ଆକାଶବାଣୀ ରାଉରକେଲା, ଆଜି 1948 ଶତାବ୍ଦୀ, ବୈଶାଖ ମାସ 27 ଦିନ, ଇଂରାଜୀ ମେ ମାସ 17 ତାରିଖ ରବିବାର 2026 ମସିହା। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 5:59 ହେବାକୁ ଯାଉଛି। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ମାଙ୍ଗଳିକ।

ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ଶେଷ ହେଲା ବନ୍ଦନା। ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 102.6 FM ଆକାଶବାଣୀ କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଶୁଣିବା ଶ୍ରୀରାମ ଚରିତ ମାନସ। ଆଜି ଏହାର ଆପଣମାନେ ଶୁଣିପାରିବେ 160ତମ ଭାଗ।
1: एपिसोड नंबर 160 160।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟର ବିଶ୍ୱବିଦ୍ୟାଳୟମାନଙ୍କେ ହପ୍ତାକ ଦିନେ ଦହନମୁକ୍ତ ଦିବସ ପାଳନ କରାଯିବା ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କୁଳପତିମାନଙ୍କୁ ଚିଠି ଜରିଏ ଜଣାଇଛନ୍। ରାଜ୍ୟପାଳ ତାଙ୍କ ଚିଠିଟି ଉଲ୍ଲେଖ କରିଛନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦୀର୍ଘକାଳୀନ ସୁରକ୍ଷା, ଜାତୀୟ ସମ୍ବଳର ସଂରକ୍ଷଣ ଆଉ ସ୍ଥାୟୀ ପଦ୍ଧତି ଗ୍ରହଣ କରବାର୍କେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍। ଇ ଜରୁରୀ ସମୟଥି ଉଚ୍ଚଶିକ୍ଷାନୁଷ୍ଠାନମାନ ବୌଦ୍ଧିକ ନେତୃତ୍ୱ ନେବାର ଦରକାର ବୋଲି ରାଜ୍ୟପାଳ କହିଛନ୍। ବିଶ୍ୱବିଦ୍ୟାଳୟମାନଙ୍କେ ହପ୍ତାକ ଦିନେ ସାଇକଲ କି ବିଦ୍ୟୁତ୍ ଚାଳିତ ଗାଡ଼ି ନା ହେଲେ ସର୍ବସାଧାରଣ ପରିବହନ ବ୍ୟବସ୍ଥା ବ୍ୟବହାର କରବାର୍କେ ରାଜ୍ୟପାଳ ଜୋର୍ ଦେଇଛନ୍। ଇତର ଛଡ଼ା ବିଶ୍ୱବିଦ୍ୟାଳୟମାନଙ୍କର କାମକାଜଥି ବ୍ୟବହାର ହେଉଥିବା ସରକାରୀ ଗାଡ଼ି ମଟରମାନଙ୍କୁ ବିଲ୍ କମ୍ କରାଯିବା ଆଉ କ୍ୟାମ୍ପସ୍ଥି ସୌରଶକ୍ତି ଭିତ୍ତିଭୂମିକେ ବଢ଼ାଯିବା ବୋଲି ରାଜ୍ୟପାଳ ଚିଠିଥି ଉଲ୍ଲେଖ କରିଛନ୍। ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ଆଇଷ୍ଠାନୁ ଦୁଇଦିନିଆ ଓଡ଼ିଶା ଗସ୍ତଥି ଆସୁଛନ୍। ଦେଶ ଚାଲିଥିବା ତେଲ ସଙ୍କଟ ଲାଗି ଖାସ୍ ବିମାନଥି ନାୟାସିକ୍ରି ସାଧାରଣ ଯାତ୍ରୀବାହୀ ବିମାନଥି ସେ ଆସିବେ। ଦୁଇଦିନିଆ ଗସ୍ତ ଅବସରରେ ଶ୍ରୀ ନବୀନ ଦଳର ଭିନ୍ ଭିନ୍ କାର୍ଯ୍ୟକ୍ରମଟି ଯୋଗ ଦେବା ସହିତ ଶ୍ରୀକ୍ଷେତ୍ର ପୁରୀନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ବୋଲି ରାଜ୍ୟ ବିଜେପି ତରଫରୁ କୁହାଯାଇଛି। ଆଇବାକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟ କୋର୍ କମିଟି ବୈଠକଟି ଶ୍ରୀ ନବୀନ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରନ ଥିବା ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟନ ଆଇବାକାଲ ଆଉ ଆଇବା 25 ତାରିଖ ସୋମବାର ଦିନ ହେବାର୍କେ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା ରାଜ୍ୟ ହେଉଥିବା ଜବରଖରାକେ ନଜରଟି ରଖିକରି ନିଷ୍ପତ୍ତି ନିଆଯାଇଥିବାର ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ମିଳିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ତରଫରୁ 9 ଆଉ 10 ଶ୍ରେଣୀ ଲାଗି ଭାଷା ନୀତିଥି ବଡ଼ ପରିବର୍ତ୍ତନ ଘୋଷଣା କରାଯାଇଛି। ଗଲା 15 ତାରିଖ ଜାରି ହୋଇଥିବା ବିଜ୍ଞପ୍ତିଥି ବୋର୍ଡ ସ୍ୱଷ୍ଟ କରିଛି ଯେ ଆଇବା 2026-27 ଶିକ୍ଷା ବର୍ଷରେ ସବୁ ସିବିଏସ୍ଇ ଅନୁବନ୍ଧିତ ବିଦ୍ୟାଳୟମାନଙ୍କେ ଆଇବା ଜୁଲାଇ 1 ତାରିଖରୁ 9 ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଲାଗି ତ୍ରିଭାଷା ବାଧ୍ୟତାମୂଳକ କରାଯିବ। ହେଲେ 10 ଶ୍ରେଣୀଥି 3 ନମ୍ବର ଭାଷା ଲାଗି ବୋର୍ଡ ପରୀକ୍ଷା କରାନାଇଯାଏ। ସିବିଏସ୍ଇ ବିଷୟବସ୍ତୁ ତାଲିକାନୁ ସ୍କୁଲମାନେ କେନ୍ସିଭିଲ୍ ଭାଷା ବାଛବାର୍ ଲାଗି ଛାତ୍ରଛାତ୍ରୀମାନେ ସୁଯୋଗ ଦେବେ। 3ଟା ଭାଷା ଭିତରୁ ଅନ୍ତତଃ 2ଟା ଭାରତୀୟ ଭାଷା ହୋଇଥିବାର ଦରକାର। ଇତାର ଛଡ଼ା କେନ୍ସି ବିଦେଶୀ ଭାଷାକେ ଖାଲି 3 ନମ୍ବର ଭାଷା ହିସାବରେ ବଛାଯାଇ ପାର୍ବା ବୋଲି ସିବିଏସ୍ଇ ତରଫରୁ ସ୍ୱଷ୍ଟ କରାଯାଇଛି। ଆଇଆଇଏମ୍ ସମ୍ବଲପୁର ଆଇଆଇଏମ୍ ଅହମ୍ମଦାବାଦର ସହଯୋଗଥି ମୂଲ ହୋଇଥିବା ଏଆଇ ଫର୍ ଓଡ଼ିଶା ଅଭିଯାନ ବାବଦ କର୍ମଶାଳାକେ ଆଭାସୀ ଜରିଏ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଛନ୍। ବ୍ୟବସାୟିକ ଅଭିବୃଦ୍ଧି ଲାଗି ଏଆଇ ସ୍ଥାନୀୟ ବଜାରନୁ ଜାତୀୟ ସ୍ତର ତକ୍ ଶୀର୍ଷକ ଏହି କର୍ମଶାଳା ସ୍ଥାନୀୟ ଉଦ୍ୟୋଗୀ ଛୋଟ ଶିଳ୍ପମାନଙ୍କୁ ଏଆଇର ସହଯୋଗଥି ଆଗ୍କେ ବଢ଼ବାର୍ଥି ସାହାଯ୍ୟ କର୍ବା। ବ୍ୟବସାୟୀ ଉଦ୍ୟୋଗୀ ଆଉ ଏମ୍ଏସ୍ଏମ୍ଇମାନଙ୍କର ନିରନ୍ତର ବିକାଶ, ଦକ୍ଷତା ବୃଦ୍ଧି ଆଉ ଜାତୀୟ ସ୍ତରୀୟ ପ୍ରତିଯୋଗିତା ମନୋଭାବ ରଖବାର ବାଗି ଭିନ୍ ଭିନ୍ ବିଷୟଥି କର୍ମଶାଳାଥି ଆଲୋଚନା କରାଯିବା। ପଶ୍ଚିମ ଓଡ଼ିଶା 350ରୁ ଅଧିକା ସ୍ଥାନୀୟ ଶିଳ୍ପ ପ୍ରତିନିଧି ଏଥି ଭାଗ ନେଇଛନ୍। ସାରା ପୃଥିବୀନ ଆଜି ପାଳନ କରାଯାଉଛି ବିଶ୍ୱ ଦୂରସଞ୍ଚାର ଦିବସ। ମିଳିତ ଜାତିସଂଘ ତରଫରୁ 2006 ଏହି ଦିବସ ପାଳନ କରାଯାଉଛି। ସୂଚନା ପ୍ରଯୁକ୍ତି ବିଦ୍ୟା ଆଉ ଇଣ୍ଟରନେଟ୍ ବାଗିର ଆଧୁନିକ ବୈଷୟିକ ଜ୍ଞାନ କୌଶଳ ଏଚ୍ନିର୍ ସମିଆର ସମାଜକେ ଗଭୀର ପ୍ରଭାବ ପକାଇଛି। ଇ ବାବଦେ ପୃଥିବୀ ଲୋକଙ୍କୁ ସଚେତନ କରବାଟା ଇ ଦିନ ପାଳନର ମୂଳ ଲକ୍ଷ୍ୟ ଆଏ। 1865 ଆଜିର ଦିନେ ଅନ୍ତର୍ଜାତୀୟ ଦୂରସଞ୍ଚାର ସଂଘ ଇଣ୍ଟରନ୍ୟାସନାଲ୍ ଟେଲିକମ୍ୟୁନିକେସନ୍

0: ୟୁନିୟନ ଗଠନ କରାଯାଇଥିଲା। ମିଶିକରି ଉଚ୍ଚ ରକ୍ତଚାପକେ ନିୟନ୍ତ୍ରଣ କର୍ମା ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ। ରକ୍ତଚାପର ପ୍ରତିରୋଧ ଚିହ୍ନଟ ଆଉ ନିୟନ୍ତ୍ରଣ ବାବଦେ ଲୋକ ସଚେତନ କରବାର ଲାଗି ଫି ବଛର ମେ ମାସର ଆଜିର ଦିନେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଇ ଆସୁଛି। 2006 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏ ଦିବସ ପାଳନ ମୂଲ କରିଥିଲା। ଭାରତନ ପୃଥିବୀର ସବୁନ ଅତକା ଉଚ୍ଚ ରକ୍ତଚାପ ରୋଗୀ ରହିଛନ୍। ଏଛେନ୍ ପୃଥିବୀନ 100 କୋଟିନୁ ଅତକା ଉଚ୍ଚ ରକ୍ତଚାପ ରୋଗୀ ଥିବାର ବେଳେ ଖାଲି ଭାରତନ 22 କୋଟି ରୋଗୀ ଅଛନ୍। ଦେବଗଡ଼ ଜିଲ୍ଲା ସଂସ୍କୃତି ଭବନଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଆଉ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦ ତରଫୁ ରାଜା ସାର୍ ବାସୁଦେବ ସୁଢଳ ଦେବଙ୍କର ଜୟନ୍ତୀ ଅବସରରେ ଦିନିକିଆ ଆଲୋଚନା ଚକ୍ର ଆଉ କବିତା ପାଠୋତ୍ସବ ହୋଇଯାଇଛି। ଓଡ଼ିଆ ଭାଷା ସାହିତ୍ୟର ଦର୍ଜାକେ ବଢ଼ାବାର୍ଥି ରାଜା ସାର୍ ବାସୁଦେବ ସୁଢଳ ଦେବଙ୍କର ଭୂମିକା ବାବଦେ ଅତିଥିମାନେ ଆଲୋଚନା କରିଥିଲେ। ଏ ଅବସରରେ ଗୋଟିଏ କବିତା ସଂକଳନ ଉତ୍ସବ ପ୍ରଧାନ ପାଠ 2026 ବିଲ୍ ଉନ୍ମୋଚନ କରାଯାଇଛି। ପାଣିପାଗ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ଆଣ୍ଡାମାନ ପହଞ୍ଚିଛି। ଦକ୍ଷିଣ ପୂର୍ବ ଆରବ ସାଗର ଆଉ ଦକ୍ଷିଣ ପୂର୍ବ ଆରବ ସାଗର ଦକ୍ଷିଣ ପୂର୍ବ ଆଉ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର କେତେଟା ଇଲାକା ସହିତ ଆଣ୍ଡାମାନ ସାଗର ଆଉ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜକେ ମୌସୁମୀ ପହଞ୍ଚିଛି। ଏବେ 26 ବେଲ୍କେ ମୌସୁମୀ କେରଳନ ପହଞ୍ଚିବା ବୋଲି ବିଭାଗ ତରଫୁ ଅନୁମାନ କରାଯାଇଛି। ରାଜ୍ୟର ଭିନ୍ ଭିନ୍ ଜାଗାନ ଏବେ 21 ତ କାଲବୈଶାଖୀର ପ୍ରଭାବ ଧୁକା ଗଟି ସାଙ୍ଗେ ବର୍ଷା ହେବାର ସମ୍ଭାବନା ରହିଛି। ଏଛିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଥି ଜୁହାର।
1: ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ରେଡିଓ ପର ମାନନୀ ଶ୍ରୀ ନରେନ୍ଦ୍ର ମୋଦି ଭାରତ କି ଜନତା ସେ କରେଙ୍ଗେ ମନ୍ କି ବାତ୍ ଆକାଶବାଣୀ କେ ସଭି କେନ୍ଦ୍ର ଇସେ ପ୍ରସାରିତ କରେଙ୍ଗେ।
2: ମେରେ ମନ୍ କି ବାତ୍ ଆପକେ କାରଣ ସଚ୍ଚେ ଅର୍ଥ ମେ ଆପକେ ମନ୍ କି ବାତ୍ ବନ୍ ଗଈ ହେ। ଆପକି ବାତେ ସୁନତା ହୁଁ, ଆପକେ ଲିଏ ସୋଚତା ହୁଁ, ଆପକେ ସୁଝାଉ ଦେଖତା ହୁଁ, ଉସୀ ସେ ମେରେ ବିଚାରୋଁ କି ଏକ ଦୌଡ଼ ଶୁରୁ ହୋ ଜାତି ହେ ଜୋ ଆକାଶବାଣୀ କେ ମାଧ୍ୟମ ସେ ଆପକେ ପାସ୍ ପହଞ୍ଚତି ହେ। ବୋଲତା ମେ ହୁଁ लेकिन बात आपकी होती है।
3: याद रखिएगा रविवार सुबह 11 बजे मन की बात।

ବର୍ତ୍ତମାନ ସନ୍ଧ୍ୟାର କେତୋଟି ମୁଖ୍ୟ କାର୍ଯ୍ୟକ୍ରମର ସୂଚନା। ସନ୍ଧ୍ୟା 5ଟାରେ ଆରତୀରେ ରହିଛି ଭକ୍ତି ଗୀତ। ଶ୍ରୀମଦ୍ ଭାଗବତର ସମୟ ରହିଛି ସନ୍ଧ୍ୟା 5:20। 5:30 ପ୍ରଗତି ସିଟି ଆଜି ଏଥିରେ ରହିଛି ଏକ ଆଲୋଚନା। ବିଷୟ ରହିଛି ବିଧାୟକ ସ୍ୱଚ୍ଛତା ଯୋଜନା। ଆଲୋଚନାରେ ସାମିଲ ହୋଇଛନ୍ତି ଚନ୍ଦ୍ରଶେଖର ଶତପଥୀ। ହିନ୍ଦୀ ଭକ୍ତି ଗୀତ ଶୁଣିପାରିବେ ସନ୍ଧ୍ୟା 6:10। 6:30 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ହେଲେ ଧୀରେନ୍ଦ୍ର କୁମାର ନାୟକ। ଜିଲ୍ଲା ହାଲଚାଲ କ୍ରମରେ ଆଜି ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ ରାତି 7:25 କିଷାନ ମାଣି। ବିଷୟ ରହିଛି କୁତ୍ରା ଗ୍ରାମ ପଞ୍ଚାୟତ ଅଞ୍ଚଳର ଚାଷବାସ ଓ ଜୀବନ ଜୀବିକା। ସାକ୍ଷାତକାରରେ ସାମିଲ ହୋଇଛନ୍ତି ଆଶାବତୀ ବାରା, ସରପଞ୍ଚ କୁତ୍ରା। ସିନେ ସଙ୍ଗୀତର ସମୟ ରହିଛି ରାତି 8:00। ରାତି 10:00 ଆପଣମାନେ ଶୁଣିପାରିବେ ଗୀତ ଗଜଲ। 10:30 ଲୋକଗୀତ, ଏହି କ୍ରମରେ ଆଜି ରହିଛି ପାଲା। ପରିବେଷଣ କରିଛନ୍ତି ଚନ୍ଦ୍ରଶେଖର ଦାସ ଏବଂ ସାଥୀ। ଏହି ଥିଲା ଶ୍ରୋତାବନ୍ଧୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛି ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେନ୍ଦ୍ର କୁମାର ମାଝୀ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ନବମ ଓ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଲାଗି ଭାଷା ଅଧ୍ୟୟନ ଉପରେ ଏକ ସ୍ୱତନ୍ତ୍ର ନିୟମ ପ୍ରଣୟନ କରାଯାଇଛି। ଛାତ୍ରଛାତ୍ରୀମାନେ ତିନୋଟି ଭାଷାରେ ଅଧ୍ୟୟନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଚଳିତ ଶିକ୍ଷାବର୍ଷରୁ ଏହି ନିୟମ ଲାଗୁ ହେବ। ତିନୋଟି ଭାଷା ମଧ୍ୟରୁ ଦୁଇଟି ଭାରତୀୟ ଭାଷା ସହିତ ଗୋଟିଏ ବିଦେଶୀ ଭାଷା ଅନ୍ତର୍ଭୁକ୍ତ। ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ନିମନ୍ତେ ତିନୋଟି ଭାଷା ଅଧ୍ୟୟନ କରିବା ବାଧ୍ୟତାମୂଳକ କରାଯାଇଛି। ଦଶମ ବୋର୍ଡ ପରୀକ୍ଷାରେ କେବଳ ପ୍ରଥମ ଓ ଦ୍ୱିତୀୟ ଭାଷାରେ ପରୀକ୍ଷା ଦେବେ। ତୃତୀୟ ଭାଷାରେ କେବଳ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଇଣ୍ଟର୍ନାଲ୍ ଆସେସ୍ମେଣ୍ଟ କରାଯାଇ ମାର୍କ ଦିଆଯିବ। ଜାତୀୟ ଶିକ୍ଷାନୀତି 2020 ନୀତି ଆଧାରରେ ସିବିଏସ୍ଇ ପକ୍ଷରୁ ଏହି ନିୟମକୁ ଜୁଲାଇ 1ରୁ ଲାଗୁ କରାଯିବ।

0: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚବେ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସନ୍ତାକାଲି ହେବାକୁ ଥିବା କୋର୍ କମିଟି ବୈଠକରେ ଶ୍ରୀ ନବୀନ ଯୋଗଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନୀତିନ ନବୀନ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ପକ୍ଷରୁ ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା 2025 କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା ଜୁନ୍ ମାସ 7 ପ୍ରିଲିମିନାରୀ ପରୀକ୍ଷା 2 ପର୍ଯ୍ୟାୟରେ ହେବ। ରାଜ୍ୟର 6 ଜୋନ୍ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଜୟପୁର ଓ ସମ୍ବଲପୁରଠାରେ ପରୀକ୍ଷା ହେବ ବୋଲି ଜଣାପଡ଼ିଛି। ଅପରାଧ ଓ ବେଆଇନ କାରବାର ବିରୁଦ୍ଧରେ ଓଡ଼ିଶା ପୁଲିସ୍ର ରାଜ୍ୟବ୍ୟାପୀ 5 ସ୍ୱତନ୍ତ୍ର ଅଭିଯାନରେ 1771 ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି। ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସୂଚନା ଅନୁସାରେ 190 ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଚଳିତ ମାସ 12 16 ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପୁଲିସ୍ ରେଞ୍ଜରେ ଜିଲ୍ଲା ଏସ୍ପି ଏବଂ ପୁଲିସ୍ କମିଶନରଙ୍କ ନେତୃତ୍ୱରେ ଏହି ଅଭିଯାନରେ ଅପରାଧୀଙ୍କ ବିରୁଦ୍ଧରେ ପୁଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗଞ୍ଜାମ ଜିଲ୍ଲା ଦିଗପଣ୍ଡିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଚାଲିଥିବା ରାଜ୍ୟସ୍ତରୀୟ ପ୍ରାଥମିକ ଆଚାର୍ଯ୍ୟ ଆଚାର୍ଯ୍ୟଙ୍କ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। ଶିବିରରେ ରାଜ୍ୟର 9 ସମ୍ଭାଗରୁ 140 ଜଣ ଆଚାର୍ଯ୍ୟ ଆଚାର୍ଯ୍ୟ 20 ଜଣ ପ୍ରଶିକ୍ଷକ ଶିବିରରେ ଭାଗ ନେଇଥିଲେ। ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ନିର୍ଦ୍ଦେଶକ ସୁକାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ପେନ୍ସନ୍ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ସଂକ୍ରାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଅବସରପ୍ରାପ୍ତ ଏବଂ ମୃତ ସରକାରୀ କର୍ମଚାରୀଙ୍କ ଉତ୍ତରାଧିକାରୀମାନେ ନିଜର ପେନ୍ସନ୍ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ପେନ୍ସନ୍ ଅଦାଲତରେ ଉପସ୍ଥିତ ରହି ସମସ୍ୟା ସମାଧାନ କରିବାକୁ କୁହାଯାଇଛି। ଯୋଗାଣ ମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଜିଲ୍ଲା ଯୋଗାଣ ଅଧିକାରୀ, ରାଜ୍ୟ ସହକାରୀ ଯୋଗାଣ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଭୁବନେଶ୍ୱର ଉପକଣ୍ଠରେ ଥିବା ବିଭିନ୍ନ ପେଟ୍ରୋଲ୍ ପମ୍ପ ଓ ଅବୈଧ ସ୍ଥାନରେ ପେଟ୍ରୋଲ୍ ଓ ଡିଜେଲ୍ ଗଚ୍ଛିତ କେନ୍ଦ୍ରମାନଙ୍କରେ ଚଢ଼ାଉ କରିଛନ୍ତି। ଚଢ଼ାଉ ବେଳେ 505 ଲିଟର ଇନ୍ଧନ କଳାବଜାରୀଙ୍କଠାରୁ ଜବତ କରାଯାଇଛି। ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କହିଛନ୍ତି ପେଟ୍ରୋଲ୍ ଏବଂ ଡିଜେଲ୍ ଅଭାବ ନାହିଁ, ଅନାବଶ୍ୟକ ଭାବେ ଇନ୍ଧନ ମହଜୁଦ ରଖନ୍ତୁ ନାହିଁ ଏବଂ ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସୂଚନା ଓ ପ୍ରଯୁକ୍ତି, ଇଣ୍ଟରନେଟ୍ ଭଳି ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ବର୍ତ୍ତମାନ ସମୟରେ ସମାଜ ଉପରେ ଗଭୀର ପ୍ରଭାବ ସୃଷ୍ଟି କରିଛି। ସମାଜ ଉପରେ ଏହାର ପ୍ରଭାବକୁ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ 2006 ମିଳିତ ଜାତିସଂଘ ପକ୍ଷରୁ ଆଜିର ଦିନକୁ ବିଶ୍ୱ ଦୂରସଞ୍ଚାର ଦିବସ ରୂପେ ପାଳନ କରାଯାଉଛି। ସୂଚନାଯୋଗ୍ୟ 1865 ଆଜିର ଦିନରେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ଇଣ୍ଟରନ୍ୟାସନାଲ୍ ଟେଲିକମ୍ୟୁନିକେସନ୍ ୟୁନିୟନ୍ ଗଠନ କରାଯାଇଥିଲା। ଉଚ୍ଚ ରକ୍ତଚାପ, ହାଇ ବ୍ଲଡ୍ ପ୍ରେସରର ପ୍ରତିରୋଧ, ଚିହ୍ନଟ ଏବଂ ନିୟନ୍ତ୍ରଣକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ 2006 ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଛି। ଚଳିତ ବର୍ଷର ବିଶ୍ୱ ଉଚ୍ଚ ରକ୍ତଚାପ ଦିବସର ବାର୍ତ୍ତା ହେଉଛି ଏକତ୍ର ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି ଆଣ୍ଡାମାନ ସାଗର ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗର କିଛି ଅଂଶ, ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ଆଜି ସନ୍ଧ୍ୟା ସୁଦ୍ଧା ଅଗ୍ରସର ହେବାର ଅନୁମାନ କରାଯାଉଛି। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟପୁରମ୍ ସହିତ ଏହି ଅଞ୍ଚଳର ଅନ୍ୟ ଦ୍ୱୀପପୁଞ୍ଜଗୁଡ଼ିକୁ ମୌସୁମୀ ଛୁଇଁବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ। ନିରବ ଘାତକ ଉଚ୍ଚ ରକ୍ତଚାପ, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଶିଶୁଶଙ୍କର ମିଶ୍ର।
2: ଆଜି ମେ ମାସର 17, ଆଜିର ଦିନଟିକୁ ୱାର୍ଲଡ ହାଇପରଟେନସନ୍ ଡେ ବା ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଭାବରେ ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ୍ ପକ୍ଷରୁ ସାରା ବିଶ୍ୱରେ ପାଳନ କରାଯାଉଛି। କାରଣ ଉଚ୍ଚ ରକ୍ତଚାପ ଏକ ନିରବ ଘାତକ। ଉଚ୍ଚ ରକ୍ତଚାପ କହିଲେ ସାଧାରଣରେ କ'ଣ ବୁଝାଏ? ଗୋଟିଏ ସୁସ୍ଥ ଲୋକର ବ୍ଲଡ୍ ପ୍ରେସର 120/80 ତଳକୁ ରହିବା ଉଚିତ। ଉପରଟିକୁ ସିଷ୍ଟ୍ରୋଲିକ୍ ଏବଂ ତଳ ଅଙ୍କଟିକୁ ଡାଏଷ୍ଟ୍ରୋଲିକ୍ ବୋଲି କୁହାଯାଏ। ଯେତେବେଳେ ବ୍ଲଡ୍ ପ୍ରେସର 140 ଉପରକୁ ଉପରଟି ଏବଂ 80-90 ଉପରକୁ ତଳ ଅଙ୍କଟି ବଢ଼ିଥାଏ ବା ଡାଏଷ୍ଟୋଲିକ୍ଟି ବଢ଼ିଥାଏ ତାକୁ ଉଚ୍ଚ ରକ୍ତଚାପ କୁହାଯାଏ। ଉଚ୍ଚ ରକ୍ତଚାପ ହେଲେ ଏହା କେବଳ ଏଇ ନମ୍ବର ଭିତରେ ସୀମିତ ରହେ ନାହିଁ। ଉଚ୍ଚ ରକ୍ତଚାପ ଆମର ଶରୀରର ମସ୍ତିଷ୍କ, ଚକ୍ଷୁ, ହୃତ୍ପିଣ୍ଡ, ବୃକକ୍ ଏବଂ ସାରା ଶରୀରରେ ଥିବା 1,000,000 କିଲୋମିଟର ଶିରାମାନଙ୍କୁ ଧୀରେ ଧୀରେ ନଷ୍ଟ କରିଥାଏ, ଫଳରେ ସାରା ଶରୀରର ଅଙ୍ଗମାନେ ନଷ୍ଟ ହୋଇଥାନ୍ତି। କିନ୍ତୁ ଦୁଃଖର କଥା ଯେ ଉଚ୍ଚ ରକ୍ତଚାପରେ ପ୍ରାୟ 95% ଲୋକଙ୍କୁ କିଛି ଅସୁବିଧା ଜଣାଯାଏ ନାହିଁ, ତେଣୁ ସେ ସହଜରେ ଡାକ୍ତରଙ୍କ ପାଖକୁ ଯାଆନ୍ତି ନାହିଁ। କେତେବେଳେ ଆସନ୍ତି, ଯେତେବେଳେ ତାଙ୍କର କିଛି ଗୋଟାଏ ଦେହରେ ଅସୁବିଧା ହୋଇଥାଏ, ଯଥା ମୁଣ୍ଡ ଭିତରେ ବିନ୍ଧା ହେଲା, ରକ୍ତ ମୁଣ୍ଡରେ କ୍ଷରଣ ହୋଇ ଚେତାଶୂନ୍ୟ ହୋଇଗଲେ, କିମ୍ବା ଆଖି ଭିତରେ ରକ୍ତ କ୍ଷରଣ ହୋଇ ଚକ୍ଷୁ ନଷ୍ଟ ହୋଇଗଲା, ହୃତ୍ପିଣ୍ଡରେ ଯନ୍ତ୍ରଣା ହୋଇ ଅସୁବିଧାରେ ପଡ଼ି ସେ ଲୋକମାନେ ପରିଶେଷରେ ଡାକ୍ତରଙ୍କ ପାଖରେ ପହଞ୍ଚିଥାନ୍ତି। ଅନେକ ସମୟରେ ଯେତେବେଳେ ଧୀରେ ଧୀରେ ଏଇ ରକ୍ତଚାପଟି ବଢ଼ିଥାଏ, ଆମର ବୃକକ୍ ବା କିଡ଼ନୀକୁ ସେ ଧୀରେ ଧୀରେ ନଷ୍ଟ କରିଥାଏ। ସେ ନଷ୍ଟ ହେଲା ଫଳରେ ଆମର କିଡ଼ନୀ ଫେଲିୟର ହୋଇଥାଏ, ଯାହାଫଳରେ ଆଜିକାଲି ବହୁତ ଲୋକ ସହଜରେ ଡାୟାଲିସିସ୍କୁ ଯାଉଛନ୍ତି। ମନେ ରଖିବାକୁ ହେବ ଯେ ଏତେ ସଂଖ୍ୟକ ଲୋକଙ୍କୁ ଉଚ୍ଚ ରକ୍ତଚାପ ଏବଂ ତା ଫଳରେ ହୃଦଘାତ ହେଉଛି, ଲୋକମାନେ ସଚେତନ ହେବାର ସମୟ ବର୍ତ୍ତମାନ ଆସିଛି। ଯଦି ଆମେ ସଚେତନ ହୋଇ ଉଚ୍ଚ ରକ୍ତଚାପକୁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣରେ ରଖିବା, ତେବେ ଦୀର୍ଘ ନିରାମୟ ଜୀବନ ଯାପନ କରିପାରିବା ଏବଂ ଗୋଟେ ପୂର୍ଣ୍ଣବୟସ୍କ ଲୋକ ହିସାବରେ ଆମେ ଜୀବନରେ ବଞ୍ଚିପାରିବା। ତେଣୁ ଆମେ 20 ବର୍ଷ ବୟସ ପରେ ପ୍ରତି 6 ମାସରୁ ବର୍ଷେ ଥରେ ଉପଯୁକ୍ତ ଡାକ୍ତରଙ୍କ ପାଖକୁ ଯେଉଁ ବାର୍ତ୍ତା ଦିଆଯାଇଛି, ଆକ୍ୟୁରେଟଲି ମେଜର କରିବା ମାନେ ସଠିକ୍ ଭାବରେ ରକ୍ତଚାପକୁ ମାପିବେ, ସଠିକ୍ ଜାଗାରେ ମାପିବେ ଏବଂ ଦେଖିବେ ଯେ ଆପଣଙ୍କର ରକ୍ତଚାପ ନିୟନ୍ତ୍ରଣ ମଧ୍ୟରେ ଅଛି, ତା ଫଳରେ ଆପଣ ଦୀର୍ଘ ନିରାମୟ ଜୀବନ ଯାପନ କରିପାରିବେ। ଆମକୁ ଜାଣିବାକୁ ପଡ଼ିବ ଯେ ଏଭଳି ନିରବଘାତକୁ ଯଦି ଆମେ ନିୟନ୍ତ୍ରଣରେ ରଖିବା ଆମର କୌଣସି ଅସୁବିଧା ହେବ ନାହିଁ। ଉଚ୍ଚ ରକ୍ତଚାପର ଚିକିତ୍ସା 2 ପ୍ରକାରର ଆମକୁ କରିବାକୁ ହେବ। ପ୍ରଥମଟି ହେଲା ବିନା ଔଷଧରେ, ଯଥା ଖାଦ୍ୟରେ ଲୁଣ କମ୍ ଖାଇବା, 5 ଗ୍ରାମରୁ ସାଧାରଣତଃ କମ୍ ଲୁଣ ଆମେମାନେ ଖାଇବା କଥା, ଖରାଦିନରେ ହୁଏତ 5-7 ଗ୍ରାମ ଖାଇବା, ଧୂମପାନ ନିଷେଧ, ମଦ୍ୟପାନ ସମ୍ପୂର୍ଣ୍ଣ ରୂପେ ବର୍ଜନୀୟ, ନିୟମିତ ବ୍ୟାୟାମ କରିବା, ଶରୀର ଓଜନ କମାଇ ରଖିବା, ଯୋଗଭ୍ୟାସ ଦ୍ୱାରା ମାନସିକ ଓ ଶାରୀରିକ ଚାପ କମ୍ ରଖିବା। ମାନସିକ ଚାପ ଅଧିକ ହେଲେ ଉଚ୍ଚ ରକ୍ତଚାପ ମଧ୍ୟ ହୋଇଥାଏ। ଦ୍ୱିତୀୟ ପ୍ରକାର ଚିକିତ୍ସା ହେଉଛି ଔଷଧ ସାହାଯ୍ୟରେ। ଆଜିକାଲି ବହୁତ ଭଲ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ଔଷଧ ମିଳୁଛି। ଉପଯୁକ୍ତ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧକୁ ନିୟମିତ ଖାଇବାକୁ ହେବ। ମନେ ରଖିବାକୁ ହେବ ଯେ ଔଷଧ ଖାଇ ଯଦି ରକ୍ତଚାପ ସାଧାରଣ ହୋଇଯାଏ ତେବେ ମଧ୍ୟ ଔଷଧକୁ ଖାଇବାକୁ ପଡ଼ିବ। ବେଳେବେଳେ କିଛି ଲୋକ ସାଧାରଣ ହୋଇଗଲେ ରକ୍ତଚାପ ଔଷଧ ବନ୍ଦ କରିଦେଇଥାନ୍ତି, ତାହା ବିପଜ୍ଜନକ, କାରଣ ଔଷଧକୁ ବନ୍ଦ କରିଦେଲେ ହଠାତ୍ ରକ୍ତଚାପ ବୃଦ୍ଧି ପାଇଥାଏ ଏବଂ ତାହା ବିଷମ ଅବସ୍ଥା ସୃଷ୍ଟି କରେ, ତେଣୁ ସେଥିରୁ ଦୂରେଇ ରହିବା ପାଇଁ ନିୟମିତ ଔଷଧ ଖାଇବେ। ଯଦି କୌଣସି ସମୟରେ କମ୍ ବେଶୀ ହେଉଛି, ଉପଯୁକ୍ତ ଡାକ୍ତରୀ ପରାମର୍ଶ ଅନୁସାରେ ଔଷଧକୁ ଖାଇବା। ତେଣୁ ଯଦି ଆମର ରକ୍ତଚାପକୁ ନିୟନ୍ତ୍ରଣ ଭିତରେ ରଖିବା ଆମର ଜୀବନ ସୁଦୀର୍ଘ ନିରାମୟ ହେବ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣିଥିଲେ ନିରବଘାତକ ଉଚ୍ଚ ରକ୍ତଚାପ ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ଶିଶୁଶଙ୍କର ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛିକ୍ଷଣ ମଧ୍ୟରେ।
3: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 2 ଦିନିଆ ସ୍ୱିଡେନ ଗସ୍ତରେ ଯାଇ ଆଜି ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଭାରତ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ନବୀକରଣୀୟ ଶକ୍ତି ସମେତ 17 ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଚୂଡ଼ାନ୍ତ। ରୂପା ଆମଦାନୀ ନୀତି ଉପରେ କଟକଣା ଜାରି କଲେ କେନ୍ଦ୍ର ସରକାର। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ସିବିଆଇ। ଏବଂ ଆଇପିଏଲ୍ କ୍ରିକେଟରେ ଗୁଜରାଟ ଟାଇଟନ୍ସକୁ 29 ରନ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 2 ଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିବେ। ଶ୍ରୀ ମୋଦି ତାଙ୍କର ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଟର୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଏବଂ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି କରିବା ନେଇ ସହଯୋଗର ନୂତନ ଉପାୟ ଅନୁସନ୍ଧାନ କରାଯିବ।

0: ଶ୍ରୀ ମୋଦି ଆଲୋଚନା କାଳରେ ସବୁଜ ପରିବର୍ତ୍ତନ, ଏଆଇ, ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ସ୍ଥିର ଯୋଗାଣ ଶୃଙ୍ଖଳ, ପ୍ରତିରକ୍ଷା ମହାକାଶ, ଜଳବାୟୁ ଏବଂ ଲୋକସମ୍ପର୍କ କ୍ଷେତ୍ରଗୁଡ଼ିକ ଉପରେ ଗୁରୁତ୍ୱ ଦେବେ ବୋଲି ଜଣାପଡ଼ିଛି। ଉଭୟ ପ୍ରଧାନମନ୍ତ୍ରୀ ୟୁରୋପୀୟ ସଂଘର ଅଧ୍ୟକ୍ଷ ଉର୍ସୁଲା ୱାନ୍ ଡେର୍ ଲେୟନ୍ଙ୍କ ସହିତ ଏକ ବ୍ୟବସାୟିକ ମଞ୍ଚକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁରୋପୀୟ ଗସ୍ତର ତୃତୀୟ ପର୍ଯ୍ୟାୟ ଏବଂ ଚଳିତ ବର୍ଷ ଜାନୁଆରୀରେ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରଠାରୁ ଏହା ତାଙ୍କର ପ୍ରଥମ ଗସ୍ତକୁ ପ୍ରତିନିଧିତ୍ୱ କରୁଛି। 2025ରେ ୟୁରୋପୀୟ ସଂଘ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ରେକର୍ଡ 7.75 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଛି ଏବଂ 2000-2025 ମଧ୍ୟରେ ଭାରତରେ ସ୍ୱିଡିଶ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ 2.825 ବିଲିୟନ୍ ଡଲାର ହୋଇଛି। ବର୍ତ୍ତମାନ 280ରୁ ଅଧିକ ସ୍ୱିଡିଶ କମ୍ପାନୀ ଭାରତରେ କାର୍ଯ୍ୟ କରୁଥିବାବେଳେ 75ଟି ଭାରତୀୟ ଫାର୍ମ ସ୍ୱିଡେନରେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନେଦରଲ୍ୟାଣ୍ଡସ୍ ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ପର୍ଯ୍ୟାୟରେ ବୈଠକ କରିବା ସହ ସେଠାକାର ରାଜପରିବାର ସହିତ ସାକ୍ଷାତ କରିଥିଲେ। ଶ୍ରୀ ମୋଦି ଏବଂ ନେଦରଲ୍ୟାଣ୍ଡସ୍ର ପ୍ରଧାନମନ୍ତ୍ରୀ ଚୋଳଯୁଗର ତମ୍ବା ପ୍ଲେଟ୍ର ଐତିହାସିକ ପୁନଃସ୍ଥାପନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ପ୍ଲେଟ୍ଗୁଡ଼ିକ ଭାରତର ଐତିହ୍ୟ ଏବଂ ସଭ୍ୟତାର ଏକ ଅମୂଲ୍ୟ ଅଧ୍ୟାୟକୁ ପ୍ରତିନିଧିତ୍ୱ କରେ। ଭାରତର ସେମିକଣ୍ଡକ୍ଟର ଉତ୍ପାଦନ ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଟାଟା ଇଲେକ୍ଟ୍ରୋନିକ୍ସ ଏବଂ ASML ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ର ଅଧୀନରେ ASML ଗୁଜରାଟର ଧୋଲେରାରେ ଟାଟା ଇଲେକ୍ଟ୍ରୋନିକ୍ସର ସେମିକଣ୍ଡକ୍ଟର ବ୍ୟବସ୍ଥାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଗାଇଦେବ। ଉଭୟ ନେତା ମିଳିତ ଭାବରେ ଶକ୍ତି, ବନ୍ଦର, ସ୍ୱାସ୍ଥ୍ୟ, କୃଷି, ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରମୁଖ ଡଚ୍ କମ୍ପାନୀଗୁଡ଼ିକର ପରିଚାଳନା ନିର୍ଦ୍ଦେଶକମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଗସ୍ତକାଳରେ ଉଭୟ ଦେଶ ମଧ୍ୟରେ 17ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଚୂଡ଼ାନ୍ତ ହୋଇଛି। ଏଥିରେ ନବୀକରଣୀୟ ଶକ୍ତି, ସବୁଜ ହାଇଡ୍ରୋଜେନ୍ ରୋଡ୍ମ୍ୟାପ୍, ଯୋଗାଣ ଶୃଙ୍ଖଳ ସୁରକ୍ଷିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ସହଯୋଗ ସମେତ ଜଳ ପରିଚାଳନା, ତ୍ରିପୁରାରେ ଫୁଲ ଚାଷ, ବେଙ୍ଗାଲୁରୁରେ ଦୁଗ୍ଧ ତାଲିମ, ନାଳନ୍ଦା ଏବଂ ଗ୍ରୋନିଞ୍ଜେନ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ତଥା ସ୍ୱାସ୍ଥ୍ୟ ଓ ସୀମାଶୁଳ୍କ କ୍ଷେତ୍ର ରହିଛି। ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍ ଉପରେ ଯୁଗ୍ମ ସଂସଦୀୟ କମିଟି ଗତକାଲି ବେଙ୍ଗାଲୁରୁରେ ବିଭିନ୍ନ ରାଜନୈତିକ ଦଳ ଓ ଲୋକମାନଙ୍କ ସହିତ ଆଲୋଚନା କରିଛନ୍ତି। କମିଟିର ଅଧ୍ୟକ୍ଷ ପିପି ଚୌଧୁରୀ କହିଛନ୍ତି, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରପ୍ପା ମୋଇଲି ଏବଂ ବିଜେପି ଓ ଅନ୍ୟାନ୍ୟ ଦଳର ପ୍ରତିନିଧିମାନେ ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍ ଉପରେ ସେମାନଙ୍କର ମତାମତ ଉପସ୍ଥାପନ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ବିଭିନ୍ନ ରାଜ୍ୟ ଗସ୍ତ ସମୟରେ ଜେପିସି ଦ୍ୱାରା ଆପତ୍ତି ଏବଂ ସୁପାରିଶ ଗ୍ରହଣ କରାଯାଉଛି। ସେ କହିଥିଲେ, ବାରମ୍ବାର ନିର୍ବାଚନ ଏବଂ ଏଥିଯୋଗୁଁ ଲାଗୁ ହେଉଥିବା ନିର୍ବାଚନ ଆଚରଣ ବିଧି ଦେଶର ବିକାଶ କାର୍ଯ୍ୟକୁ ପ୍ରଭାବିତ କରୁଛି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଡୋମିନିକାର ବୈଦେଶିକ ମନ୍ତ୍ରୀଙ୍କ ସହ ବୁଝାମଣାପତ୍ର ଆଦାନ ପ୍ରଦାନ କରିଛନ୍ତି। ସେ ଡୋମିନିକାର ବୈଦେଶିକ ବ୍ୟାପାର, ଆନ୍ତର୍ଜାତୀୟ ବ୍ୟବସାୟ, ବାଣିଜ୍ୟ ଏବଂ ଶକ୍ତିମନ୍ତ୍ରୀ ଭିନ୍ସ ହେଣ୍ଡରସନ୍ଙ୍କୁ ସାକ୍ଷାତ କରି ଉଭୟ ଦେଶ ମଧ୍ୟରେ ସହଯୋଗ ସୁଦୃଢ଼ କରିବା ଲାଗି ଆଲୋଚନା କରିଛନ୍ତି। ପୂର୍ବରୁ ମାର୍ଗେରିଟା ଡୋମିନିକାର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଇରଭିଙ୍ଗ ମ୍ୟାକିନ୍ଟାଇନ୍ଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା ଜଣାଇଥିଲେ। ବେଲିଜ୍ ଏବଂ ହଣ୍ଡୁରାସର ସଫଳ ଗସ୍ତ ପରେ ମାର୍ଗେରିଟା ଗତକାଲି ଡୋମିନିକାରେ ପହଞ୍ଚିଥିଲେ। ମୂଲ୍ୟବାନ ଧାତୁ ଉପରେ ଅଧିକ ସୀମା ଶୁଳ୍କ ଲାଗୁ କରିବାର କିଛିଦିନ ମଧ୍ୟରେ କେନ୍ଦ୍ର ସରକାର ରୂପା ଆମଦାନୀ ଉପରେ କଟକଣା ଜାରି କରିଛନ୍ତି। ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟର ବିଜ୍ଞପ୍ତି ଅନୁଯାୟୀ ସୁନା ଏବଂ ପ୍ଲାଟିନମ୍ ସହିତ ରୂପା ଆଚ୍ଛାଦିତ ଓ ରୂପା ଆମଦାନୀ ନୀତି ଉପରେ କଟକଣା ଜାରି କରାଯାଇଛି। ଗତ ବୁଧବାର ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କକୁ 6%ରୁ 15%କୁ ବୃଦ୍ଧି କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତକୁ ପୁଣେରୁ ଗିରଫ କରିଛି। ପୁଣେର ଏକ କଲେଜରେ ବଟନି ବିଭାଗର ଅଧ୍ୟାପିକା ମନୀଷା ମାନ୍ଧାରେଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ସିବିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ତାଙ୍କୁ ଏହି ପରୀକ୍ଷାରେ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା। ପୂର୍ବରୁ ଅନ୍ୟ ଜଣେ ଅଭିଯୁକ୍ତ ମନୀଷା ବାଘମାରେଙ୍କୁ ଗତ 14 ତାରିଖରେ ପୁଣେରୁ ସିବିଆଇ ଗିରଫ କରିଥିଲା। ମହାରାଷ୍ଟ୍ରର ଗଡ଼ଚିରୋଲି ପୋଲିସ ଏବଂ ସିଆର୍ପିଏଫ୍ ପକ୍ଷରୁ ଅଭିଯାନ ସମୟରେ 8 ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଆଠ ଜଣ ମାଓବାଦୀଙ୍କ ମଧ୍ୟରେ ଦୁଇଜଣ ଡିଭିଜନାଲ୍ କମିଟି ସଦସ୍ୟ ଏବଂ ଦୁଇଜଣ ପ୍ଲାଟୁନ୍ ପାର୍ଟି କମିଟି ସଦସ୍ୟ ରହିଥିବା ଜଣାପଡ଼ିଛି। ତଲାସୀ ଅଭିଯାନ ସମୟରେ ସୁରକ୍ଷା ବାହିନୀ ଏଲ୍ଏମ୍ଜି AK-47 ରାଇଫଲ, SLR ଇନ୍ସାସ୍ ରାଇଫଲ, 303 ରାଇଫଲ ସମେତ 51 ବନ୍ଧୁକ ଜବତ କରିଛି। ଏହି ଅଭିଯାନରେ 65,34,000 ଟଙ୍କା ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି। ଗିରଫ କ୍ୟାଡର ମାଓବାଦୀଙ୍କ ପାଇଁ ମହାରାଷ୍ଟ୍ର ସରକାର 64 ଲକ୍ଷ ଟଙ୍କାର ମିଳିତ ପୁରସ୍କାର ଘୋଷଣା କରିଥିଲେ। ଅନ୍ୟ ଏକ ଘଟଣାରେ ଗତକାଲି 5 ଜଣ ବରିଷ୍ଠ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। କୋଲକାତାର ଆର୍ଜି କର ମେଡିକାଲ କଲେଜ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଶୁଣାଣି କୋଲକାତା ହାଇକୋର୍ଟର ବିଚାରପତି ସମ୍ପା ସରକାର ଏବଂ ତୀର୍ଥଙ୍କର ଘୋଷଙ୍କ ଖଣ୍ଡପୀଠରେ କରାଯିବ। ବିଚାରପତି ରାଜାଶେଖର ମନ୍ଥା ଏବଂ ରାୟ ଚଟ୍ଟୋପାଧ୍ୟାୟ ଏହି ମାମଲାରୁ ଗତ 11 ତାରିଖରେ ଓହରି ଯାଇଛନ୍ତି। ଏହି ମାମଲାରେ ଏକମାତ୍ର ଦୋଷୀ ସଞ୍ଜୟ ରାୟଙ୍କୁ ଗତବର୍ଷ ଜାନୁଆରୀରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏବେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ CBI ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତର ମୃତ୍ୟୁଦଣ୍ଡ ଦାବି କରିଛି। କଲମ୍ବିଆର ରାଷ୍ଟ୍ରପତି ପ୍ରାର୍ଥୀ ଆଭେଲେଡୋ ଡି ଲା ଏସ୍ପ୍ରିଏଲାଙ୍କ ସହଯୋଗୀ ଥିବା ଜଣେ ପୂର୍ବତନ ମେୟର ରୋଜର ଡେଭିଆଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କର ଜଣେ ସହଯୋଗୀ ଏଡର୍ କାର୍ଡୋନାଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଆମେରିକା ସରକାରଙ୍କ ଦ୍ୱାରା ଆତଙ୍କବାଦୀ ଭାବରେ ଘୋଷଣା କରାଯାଇଥିବା 2 ଗୋଷ୍ଠୀ ଏବଂ ତୃତୀୟ ଗୋଷ୍ଠୀ ସମ୍ପୃକ୍ତ ଅଞ୍ଚଳରେ 2020ରୁ 2023 ପର୍ଯ୍ୟନ୍ତ ସକ୍ରିୟ ରହିଥିଲେ। ଡେଭିଆଙ୍କ ମୃତ୍ୟୁ ରାଜଧାନୀ ବୋଟାଗୋରୁ 170 କିଲୋମିଟର ଦକ୍ଷିଣରେ ଥିବା ଏକ ଗ୍ରାମରେ ରହିଛି। କିବାରାଲ ଗ୍ରାମାଞ୍ଚଳରେ ବନ୍ଧୁକଧାରୀଙ୍କ ଆକ୍ରମଣରେ ଡେଭିଆଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଚଳିତ ମାସ 31 ତାରିଖରେ ହେବାକୁ ଥିବା କଲମ୍ବିଆ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏଭଳି ହତ୍ୟାକାଣ୍ଡ ଅସ୍ଥିରତା ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଇଛି। ଲାଟଭିଆର ରାଷ୍ଟ୍ରପତି ଏଡଗାସ୍ ରିଙ୍କେଭିକ୍ସଙ୍କ ଘୋଷଣା ଅନୁଯାୟୀ ସେ ବିରୋଧୀ ୟୁନାଇଟେଡ୍ ଲିଷ୍ଟ ପାର୍ଟିର ସାଂସଦ ଆଣ୍ଡ୍ରିସ୍ କୁଲବର୍ଙ୍କୁ ଏକ ନୂଆ ସରକାର ଗଠନ ପାଇଁ ଦାୟିତ୍ୱ ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ରିଙ୍କେଭିକ୍ସ କହିଛନ୍ତି ସେ ବିଦାୟୀ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ବିଭିନ୍ନ ରାଜନୈତିକ ଦଳ ଓ ଗୋଷ୍ଠୀଗୁଡ଼ିକ ସହ ଆଲୋଚନା କରିଥିଲେ। ଚଳିତ ମାସ 25 ସୁଦ୍ଧା ସେ ନୂଆ ସରକାର ଗଠନ ହେବା ନେଇ ଆଶାବାଦୀ ଥିବା କହିଛନ୍ତି। କ୍ରିକେଟ୍। ଆଇପିଏଲ୍ କ୍ରିକେଟ୍ରେ ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 29 ରନ୍ରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି। 248 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ 20 ଓଭରରେ 4 ହରାଇ 218 ରନ୍ କରିଥିଲା। ଗୁଜରାଟ ଟାଇଟନ୍ସ ପକ୍ଷରୁ ଅଧିନାୟକ ସୁମନ ଗିଲ୍ ସର୍ବାଧିକ 85 ରନ୍ କରିଥିବାବେଳେ ସାଇ ସୁଦର୍ଶନ 53 ଏବଂ ଜୋସ୍ ବଟଲର 57 ରନ୍ କରିଥିଲେ। ସୁନୀଲ ନାରିନ୍ଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ ନିର୍ଦ୍ଧାରିତ 20 ଓଭରରେ 2 ହରାଇ 247 ରନ୍ ସ୍କୋର କରିଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅପରାହ୍ନ 3:30ରେ ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏବଂ ସନ୍ଧ୍ୟା 7:30ରେ ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଆଜି ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଭାରତ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ନବୀକରଣୀୟ ଶକ୍ତି ସମେତ 17 ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଚୂଡ଼ାନ୍ତ। ରୂପା ଆମଦାନୀ ନୀତି ଉପରେ କଟକଣା ଜାରି କଲେ କେନ୍ଦ୍ର ସରକାର। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା CBI। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗୁଜରାଟ ଟାଇଟନ୍ସକୁ 29 ରନ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ରାଉରକେଲା ବର୍ତ୍ତମାନ ଆସନ୍ତୁ ଶୁଣିବା ଶିଶୁ ରାଇଜ କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ସରିତା ପଣ୍ଡା ଏବଂ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ। କାର୍ଯ୍ୟକ୍ରମ ଶୁଣିବା କିନ୍ତୁ ତା ପୂର୍ବରୁ ଏହି ବିଜ୍ଞାପନ।
2: ଆପଣଙ୍କର ବିବାହ ଉତ୍ସବର ସମସ୍ତ ଅନୁଭୂତିକୁ ଚିରନ୍ତନ କରିବାର ଗୋଟିଏ ମାଧ୍ୟମ ସାନବେରା ଦ ୱେଡିଂ ରିଲ୍ସ, ଯେଉଁଠି ଡେଷ୍ଟିନେସନ୍ ୱେଡିଂ, ପ୍ରି ୱେଡିଂ ଏବଂ ସବୁ ପ୍ରକାର ଇଭେଣ୍ଟ ପାଇଁ ଫଟୋଗ୍ରାଫି ଓ ଭିଡିଓଗ୍ରାଫି କରାଯାଇଥାଏ। ସବିଶେଷ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ ସିଦ୍ଧାର୍ଥ ପ୍ରଧାନଙ୍କୁ। କଣ୍ଟାକ୍ଟ ନମ୍ବର 7205730336।
3: ଆଜ୍ଞା ହଁ, ଏହି ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ

ଜଳ ବିଷୟରେ ଆପଣମାନଙ୍କୁ ମୋର ଏହି ଛୋଟ ସନ୍ଦେଶଟି। ପ୍ରକୃତି ମା ସାଇତିଛି ତା ଗର୍ଭରେ ଜଳ, ଦେଖି ଚାହିଁ ବ୍ୟୟ କଲେ ବଞ୍ଚିବା ସକଳ। ବିନ୍ଦୁ ବିନ୍ଦୁ ଜଳ ମିଶି ହୋଇ ସାଗର, ସଞ୍ଚିଥିଲେ ବଞ୍ଚିଯିବା ନଥିବାରେ ଡର, ସଞ୍ଚିଥିଲେ ବଞ୍ଚିଯିବା ନଥିବାରେ ଡର।

0: ପିଲାଏ ତମେ ମାନେ କାର୍ଯ୍ୟକ୍ରମ ଶୁଣୁଛ 102.6 MHz ଯୋଗେ। ହଁ ପିଲେ, ଏହି 102.6 FM ମାନେ ଆକାଶବାଣୀ ରାଉରକେଲା କେନ୍ଦ୍ରର ଏହି ଶିଶୁରାଇଜ କାର୍ଯ୍ୟକ୍ରମକୁ ସ୍ୱାଗତ ତମମାନଙ୍କୁ। ଏହି କାର୍ଯ୍ୟକ୍ରମର ପ୍ରଯୋଜନାରେ
1: ବସନ୍ତ କୁମାର ସ୍ୱାଇଁ
0: ଆଉ ଉପସ୍ଥାପନାରେ ମୁଁ ତମମାନଙ୍କର ଅତି ଆପଣାର ସରିତା ଅପା।
1: ଜାଣିଛ ପିଲାମାନେ, ଆମ ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ତାକୁ ଅନେକ ଅନେକ ଶୁଭେଚ୍ଛା। ହଁ ପିଲାଏ, ବହୁଜନ ହିତାୟ ବହୁଜନ ସୁଖାୟର ବାର୍ତ୍ତା ନେଇ ସୂଚନା ମୂର୍ଚ୍ଛନାର କୁହୁକମୁଣି ହେଉଛି ଆମ ଆକାଶବାଣୀ। ଚିନ୍ତା ଓ ଚେତନାର ଦିଗବାରିଣୀ ହେଉଛି ଆମ ଆକାଶବାଣୀ। ରାଜ୍ୟର ଯେତେ କଳା ସଂସ୍କୃତିକୁ ଏହି ଆକାଶବାଣୀ ତା ପାଖରେ ସାଇତି ରଖିଛି। ଦାସକାଠିଆ, ଖଞ୍ଜଣି ଭଜନ ଓ କେନ୍ଦରା ପ୍ରଭୃତି ଏହି ଆକାଶବାଣୀ ଦ୍ୱାରା ହିଁ ପ୍ରଚାରିତ ହୋଇଥାଏ। ପରମ୍ପରା, ରୀତିନୀତି, ଚାଲିଚଳଣି ଆଦି ଶ୍ରୋତାର ମନକୁ ଛୁଇଁଲା ଭଳି ଯୁଗ ସହ ତାଳ ଦେଇ ନୂଆ ମାଧୁର୍ଯ୍ୟ ଭରା କାର୍ଯ୍ୟକ୍ରମକୁ ଏହି ଆକାଶବାଣୀ ହିଁ ପରିବେଷଣ କରିଥାଏ। ହଁ ପିଲାମାନେ, ସଂସ୍କୃତି, ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ହେଉଛି ଆକାଶବାଣୀ।
0: ଆଚ୍ଛା ପିଲାଏ, କହିଲ ଦେଖି ଦୂରସଞ୍ଚାର କ'ଣ?
1: ଠିକ୍ କହିଲ, ଦୂର ଦୂରାନ୍ତକୁ ଯାହା ମାଧ୍ୟମରେ ସଞ୍ଚାର କରାହୁଏ ତାକୁ ହିଁ ଦୂରସଞ୍ଚାର କହନ୍ତି।
0: ହଁ ପିଲେ, ତୁମେମାନେ ବି ଟେଲିଫୋନ୍ରେ କେବେ କାହା ସାଙ୍ଗରେ କଥା ହେଇଛ?
1: କେମିତି ଲାଗେ କହିଲ?
0: ଖୁବ୍ ମଜା ଲାଗେ ନୁହଁ?
1: ଏବେ ପିଲେ କହିଲ, ଦୂର ଦୂରାନ୍ତରରେ ରହି କାହା ସାଙ୍ଗରେ ସହଜରେ କଥା ହେବା ପାଇଁ ଏ ଟେଲିଫୋନ୍ ବା ଦୂରସଞ୍ଚାର ଖୁବ୍ ବଢ଼ିଆ ମାଧ୍ୟମ ନୁହେଁ କି?
0: ହଁ ନିଶ୍ଚୟ।
2: ଦେଖିବ ଆସ ପିଲାମାନେ ଟେଲିଫୋନ୍ର ମଜା, ଦେଖିବ ଆସ ପିଲାମାନେ ଟେଲିଫୋନ୍ର ମଜା, 100 କୋଶରୁ ଆଈ ସାଙ୍ଗରେ କଥା କହୁଛନ୍ତି ଅଜା। ଆସ ଆସ ପିଲାମାନେ ଆସ, ଦେଖିବ ଆସ ପିଲାମାନେ ଟେଲିଫୋନ୍ର ମଜା, ଦେଖିବ ଆସ ପିଲାମାନେ ଟେଲିଫୋନ୍ର ମଜା, 100 କୋଶରୁ ଆଈ ସାଙ୍ଗରେ କଥା କହୁଛନ୍ତି ଅଜା।
0: ପିଲାଏ, ତୁମେମାନେ ଜାଣିଛ ମେ ମାସର 18 ତାରିଖକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଇଥାଏ। 1977 ଠାରୁ ପ୍ରତି ବର୍ଷ ଏହି ଦିବସ ପାଳନ ହୋଇଆସୁଛି। ବିକାଶଶୀଳ ସମାଜରେ ସଂଗ୍ରହାଳୟ ବା ମ୍ୟୁଜିୟମର ଭୂମିକା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ଏହାର ପ୍ରମୁଖ ଉଦ୍ଦେଶ୍ୟ। ସଂଗ୍ରହାଳୟ ଅତୀତ ସ୍ମୃତି ସବୁକୁ ସଂରକ୍ଷିତ କରି ରଖିଥାଏ। ଅତୀତର ସେହି ସବୁ ସ୍ମାରକଗୁଡ଼ିକ କେତେକ ସ୍ଥାନରେ ଏବେ ବି ଅବହେଳିତ, ଅଲୋଡ଼ା, ଅଖୋଜା ତଥା ନଷ୍ଟ ହେବା ଅବସ୍ଥାରେ ପଡ଼ିରହିଛି। ସେଗୁଡ଼ିକୁ ଏକତ୍ର କରି ତାହାର ସୁରକ୍ଷା କରିବା ଜରୁରୀ ଅଟେ। ସମସ୍ତେ ମିଳିମିଶି ଏହାର ସୁରକ୍ଷା ଓ ସ୍ୱତନ୍ତ୍ର ଯତ୍ନ ନେବା ପାଇଁ ଆଗେଇ ଆସିବା ଉଚିତ ବୋଲି ଏହି ଦିବସ ବାର୍ତ୍ତା ଦେଇଥାଏ।

ଜାଣିଛ ପିଲାମାନେ, ନଭେମ୍ବର ମାସ 2019ରେ ମିଳିତ ଜାତିସଂଘର ସାଧାରଣ ସଭାର 74ତମ ଅଧିବେଶନ ପାସ୍ ହୋଇ ମେ 21 ତାରିଖକୁ ପ୍ରତିବର୍ଷ ଆନ୍ତର୍ଜାତୀୟ ଚା ଦିବସ ଭାବରେ ନିଯୁକ୍ତ କଲା। ସେବେଠାରୁ ବିଶ୍ୱରେ ଏକ ପର୍ବ ଅଛି ଯାହା ଚାହା ପ୍ରେମୀଙ୍କର ଅଟେ। ଏହା ଏକ ଛୋଟ ପତ୍ର, କିନ୍ତୁ କେବଳ ଏକ ଛୋଟ ପତ୍ର ନୁହେଁ, ଚା ଦୁନିଆର 3ଟି ସ୍ୱାସ୍ଥ୍ୟ ପାନୀୟ ମଧ୍ୟରୁ ଅନ୍ୟତମ। ବିଶ୍ୱର 3 ବିଲିୟନରୁ ଅଧିକ ଲୋକ ଚା ପିଇବାକୁ ପସନ୍ଦ କରନ୍ତି, ଅର୍ଥାତ 5 ଜଣଙ୍କ ମଧ୍ୟରୁ 2 ଜଣ ଚା ପିଇଥାନ୍ତି। ଚା ପସନ୍ଦ କରୁଥିବା ଦେଶଗୁଡ଼ିକ ହେଉଛି ତୁର୍କୀ, ଲିବିଆ, ମୋରକୋ, ଆୟାରଲାଣ୍ଡ ଏବଂ ବ୍ରିଟେନ। ଦୁନିଆରେ 60ରୁ ଅଧିକ ଦେଶ ଚା ଉତ୍ପାଦନ କରନ୍ତି ଏବଂ ଚା ଉତ୍ପାଦନ 6 ମିଲିୟନ ଟନ୍ ଅତିକ୍ରମ କରିଛି। ଚାଇନା, ଭାରତ, କେନିଆ, ଶ୍ରୀଲଙ୍କା ଏବଂ ତୁର୍କୀ ବିଶ୍ୱର ଶ୍ରେଷ୍ଠ 5ଟି ଚା ଉତ୍ପାଦନକାରୀ ଦେଶ। 7.9 ବିଲିୟନ ଜନସଂଖ୍ୟା ସହିତ 1 ବିଲିୟନରୁ ଅଧିକ ଲୋକ ଚା ସମ୍ବନ୍ଧୀୟ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଚା ହେଉଛି କେତେକ ଗରିବ ଦେଶରେ କୃଷିର ମୂଳଦୁଆ ଏବଂ ଆୟର ମୁଖ୍ୟ ଉତ୍ସ। ଚାଇନା ହେଉଛି ଚା'ର ଉତ୍ପତ୍ତି ଏବଂ ଚାଇନିଜ୍ ଚା ଓରିଏଣ୍ଟାଲ ରହସ୍ୟମୟ ପତ୍ର ଭାବରେ ବିଶ୍ୱ ଦ୍ୱାରା ଜଣାଶୁଣା। ଆଜି ଏହି ଛୋଟ ପୂର୍ବାଞ୍ଚଳ ଭଗବାନ ପତ୍ର ଏକ ସୁନ୍ଦର ସ୍ଥିତିରେ ବିଶ୍ୱ ମଞ୍ଚ ଆଡ଼କୁ ଗତି କରୁଛି।

0: ଜାଣିଛ ପିଲାମାନେ, ମଣିଷ ଏବେ ଉଭା ହୋଇପଡ଼ିଛି ପ୍ରକୃତିର ପ୍ରଧାନ ପ୍ରତିଦ୍ୱନ୍ଦ୍ୱୀ ରୂପେ। ସମ୍ପ୍ରତି ମଣିଷ ସଂଘର୍ଷରତ ଉଦ୍ଭିଦ ଜଗତ ସହ, ସଂଘର୍ଷରତ ପ୍ରାଣୀ ଜଗତ ସହ ଏବଂ ଏପରିକି ସଂଘର୍ଷରତ ଜଳ, ବାୟୁ, ମୃତ୍ତିକା, ପ୍ରସ୍ତର ଆଦି ନିର୍ଜୀବ ଜଗତ ସହ ମଧ୍ୟ। ଏହାର ଫଳସ୍ୱରୂପ ଏବେ ଲୋପ ପାଇଚାଲିଛି ଜଙ୍ଗଲ, ଶୁଖିଗଲାଣି ନଦୀମାନ, ବିଲୁପ୍ତ ହୋଇଚାଲିଛନ୍ତି ଜୀବଜନ୍ତୁ, ମୃତ୍ତିକା ହରେଇ ବସିଛି ତାର ଉତ୍ପାଦିକା ଶକ୍ତି ଏବଂ ଜଳବାୟୁ ହୋଇପଡ଼ିଲାଣି ବାଉଳା। ତେଣୁ ପୃଥିବୀର ଜୈବ ବୈଚିତ୍ର୍ୟ ଏବେ ଶୋଚନୀୟ ଭାବରେ ବିପନ୍ନ। ତାହେଲେ ପିଲେ, ଜୈବ ବିବିଧତା କ'ଣ? ପରିବେଶର ସନ୍ତୁଳନକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ଜାତିର ପ୍ରାଣୀ ଉଦ୍ଭିଦର ସହାବସ୍ଥାନକୁ ଜୈବ ବିବିଧତା ବୋଲି କୁହାଯାଇଥାଏ। ହଁ ପିଲେ, ପ୍ରତି ବର୍ଷ 1993 ଠାରୁ ମେ ମାସ 22 ତାରିଖରେ ପାଳନ କରାଯାଇଥାଏ ଜୈବ ବିବିଧତା ଦିବସ। ପିଲାମାନେ, ଏବେ ତୁମମାନଙ୍କ ପାଇଁ ଚାଲିଛି ଖରା ଛୁଟି, ନୁହେଁ? ଆଚ୍ଛା ପିଲାମାନେ, କହିଲ ଦେଖି, ଖରା ଛୁଟି ତୁମମାନଙ୍କ ପାଇଁ ଗୋଟିଏ ମଜାଦାର ସମୟ, ନୁହେଁ? ଆଉ ଏହି ସମୟରେ ତୁମେମାନେ ପାଠପଢ଼ାରୁ ଏକ ପ୍ରକାର ବିରତି ପାଇଥାଅ, ହଁ ନା? କିନ୍ତୁ ଜାଣିଛ ପିଲେ, ଏହି ସମୟରେ ବି ତୁମମାନଙ୍କୁ ପାଠପଢ଼ା ଛଡ଼ା ଭିନ୍ନ ଭିନ୍ନ କ୍ଷେତ୍ରରେ ସକ୍ରିୟ ହେବାକୁ ସୁଯୋଗ ମିଳିଥାଏ। ଆଉ ଏଇଥିପାଇଁ ତୁମମାନଙ୍କୁ ତୁମମାନଙ୍କର ମା ବାପାମାନେ ଖୁବ୍ ସଜାଗ କରିଥାନ୍ତି, ନୁହେଁ? ଯେମିତିକି ଛୁଟି ଥିଲେ ତୁମେମାନେ ଟିକେ ବେଶୀ ଡେରି ପର୍ଯ୍ୟନ୍ତ ଶୋଇବାକୁ ଭଲ ପାଇଥାଅ, କିନ୍ତୁ ସେହି ସମୟରେ ବି ତୁମମାନଙ୍କୁ ସକାଳୁ ଉଠିବାକୁ କୁହାଯାଇଥାଏ। ବେଶୀ ସମୟ ଫୋନରେ ଲାଗି ରହିବାକୁ ମନା କରାଯାଇଥାଏ। ଆଉ ଗୋଟିଏ କଥା ହେଲା, ଅଦରକାରୀ ଆଲୋଚନାରୁ ସବୁବେଳେ ନିବୃତ କରାଯାଇଥାଏ। ଆଉ ଗୋଟିଏ କଥା କ'ଣ ଜାଣିଛ ପିଲେ, ଏହି ସମୟରେ ତମ ମା ବାପାମାନେ ବେଶୀ ତୁମମାନଙ୍କର କୋକରିକୁଲାର ଆକ୍ଟିଭିଟି ଉପରେ ଗୁରୁତ୍ୱ ଦେଇଥାନ୍ତି, ଯେମିତିକି ପେଣ୍ଟିଂ, ନୃତ୍ୟ, ସଙ୍ଗୀତ, ଡ୍ରାମା, ଅଭିନୟ, ଆଙ୍କରିଂ ଆଦି ଯେକୌଣସି କ୍ଷେତ୍ରରେ ତୁମମାନଙ୍କର ଆଗ୍ରହ ଥାଏ, ସେହି ବାଟରେ ତୁମମାନଙ୍କୁ ଯିବା ପାଇଁ ବହୁ ପ୍ରୟାସ କରିଥାନ୍ତି, ହଁ କି ନା କହିଲ? ମୁଁ ଠିକ୍ କହୁଛି ନା? କାହିଁକି ନା, ଏସବୁ ଦ୍ୱାରା ତୁମମାନଙ୍କର ବିଭିନ୍ନ ପ୍ରକାର ପୌରାଣିକ ଜ୍ଞାନ ସହ ଶବ୍ଦ ଜ୍ଞାନ, ବାକ୍ୟ ଗଠନ ଏବଂ ଭାବିବା ଶୈଳୀ ମଧ୍ୟ ବୃଦ୍ଧି ହୋଇଥାଏ। ଆଉ ଗୋଟିଏ କଥା ହେଲା, ତୁମେମାନେ ଏଇ ଖରା ଛୁଟିରେ ମା ବାପାକୁ ମଧ୍ୟ ଘର କାମରେ ସାହାଯ୍ୟ କରିବା ଉଚିତ, କାହିଁକି ନା ତାଦ୍ୱାରା ତୁମେମାନେ ଘର ପରିଷ୍କାର ଓ ସାଜସଜ୍ଜା ସହ ନିଜ ଜିନିଷପତ୍ରର ଯତ୍ନ ନେବାର ଉଚିତ ଶୈଳୀ ବିଷୟରେ ମଧ୍ୟ ଅବଗତ ହୋଇପାରିବ। ତୁମେମାନେ ଯଦି ଘରର ଏମିତି ଛୋଟ ଛୋଟ କାମ କରିବା ଦ୍ୱାରା ଆଗାମୀ ଦିନରେ ଦକ୍ଷ ଓ ଯୋଗ୍ୟ ହୋଇପାରିବ। ଆଉ ଗୋଟିଏ କଥା ମନେ ରଖିଥିବ ପିଲେ, ବିରତି ସମୟରେ ତୁମେମାନେ କିଛି କିଛି ସମାଜସେବା ମଧ୍ୟ କରିବା ଜରୁରୀ, ଯେମିତିକି ନିଜ ପାଖରେ ଥିବା ବହିଠାରୁ ଆରମ୍ଭ କରି ପୋଷାକ ଯାଏଁ ଯାହା ଅଦରକାରୀ ହୋଇପଡ଼ିଛି ତାହା ଅନ୍ୟକୁ ଦେବା ଆବଶ୍ୟକ ବୋଲି ତୁମେମାନେ ଜାଣିବା ଆବଶ୍ୟକ। ଅନ୍ୟକୁ ଦେବାରେ ବି ଆତ୍ମସନ୍ତୋଷ ଥାଏ, ତାହା ତୁମେମାନେ ଏବେଠୁ ହିଁ ଜାଣିପାରିବ। ଏପରି କରିବା ଦ୍ୱାରା ଘରର ପରିବେଶ ସ୍ୱଚ୍ଛ ରହିବା ସହ ସମାଜରେ ଅଭାବୀ ଲୋକଙ୍କୁ ସହଯୋଗ କରାଯାଇପାରିବ। ହଁ, ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯଥାସମ୍ଭବ ଚେଷ୍ଟା କରିବ ଛୁଟି ସମୟରେ ସ୍ପୋକନ୍ ଇଂଲିଶ କ୍ଲାସ୍ କରିବା ପାଇଁ, କାହିଁକି ନା ଏହା ତୁମମାନଙ୍କର ଆତ୍ମବିଶ୍ୱାସ ବଢ଼ାଇଥାଏ।
1: ପିଲାମାନେ, ଏବେ ରହିଛି ତୁମମାନଙ୍କ ପାଇଁ ଆଜିର ଜାଣିବା କଥା। ଆଉ ଆଜିର ଜାଣିବା କଥାରେ ରହିଛି, ଖରାଦିନେ ମାଠିଆ ପାଣି ପିଇବା ଉଚିତ। ହଁ ପିଲେ, ଗ୍ରୀଷ୍ମରେ ମାଠିଆ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ମାଠିଆ ପାଣି ପିଇଲେ ହଜମ ଭଲ ହେବା ସହ ଶରୀରରେ ଟେଷ୍ଟୋଷ୍ଟେରନ୍ ସ୍ତର ବଢ଼ିଥାଏ। ମାଠିଆରେ ଥିବା ମାଟି ତତ୍ତ୍ୱ ପାଣି ସହ ମିଶି ରହେ, ଏହାଦ୍ୱାରା ଶରୀରକୁ ବିଭିନ୍ନ ପୋଷକ ତତ୍ତ୍ୱ ଯାଇଥାଏ ଓ ଟକ୍ସିନ୍ ବାହାରି ଯାଇଥାଏ ବୋଲି ବିଶେଷଜ୍ଞଙ୍କ ମତ। ଗାଁ ଗହଳି ଲୋକେ ପ୍ରତିଦିନ ମାଠିଆ ପାଣି ପିଇବା କାରଣରୁ ହିଁ ସେମାନଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଖୁବ୍ ଭଲ। ହଁ, ଫ୍ରିଜ୍ ପାଣି ଶରୀର ପାଇଁ କ୍ଷତିକାରକ ହୋଇଥିବା ବେଳେ ମାଠିଆ ପାଣି ଶରୀରର ତାପମାତ୍ରା ଠିକ୍ ରଖିଥାଏ। ଆହୁରି ଗୋଟିଏ କଥା ପିଲାମାନେ, ହୃଦରୋଗୀମାନେ ନିୟମିତ ଭାବେ ମାଠିଆ ପାଣି ପିଇବା ସେମାନଙ୍କ ଦେହ ପାଇଁ ଭଲ। ଜାଣିଛ ପିଲାମାନେ, 1734 ମସିହା ଠାରୁ ପ୍ରତି ବର୍ଷ ମେ ମାସ 20 ତାରିଖରେ ବିଶ୍ୱ ମାଛି ଦିବସ ପାଳନ କରାଯାଇଥାଏ।
0: ଜାଣିଛ ପିଲାମାନେ, ପ୍ରତି ବର୍ଷ ମେ ମାସ 20 ତାରିଖରେ ବିଶ୍ୱ ମହୁମାଛି ଦିବସ ପାଳନ କରାଯାଏ। 1734 ମସିହା ଏହି ଦିନ ମହୁମାଛି ପାଳନ।

0: ଆଧୁନିକ କୌଶଳର ଜନକ କୁହାଯାଉଥିବା ଆଣ୍ଟୋନ୍ ଜାନ୍ସାଙ୍କ ଜନ୍ମଦିନ। ତାଙ୍କ ଜନ୍ମଦିନ ଉପଲକ୍ଷେ ବିଶ୍ୱସ୍ତରରେ ଏହି ଦିବସ ପାଳନ କରାଯାଏ। ଜୈବ ବିବିଧତାରେ ସନ୍ତୁଳନ ରକ୍ଷାରେ ମହୁମାଛିର ଗୁରୁତ୍ୱପୂର୍ଣ୍ଣ ଭୂମିକା ବାବଦରେ ଜନସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଲକ୍ଷ୍ୟ। ମହୁମାଛି ପାଳନ କୃଷିରେ ପରାଗ କଣିକାର ସ୍ଥାନାନ୍ତରରେ ମହୁମାଛିର ମହତ୍ତ୍ୱ, ସ୍ୱାସ୍ଥ୍ୟ ପାଇଁ ମହୁର ଆବଶ୍ୟକତା ସହ ବ୍ୟବସାୟ ଦୃଷ୍ଟିକୋଣରୁ ମଧ୍ୟ ମହୁମାଛି ଚାଷର ଲାଭକୁ ଏହି ଦିବସ ପାଳନ ଅବସରରେ ଲୋକଙ୍କୁ ବୁଝାଯାଇଥାଏ। ଜାତିସଂଘର ସଦସ୍ୟ ରାଷ୍ଟ୍ରଗୁଡ଼ିକ 2017 ଡିସେମ୍ବରରେ ମେ ମାସ 20 ତାରିଖରେ ବିଶ୍ୱ ମହୁମାଛି ଦିବସ ପାଳନ କରାଯିବା ନେଇ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ। 2018 ପ୍ରଥମେ ବିଶ୍ୱ ମହୁମାଛି ଦିବସ ପାଳନ କରାଯାଇଥିଲା। ଜାଣିଛ ପିଲାମାନେ, ବୈଜ୍ଞାନିକ ତଥ୍ୟ ଅନୁସାରେ ପୃଥିବୀରେ ବର୍ତ୍ତମାନ 350 ଉର୍ଦ୍ଧ୍ୱ ପ୍ରଜାତିର 6.5 ନିୟୁତ କଇଁଛ ଅଛନ୍ତି। ଏମାନଙ୍କ ଗୁରୁତ୍ୱକୁ ସମ୍ମାନ ଦେଇ ପ୍ରତି ବର୍ଷ ମେ ମାସ 23 ତାରିଖରେ ପାଳନ କରାଯାଏ ବିଶ୍ୱ କଇଁଛ ଦିବସ। 1990 ମେ ମାସର 23 ତାରିଖ ଦିନ ପ୍ରତିଷ୍ଠା ହୋଇଥିବା ଅଣଲାଭକାରୀ ସଂସ୍ଥା ଆମେରିକାନ୍ ଟର୍ଟଏସ୍ ରେସ୍କ୍ୟୁ ପ୍ରଥମେ ଏହି ପଦକ୍ଷେପ ହାତକୁ ନେଇଥିଲା। ତା ପରଠାରୁ ଲୋପ ପାଉଥିବା କଇଁଛଙ୍କ ସୁରକ୍ଷା ଲାଗି ବିଶ୍ୱବାସୀଙ୍କୁ ଉତ୍ସାହିତ କରାଯାଉଛି। ସବୁ ଜୀବଜନ୍ତୁଙ୍କୁ ମଣିଷ ଭଳି ଭଲ ପାଇବା ଉଚିତ ବୋଲି ଏଟିଆର୍ର ପ୍ରତିଷ୍ଠାତା ସୁସାନ୍ ଟେଲେମ୍ ଓ ମାର୍ଶାଲ୍ ଥମ୍ପସନ୍ ଲୋକଙ୍କୁ ଅନୁରୋଧ କରିଛନ୍ତି। ଖାସ୍ କରି କଇଁଛଙ୍କ ପାଇଁ ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ। ବିଲୁପ୍ତିର ଦ୍ୱାରଦଶରେ ଥିବା କଇଁଛଙ୍କ ପାଇଁ ସର୍ବାଧିକ ଯତ୍ନ ଓ ସୁରକ୍ଷାକୁ ଏ ଅବସରରେ ଗୁରୁତ୍ୱ ଦିଆଯାଏ। ପିଲାମାନେ, ଏବେ ଆସ ଆମେ ଇଂରାଜୀରେ ବାର୍ଡ଼ସ୍ ନେମ୍ ବା ପକ୍ଷୀର ନାମ କହି ଶିଖିବା ଓ ଲେଖି ଶିଖିବା। ସି ଓ ସି କେ କକ୍, ଏଚ୍ ଇ ଏନ୍ ହେନ୍, ପି ଆଇ ଜି ଇ ଓ ଏନ୍ ପିଜିଅନ୍, ପି ଇ ଏ ସି ଓ ସି କେ ପିକକ୍, ପି ଏ ଆର୍ ଆର୍ ଓ ଟି ପ୍ୟାରୋଟ୍, ଏସ୍ ପି ଏ ଆର୍ ଆର୍ ଓ ଡବ୍ଲୁ ସ୍ପାରୋ, ସି ୟୁ ସି କେ ଓ ଓ କୁକୋ, ସି ଆର୍ ଓ ଡବ୍ଲୁ କ୍ରୋ, ଓ ଡବ୍ଲୁ ଏଲ୍ ଆଉଲ, ଡି ଓ ଭି ଇ ଡୋଭ, ଡି ୟୁ ସି କେ ଡକ୍, ସି ଆର୍ ଏ ଏନ୍ ଇ କ୍ରେନ୍, କେ ଆଇ ଟି ଇ କାଇଟ୍, ଇ ଏ ଜି ଏଲ୍ ଇ ଇଗଲ, ଓ ଏସ୍ ଟି ଆର୍ ଆଇ ସି ଏଚ୍ ଅଷ୍ଟ୍ରିଚ୍, S W A N swan, M Y N A mena, K I N G F I S H E R kingfisher। ପିଲାମାନେ, ଏବେ ଆସନା ଔକାର ଲଗାଇ କେତୋଟି ଶବ୍ଦ ଗଠନ କରି ଶିଖିବା ଓ ଲେଖି ଶିଖିବା। କରେ ଔକାର କୌ ତାଲବେଶ ଳ କୌଶଳ, ଚରେ ଔକାର ଚୌ, କରେ ହର୍ଷିକାର କି ଚୌକି, ମରେ ଔକାର ମୌ, ଜରେ ଆକାର ଯା ମୌଜା, ଗରେ ଔକାର ଗୌ ର ଗୌର, ବରେ ଔକାର ବୌ ଦ ବୌଦ, ଫରେ ଔକାର ଫୌ ଜ ଫୌଜ, କରେ ଔକାର କୌ, ତରେ ହର୍ଷକାର ତୁ କ କୌତୁକ, ଦରେ ଔକାର ଦୌ ଡ ଦୌଡ଼, ନରେ ଔକାର ନୌ, କରେ ଆକାର କା ନୌକା, ଭରେ ଔକାର ଭୌ, ଗରେ ଔକାର ଗୋ, ଳରେ ହର୍ଷିକା ଲଳି କ ଭୌଗୋଳିକ, ଦନ୍ତେସରେ ଔକାର ସୌ, ଦରେ ଆକାର ଦା ଗ ର ସୌଦାଗର। ପିଲାମାନେ ଆଜି ଆସ ନା ବୁଲିଯିବା କୁଆଁସ ପୀଠ। ତୁମକୁ କହୁଛନ୍ତି ରାଜ ସାହୁ।
1: ପିଲାମାନେ ଆଜି ଆସ ବୁଲିଯିବା କୁଆଁସ ପୀଠ। ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅଧୀନସ୍ଥ ଗୋପାଳପୁର ପଞ୍ଚାୟତରେ ରହିଛି ମା ମଙ୍ଗଳାଙ୍କ କୁଆଁସ ପୀଠ। ବିଶ୍ୱାସ ରହିଛି ଯିଏ ମାଆଙ୍କ ନିକଟକୁ ଥରେ ଆସେ ସେ କେବେ ତାକୁ ଖାଲି ହାତରେ ଫେରାନ୍ତି ନାହିଁ। ତେବେ ତାଙ୍କର ଆବିର୍ଭାବ ଏପର୍ଯ୍ୟନ୍ତ ଅଜ୍ଞାତ। ମାଆଙ୍କ ପୂଜକ ବଡ଼ପଣ୍ଡା ବଂଶଧରଙ୍କ ଠାରୁ ଶୁଣିବାକୁ ମିଳେ ଯେ ବୈତରଣୀ ନଦୀର ଦକ୍ଷିଣ ପାର୍ଶ୍ୱରେ ଏକ ଅନ୍ଧାର ପାଟ ଯାହାର ଚତୁଃପାର୍ଶ୍ୱରେ ସବୁଜିମା ପରିପୂର୍ଣ୍ଣ। ଏହି ଅନ୍ଧାରୀ ପାଟକୁ ପୂର୍ବରୁ ଉଆଁସ କୁହାଯାଉଥିବା ବେଳେ ବର୍ତ୍ତମାନ ତାହା ଆଜି କୁଆଁସ ନାମରେ ପରିଚିତ। ଅନ୍ଧାରୀ ପାଟର ପଶ୍ଚିମ ପାର୍ଶ୍ୱରେ ଏକ ବିଶାଳ ଢିପ 40 ଏକରରୁ ଉର୍ଦ୍ଧ୍ୱ ଆୟତନ ବିଶିଷ୍ଟ ଏହି ଢିପଟି ଏକଦା ଥିଲା ଘଞ୍ଚ ବନ। କଥିତ ଅଛି ଉକ୍ତ ସ୍ଥାନରେ ଦୀର୍ଘ ବର୍ଷ ଧରି ଗୋରୁ ଚରା ଯାଉଥିଲା। ହଠାତ୍ ଦିନେ ଜଣେ ଗାଈ ଆଡ଼କୁ ଏକ ଦିବ୍ୟଜ୍ୟୋତି ସ୍ୱରୂପିଣୀ କନ୍ୟାଟିଏ ଦେଖିବାକୁ ମିଳିଥିଲା। ସେ ପରିଚୟ ଜାଣିବା ପାଇଁ ଚାହିଁବାରୁ ତାଙ୍କ ନାମ ମଙ୍ଗୁଡ଼ି ବୋଲି କହିଥିଲେ। ସେହିଦିନଠାରୁ ଏହି ଅଲୌକିକ ଦିବ୍ୟଶକ୍ତି ସ୍ୱରୂପିଣୀ ମଙ୍ଗୁଡ଼ି ନାମ ଅଧାରୀ କନ୍ୟା ବାବଦରେ ଚାରିଆଡ଼କୁ ପ୍ରଚାର ହୋଇଥିଲା। ଏହାର କିଛି ଦିନ ପରେ ହଠାତ୍ ଦିନେ ସେହି କୁଆଁସ ପୀଠରେ ଉତ୍କୃଷ୍ଟ ଉତ୍ଖନନ ହେବା ଦ୍ୱାରା ମାଟି ଫାଟିଯିବା ଫଳରେ ଏକ ନାରୀ ମୂର୍ତ୍ତିଟିଏ ବାହାରିଲା। ମଙ୍ଗୁଡ଼ି ନାମକ ଦେବଜ୍ୟୋତି କନ୍ୟାର ନାମ ଅନୁସାରେ ମୂର୍ତ୍ତିଟିର ନାମ ରଖାଗଲା ମା ମଙ୍ଗଳା। ପରେ କୁଆଁସ ମଙ୍ଗଳା ନାମରେ ସେ ପରିଚିତ ହୋଇଛନ୍ତି। ଏହି ପୀଠ ନିକଟରେ ବହୁଦିନ ପୂର୍ବରୁ ଏକ ବିଶାଳ ପଦ୍ମ ପୋଖରୀ ଥିଲା। ସେଠାରୁ ସମଗ୍ର ଯାଜପୁର ଜିଲ୍ଲା ତଥା ଅନ୍ୟ ଜିଲ୍ଲାମାନଙ୍କୁ ପୂଜା ପର୍ବାଣୀରେ ପଦ୍ମ ତୋଳାଯାଇ ଯାଉଥିଲା। ନୂଆ ବର୍ଷର ପ୍ରଥମ ଦିନରେ ପଣା ସଂକ୍ରାନ୍ତି ଠାରୁ ମାଆଙ୍କ ନିକଟରେ ଏକ ମାସ ଧରି ମହୋତ୍ସବ ଲାଗି ରହିଥାଏ। ହଜାର ହଜାର ଲୋକଙ୍କ ଭିଡ଼ ଜମିଥାଏ। ବହୁ ଭକ୍ତ ମାନସିକ ପୂରଣ ନିମନ୍ତେ ମାଆଙ୍କ ନିକଟକୁ ପ୍ରତ୍ୟେକ ମଙ୍ଗଳବାର ଆସିଥାନ୍ତି। ପଣା ସଂକ୍ରାନ୍ତି ଦିନ ମାଆଙ୍କ ପୀଠରେ ପାଟୁଆ ମେଳଣ ହୋଇଥାଏ। ପାଟୁଆମାନେ ଜଳୁଥିବା ନିଆଁ ଉପରେ ଚାଲୁଥିଲେ ମଧ୍ୟ କାହାରି କିଛି କ୍ଷତି ଘଟିନଥାଏ। ଏହା ଛଡ଼ା ପଣା ସଂକ୍ରାନ୍ତି ଠାରୁ 3 ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଚାଲେ। ଯଜ୍ଞର ପୂର୍ଣ୍ଣାହୁତି ଦିନ ବହୁ ସାଧୁସନ୍ତଙ୍କ ସମାଗମ ହୋଇଥାଏ। ଏହି ପୀଠରେ ପ୍ରାୟ ବିବାହ ବ୍ରତ ମଧ୍ୟ କରାଯାଇଥାଏ। ଏକଦା ଯେଉଁ କୁଆଁସ ପୀଠ ସୌନ୍ଦର୍ଯ୍ୟ ଭରା ଥିଲା ଏବେ ତାର ଦୁରାବସ୍ଥା କହିଲେ ନ ସରେ। ସବୁ ପୂର୍ବରୁ ଯେଉଁ ପଦ୍ମ ପୋଖରୀ କଥା କୁହାଯାଇଛି ଏବେ ସେଥିରେ ପଦ୍ମ ହେଉଛି 7 ସୋପାନ। ପଦ୍ମ ପୋଖରୀ ପରିବର୍ତ୍ତେ ଏହା ମତ୍ସ୍ୟ ପୋଖରୀରେ ପରିଣତ ହୋଇଛି। ମାଛ ଚାଷ ମାଆଙ୍କ ପବିତ୍ର ପରିବେଶକୁ ଦୂଷିତ କରିବାରେ ଲାଗିଛି। ବିଶେଷ କରି ପୀଠ ଚତୁଃପାର୍ଶ୍ୱରେ ଥିବା ବଟ ଅଶ୍ୱତ୍ଥ ଅଶୋକ ଚମ୍ପା ଆଦି ବିଭିନ୍ନ ଗଛର ବୃଦ୍ଧି ପାଇଛି, କିନ୍ତୁ ସେଗୁଡ଼ିକର ରକ୍ଷଣାବେକ୍ଷଣର ନ ହେବା ଫଳରେ ବିଷଧର ସାପମାନଙ୍କର ଆଶ୍ରୟସ୍ଥଳୀ ପାଲଟିଛି। ପୀଠ ଚାରିପଟେ ଏକ ପ୍ରକାର ଜଙ୍ଗଲ ସୃଷ୍ଟି ହୋଇ ମହୁମାଛି ବସା ବାନ୍ଧିଲେଣି। କିଛି ମାସ ତଳେ ଏଠାକୁ ଆସିଥିବା କେତେକ ଭକ୍ତଙ୍କୁ ମହୁମାଛି କାମୁଡ଼ିଥିଲା। ବିଦ୍ୟୁତ ବ୍ୟବସ୍ଥା ଠିକ ନାହିଁ, ଅଥଚ ଆଜି ପର୍ଯ୍ୟନ୍ତ ମନ୍ଦିର ପରିସରରେ ଏକ ଜେନେରେଟରର ବ୍ୟବସ୍ଥା କରାଯାଇ ନାହିଁ। ମନ୍ଦିର ବେଢ଼ାରେ ପାଚେରୀ ଥିଲେ ମଧ୍ୟ ତାହା ସୁରକ୍ଷିତ ନୁହେଁ। ଅଧିକାଂଶ ସମୟରେ ମାଙ୍କ ପୀଠ ନିକଟରେ ବହୁ ଅନୁଷ୍ଠାନ ତରଫରୁ ବଣଭୋଜି ହୋଇଥାଏ। ଏଥିଯୋଗୁଁ ଅପବିତ୍ର ବାତାବରଣ ସୃଷ୍ଟି ହୋଇଥାଏ। ଯାଜପୁର କୟାମୁଖୀ ରାସ୍ତାର ଗୋପାଳପୁର ପଞ୍ଚାୟତର ତେନ୍ତୁଡ଼ି ନିକଟରୁ ମାଆଙ୍କ ପୀଠକୁ ଆସିଥିବା ପ୍ରାୟ 2 କିଲୋମିଟର ରାସ୍ତାରୁ ମାତ୍ର 20 ମିଟର କଂକ୍ରିଟ ହୋଇଥିଲେ ମଧ୍ୟ ଅବଶିଷ୍ଟ କଂକ୍ରିଟ ହୋଇନାହିଁ। ଏହା ବର୍ଷା ଦିନେ ଯାତ୍ରୀଙ୍କ ପାଇଁ ଏ ମରଣ ଚନ୍ତା ପାଲଟିଥାଏ। ସବୁଠାରୁ ପରିତାପର ବିଷୟ ପୀଠରେ ଏକ ମଣ୍ଡପ ତିଆରି ନିମନ୍ତେ ସାଂସଦ ପାଣ୍ଠିରୁ 10 ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଭକ୍ତମାନଙ୍କର ଆଶ୍ରୟସ୍ଥଳୀ ପାଇଁ ହିଁ ସେଠାରେ ଗୃହର ଆବଶ୍ୟକତା ଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ କରାଯାଇ ନାହିଁ। ଏହା ଛଡ଼ା ପଣା ସଂକ୍ରାନ୍ତି ଠାରୁ 3 ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଚାଲେ। ଯଜ୍ଞର ପୂର୍ଣ୍ଣାହୁତି ଦିନ ବହୁ ସାଧୁସନ୍ଥଙ୍କ ସମାଗମ ହୋଇଥାଏ। ଏହି ପୀଠରେ ପ୍ରାୟ ବିବାହ ବ୍ରତ ମଧ୍ୟ କରାଯାଇଥାଏ। ଏକଦା ଯେଉଁ କୁଆଁସ ପୀଠ ସୌନ୍ଦର୍ଯ୍ୟ ଭରା ଥିଲା, ଏବେ ତାର ଦୁରାବସ୍ଥା କହିଲେ ନ ସରେ। ସବୁ ପୂର୍ବରୁ ଯେଉଁ ପଦ୍ମ ପୋଖରୀ କଥା କୁହାଯାଇଛି, ଏବେ ସେଥିରେ ପଦ୍ମ ହେଉଛି ସାତ ସୋପାନ। ପଦ୍ମ ପୋଖରୀ ପରିବର୍ତ୍ତେ ଏହା ମତ୍ସ୍ୟ ପୋଖରୀରେ ପରିଣତ ହୋଇଛି। ମାଛ ଚାଷ ମାଙ୍କ ପବିତ୍ର ପରିବେଶକୁ ଦୂଷିତ କରିବାରେ ଲାଗିଛି। ବିଶେଷ କରି ପୀଠ ଚତୁଃପାର୍ଶ୍ୱରେ ଥିବା ବଟ, ଅଶ୍ୱତ୍ଥ, ଅଶୋକ, ଚମ୍ପା ଆଦି ବିଭିନ୍ନ ଗଛର ବୃଦ୍ଧି ପାଇଛି, କିନ୍ତୁ ସେଗୁଡ଼ିକର ରକ୍ଷଣାବେକ୍ଷଣର ନ ହେବା ଫଳରେ ବିଷଧର ସାପମାନଙ୍କର ଆଶ୍ରୟସ୍ଥଳୀ ପାଲଟିଛି। ପୀଠ ଚାରିପଟେ ଏକ ପ୍ରକାର ଜଙ୍ଗଲ ସୃଷ୍ଟି ହୋଇ ମହୁମାଛି ବସା ବାନ୍ଧିଲେଣି। କିଛି ମାସ ତଳେ ଏଠାକୁ ଆସିଥିବା କେତେକ ଭକ୍ତଙ୍କୁ ମହୁମାଛି କାମୁଡ଼ିଥିଲା। ବିଦ୍ୟୁତ ବ୍ୟବସ୍ଥା ଠିକ୍ ନାହିଁ, ଅଥଚ ଆଜି ପର୍ଯ୍ୟନ୍ତ ମନ୍ଦିର ପରିସରରେ ଏକ ଜେନେରେଟରର ବ୍ୟବସ୍ଥା କରାଯାଇ ନାହିଁ। ମନ୍ଦିର ବେଢ଼ାରେ ପାଚେରୀ ଥିଲେ ମଧ୍ୟ ତାହା ସୁରକ୍ଷିତ ନୁହେଁ। ଅଧିକାଂଶ ସମୟରେ ମାଙ୍କ ପୀଠ ନିକଟରେ ବହୁ ଅନୁଷ୍ଠାନ ତରଫରୁ ବଣଭୋଜି ହୋଇଥାଏ। ଏଥିଯୋଗୁଁ ଅପବିତ୍ର ବାତାବରଣ ସୃଷ୍ଟି ହୋଇଥାଏ। ଯାଜପୁର କୟାମୁଖୀ ରାସ୍ତାର ଗୋପାଳପୁର ପଞ୍ଚାୟତର ତେନ୍ତୁଡ଼ି ନିକଟରୁ ମାଙ୍କ ପୀଠକୁ ଆସିଥିବା ପ୍ରାୟ 2 କିଲୋମିଟର ରାସ୍ତାରୁ ମାତ୍ର 20 ମିଟର କଂକ୍ରିଟ ହୋଇଥିଲେ ମଧ୍ୟ ଅବଶିଷ୍ଟ କଂକ୍ରିଟ ହୋଇନାହିଁ। ଏହା ବର୍ଷା ଦିନେ ଯାତ୍ରୀଙ୍କ ପାଇଁ ଏ ମରଣ ଚନ୍ତା ପାଲଟିଥାଏ। ସବୁଠାରୁ ପରିତାପର ବିଷୟ, ପୀଠରେ ଏକ ମଣ୍ଡପ ତିଆରି ନିମନ୍ତେ ସାଂସଦ ପାଣ୍ଠିରୁ 10 ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଭକ୍ତମାନଙ୍କର ଆଶ୍ରୟସ୍ଥଳୀ ପାଇଁ ହିଁ ସେଠାରେ ଗୃହର ଆବଶ୍ୟକତା ଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ କରାଯାଇ ନାହିଁ।

ପିଲାମାନେ ଆଜି ତ ସମୟ ହେଲାଣି, ଘଣ୍ଟାର ଘଣ୍ଟା ସୂଚାଇ ଦେଲାଣି ଆଜିର ସମୟ। ତାହେଲେ ପିଲେ, ତମକୁ ଆମର ଏଇ କାର୍ଯ୍ୟକ୍ରମ କିପରି ଲାଗୁଛି ମତାମତ ଜଣାଇ ଚିଠି ଦେବାକୁ ଭୁଲି ନଯାଅ। ଯେପରି

ଶେଷ ହେଲା ଶିଶୁ ରାଇଜ ଆକାଶବାଣୀ ରାଉରକେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 102.6 FM ଆକାଶବାଣୀ କେନ୍ଦ୍ରରୁ।

0: ଆପଣଙ୍କ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାଜି ରାଉତ ଶିକ୍ଷା ନିକେତନ ବିଦ୍ୟାଳୟର ଆଡମିସନ୍ ନର୍ସରୀ ଠାରୁ କ୍ଲାସ୍ ଅଷ୍ଟମ ପର୍ଯ୍ୟନ୍ତ ଆରମ୍ଭ ହୋଇଯାଇଛି। ତେବେ ସବିଶେଷ ସୂଚନା ପାଇଁ ଯୋଗାଯୋଗ କରନ୍ତୁ ସେକ୍ଟର 3 ରାଉରକେଲାର ବାଜି ରାଉତ ଶିକ୍ଷା ନିକେତନ, ମୋବାଇଲ ନମ୍ବର 9937328280।
1: ଜନର ଜୀବନ ସଚେତନତା ବିଜ୍ଞାପନ। ଗୋଟିଏ ମଣିଷର ପ୍ରକୃତ ପରିଚୟ ନିଜ ଚିନ୍ତା, ଚେତନା, କର୍ମ ଏବଂ ବ୍ୟବହାରରୁ ପ୍ରାପ୍ତ କରିଥାଏ। ଏଥିନିମନ୍ତେ ଜାତି, ଧର୍ମ, ବର୍ଣ୍ଣର ଆବଶ୍ୟକତା ନାହିଁ।
2: ନର୍ସରୀରୁ କ୍ଲାସ୍ 5 ପର୍ଯ୍ୟନ୍ତ ଇଂଲିଶ ମିଡିୟମ୍ ପିଲାଙ୍କୁ ଆପଣମାନେ ଟ୍ୟୁସନ୍ ଦେବାକୁ ଚାହୁଁଛନ୍ତି କି? ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ଆପଣଙ୍କ ନିକଟସ୍ଥ ଚୁନି ଟ୍ୟୁଟୋରିଆଲକୁ। ମୋବାଇଲ ନମ୍ବରଟି ହେଲା 9040276606। ଠିକଣାଟି ହେଲା EY249 Sector 20।
3: ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶିଶିର ଦାସଙ୍କ କଣ୍ଠରେ ପ୍ରେମଲତା ସାମଲଙ୍କ ରଚନାରୁ।

ଶେଷ ହେଲା ସୁଗମ ସଙ୍ଗୀତ। ଆକାଶବାଣୀ ରାଉରକେଲା ବର୍ତ୍ତମାନ ଆସନ୍ତୁ ଶୁଣିବା ବଣ ପାହାଡ଼ର ଗୀତ। ଏହି କ୍ରମରେ ଆଜି ରହିଛି କିଷାନ ଗୀତ। ପରିବେଷଣ କରିଛନ୍ତି ଭୁବନାନନ୍ଦ କିଷାନ ଏବଂ ସାଥୀ। ସାଥୀ କଳାକାର ମାନେ ହେଲେ ସ୍ନିଗ୍ଧା ନୀଲିମା ସାଗର ବାରିକ, ଭବାନୀ ଶଙ୍କର ପାତ୍ର, ସାଧୁ କିଷାନ, ବୁଟୁ କିଷାନ, ଲକ୍ଷ୍ମଣ କିଷାନ, ଲାଲମୋହନ କିଷାନ, ଶିବନାରାୟଣ ସିଂ, ଯୋଗେଶ୍ୱର କିଷାନ ଏବଂ ସନ୍ତୋଷ କୁମାର କିଷାନ। କାର୍ଯ୍ୟକ୍ରମ ଶୁଣିବା କିନ୍ତୁ ତା ପୂର୍ବରୁ ଏହି ବିଜ୍ଞାପନ। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହିଦେଉଛି 7008248758। ସୂଚନାଟି ଏତିକିରେ ଶେଷ ହେଲା।

0: ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ପରବର୍ତ୍ତୀ ଗୀତ ଆଶା ଭୋସଲେଙ୍କ କଣ୍ଠରେ, ଇଣ୍ଡିବର୍ଗଙ୍କ ରଚନାରୁ ଏବଂ କଲ୍ୟାଣଜୀ ଆନନ୍ଦଜୀଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଚଳଚ୍ଚିତ୍ର ଅମର।

ସିନେ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ନବାବ ଆର୍ଜୁଙ୍କ ରଚନାରୁ, ଅନୁ ମଲ୍ଲିକଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, କୁମାର ସାନୁ ଏବଂ ଅଲକାଗ୍ନିଙ୍କ କଣ୍ଠରେ। ଆସନ୍ତୁ ଶୁଣିବା ଚଳଚ୍ଚିତ୍ର ବାଜିଗରର ଏହି ଗୀତ।

0: ଜନର ଜୀବନ ସଚେତନତା ବିଜ୍ଞାପନ ଗୋଟିଏ ମଣିଷର ପ୍ରକୃତ ପରିଚୟ ନିଜ ଚିନ୍ତା ଚେତନା କର୍ମ ଏବଂ ବ୍ୟବହାରରୁ ପ୍ରାପ୍ତ କରିଥାଏ। ଏଥିନିମନ୍ତେ ଜାତି ଧର୍ମ ବର୍ଣ୍ଣର ଆବଶ୍ୟକତା ନାହିଁ।
1: ଆଜ୍ଞା ହଁ, ଏହି ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ଜଳ ବିଷୟରେ ଆପଣମାନଙ୍କୁ ମୋର ଏହି ଛୋଟ ସନ୍ଦେଶଟି। ପ୍ରକୃତି ମା ସାଇତିଛି ତା ଗର୍ଭରେ ଜଳ, ଦେଖି ଚାହିଁ ବ୍ୟୟ କଲେ ବଞ୍ଚିବା ସକଳ। ବିନ୍ଦୁ ବିନ୍ଦୁ ଜଳ ମିଶି ହୋଇ ସାଗର, ସଞ୍ଚିଥିଲେ ବଞ୍ଚିଯିବା ନଥିବାରେ ଡର, ସଞ୍ଚିଥିଲେ ବଞ୍ଚିଯିବା ନଥିବାରେ ଡର।
2: ଛେଳି ମଡ଼କ ବା ପିପିଆର ପାଇଁ ଟିକାକରଣ ହିଁ ଏକମାତ୍ର ଅମକ ଅସ୍ତ୍ର। ଛେଳି ବା ମେଣ୍ଢାଙ୍କଠାରେ କିଛି ଲକ୍ଷଣ ଯଥା ଦୁର୍ବଳ ହୋଇଯିବା, ଜ୍ୱର ବା କାଶରେ ଆକ୍ରାନ୍ତ ହେବା, ନାକରୁ ସିଙ୍ଘାଣି ବହିବା ଓ ପତଳା ଝାଡ଼ା ହେବା ପରି ଲକ୍ଷଣ ଦେଖାଗଲେ ଏହା ଛେଳି ମଡ଼କ ବା ପିପିଆର ହୋଇପାରେ। ଏଭଳି କ୍ଷେତ୍ରରେ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ। ଆଉ ହଁ, ନୂଆ ଛେଳି କି ମେଣ୍ଢା କିଣିଲେ କିଛି ଦିନ ସେମାନଙ୍କୁ ଅଲଗା ରଖନ୍ତୁ। ସର୍ବଦା ପରିଷ୍କାର ପରିବେଶରେ ପ୍ରାଣୀଙ୍କୁ ପାଳନ କରନ୍ତୁ। ଛେଳି ମଡ଼କରୁ ଛେଳିଙ୍କୁ ରକ୍ଷା କରିବା ପାଇଁ ପିପିଆର ଟିକା ଦିଅନ୍ତୁ।
3: ପରବର୍ତ୍ତୀ ଗୀତ କ୍ରିଷ୍ଣ ଏବଂ ସଲିମ ମର୍ଚାଙ୍କ କଣ୍ଠରେ, ଜୟଦୀପ ସାହାନୀଙ୍କ ରଚନାରୁ ସଲିମ ସୁଲେମାନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଚଳଚ୍ଚିତ୍ର ଚକ୍ ଦେ ଇଣ୍ଡିଆ।

0: ନର୍ସରୀରୁ କ୍ଲାସ୍ ଫାଇଭ୍ ପର୍ଯ୍ୟନ୍ତ ଇଂଲିଶ ମିଡିୟମ୍ ପିଲାଙ୍କୁ ଆପଣମାନେ ଟ୍ୟୁସନ୍ ଦେବାକୁ ଚାହୁଁଛନ୍ତି କି? ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ଆପଣଙ୍କ ନିକଟସ୍ଥ ଚୁନି ଟ୍ୟୁଟୋରିଆଲ୍କୁ। ମୋବାଇଲ୍ ନମ୍ବରଟି ହେଲା 9040272606। ଠିକଣାଟି ହେଲା EY249 Sector 20।
1: ଆପଣଙ୍କ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାଜି ରାଉତ ଶିକ୍ଷା ନିକେତନ ବିଦ୍ୟାଳୟର ଆଡ଼ମିସନ୍ ନର୍ସରୀ ଠାରୁ କ୍ଲାସ୍ ଅଷ୍ଟମ ପର୍ଯ୍ୟନ୍ତ ଆରମ୍ଭ ହୋଇଯାଇଛି। ତେବେ ସବିଶେଷ ସୂଚନା ପାଇଁ ଯୋଗାଯୋଗ କରନ୍ତୁ Sector 3 ରାଉରକେଲାର ବାଜି ରାଉତ ଶିକ୍ଷା ନିକେତନ, ମୋବାଇଲ୍ ନମ୍ବର 9937328280।
2: QR କୋଡ୍ ସ୍କାନ୍ କରନ୍ତୁ, 5000 ର କ୍ୟାଶବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ। ହସିଲା UPI ପିନ୍ ଏଣ୍ଟ୍ରି କେବଳ ଟଙ୍କା ପଠାଇବା ପାଇଁ ଉଦ୍ଦିଷ୍ଟ।
3: RBI କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଆପଣମାନଙ୍କର ମୂଲ୍ୟବାନ ସମୟ ମୁହୂର୍ତ୍ତକୁ ଉଜ୍ଜୀବିତ କରି ଏର ଚିରନ୍ତନ କରି ରଖିବା ପାଇଁ ଆପଣଙ୍କ ସହିତ ହାତ ମିଳାଇବା ପାଇଁ ଆସିଯାଇଛି ସାନବେରା ଦ ୱେଡ଼ିଂ ରିଲ୍ସ। ଆପଣଙ୍କର ବିବାହ ବ୍ରତ ଆନୁଷ୍ଠାନିକ ଦିବସକୁ ଚିରନ୍ତନ କରି ରଖିବା ପାଇଁ ସେବାରେ ନିୟୋଜିତ ଅଛି ସାନବେରା ଦ ୱେଡ଼ିଂ ରିଲ୍ସ। ଯୋଗାଯୋଗ ସିଦ୍ଧାର୍ଥ ପ୍ରଧାନ, ମୋବାଇଲ୍ ନମ୍ବର 7205730336।
5: ପରବର୍ତ୍ତୀ ଗୀତ ସୁନିଧି ଚୌହାନ ଏବଂ ନବରାଜ ହଂସଙ୍କ କଣ୍ଠରେ, କୁମାରଙ୍କ ରଚନାରୁ ବିପିନ ପାତୱାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଚଳଚ୍ଚିତ୍ର ଦେ ଦେ ପ୍ୟାର ଦେ।
6: We are controlling transmission.

ପରବର୍ତ୍ତୀ ଗୀତ ଅନୁରାଧା ପଡ଼ୱାଲ ଏବଂ ବିପିନ ସଚଦେବାଙ୍କ କଣ୍ଠରେ, ଶ୍ୟାମରାଜଙ୍କ ରଚନାରୁ ଆଦେଶ ଶ୍ରୀବାସ୍ତବଙ୍କ ସଙ୍ଗୀତ ନିର୍ଦ୍ଦେଶନରେ, ଚଳଚ୍ଚିତ୍ର ଏକ ଧୁନ୍ ପ୍ୟାର୍ କି।

ପରବର୍ତ୍ତୀ ଗୀତ ମହେନ୍ଦ୍ର କପୁରଙ୍କ କଣ୍ଠରେ ସାହିରଙ୍କ ରଚନାରୁ ରବିଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ହମରାଜ।

ପରବର୍ତ୍ତୀ ଗୀତ କୁମାର ସାନୁ ଏବଂ ଅନୁରାଧା ପଡ଼ୱାଲଙ୍କ କଣ୍ଠରେ ଆନନ୍ଦ ବକ୍ସିଙ୍କ ରଚନାରୁ ନିଖିଲ ବିନାୟକ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ଅଗ୍ନିପୁତ୍ର।

ନମସ୍କାର ଶ୍ରୋତା ଭଉଣୀ, ସ୍ୱାଗତ କରୁଛୁ ଆପଣମାନଙ୍କୁ ନାରୀ ମହଲ କାର୍ଯ୍ୟକ୍ରମର ଏକ ନୂତନ ଅଧ୍ୟାୟକୁ। ଏହି କାର୍ଯ୍ୟକ୍ରମର ପ୍ରଯୋଜକ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପିକା ମୁଁ ପୁଷ୍ପଲତା ସାହୁ।

ଶ୍ରୋତା ଭଉଣୀ, ଆପଣମାନେ ଜାଣନ୍ତି ଆମ ଆକାଶବାଣୀ 1936 ମସିହାରେ ସ୍ଥାପିତ ହୋଇଥିଲା। ଏହି 2026 ମସିହାରେ ଏହାକୁ 90 ବର୍ଷ ପୂରିଗଲା। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଏକ ଐତିହାସିକ ଅବସର। 1936 ମସିହାରେ ସ୍ଥାପିତ ଏହି ସଂସ୍ଥା ଦେଶର ସୂଚନା, ଶିକ୍ଷା ଏବଂ ମନୋରଞ୍ଜନର ମୁଖ୍ୟ ମାଧ୍ୟମ ଭାବରେ ଦୀର୍ଘ 9 ଦଶନ୍ଧି ଧରି ସେବା ଯୋଗାଇ

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ଶ୍ରୋତା ଭଉଣୀ, ପ୍ରତିବର୍ଷ ମେ ମାସ 17 ତାରିଖରେ ପାଳିତ ହୁଏ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ। ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ ବା ହାଇପରଟେନସନ୍ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏବଂ ଏହାର ପ୍ରତିରୋଧ ଓ ଚିକିତ୍ସା ବିଷୟରେ ଅବଗତ କରାଇବା। ଉଚ୍ଚ ରକ୍ତଚାପ ହେଉଛି ଏକ ଗୁପ୍ତ ଘାତକ ରୋଗ। ଯେତେବେଳେ ମାନବ ଶରୀରରେ ରକ୍ତଚାପ ସାଧାରଣ ସୀମାଠାରୁ ଅଧିକ ବଢ଼ିଯାଏ ତେବେ ଏହାକୁ ଉଚ୍ଚ ରକ୍ତଚାପ କୁହାଯାଏ। ଏହା ସ୍ନାୟୁପିଣ୍ଡ, ହୃଦୟ ଓ ମସ୍ତିଷ୍କ ପାଇଁ ବିପଦ ଉତ୍ପନ୍ନ କରେ। ମଧୁମେହ, ହୃଦରୋଗ, ମସ୍ତିଷ୍କଘାତ ଓ କିଡ଼ନୀ ରୋଗର ମୂଳ କାରଣ ହେଉଛି ଉଚ୍ଚ ରକ୍ତଚାପ। ବିଶ୍ୱ ଜନସାଧାରଣ ମଧ୍ୟରେ ଏହି ଘାତକ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ବେଳେବେଳେ ରକ୍ତଚାପ ମାପନ କରିବା, ସୁସ୍ଥ ଖାଦ୍ୟ ଖାଇବା, ଅଳ୍ପ ଲବଣ ଦିଆଯାଇଥିବା ଖାଦ୍ୟ ଭୋଜନ କରିବା, ଧୂମପାନ ଓ ମଦ୍ୟପାନରୁ ଦୂରେଇ ରହିବା ଏବଂ ନିୟମିତ ଅଭ୍ୟାସ କରିବା ଦ୍ୱାରା ଏହାକୁ ଦୂରେଇ ରଖିହେବ। ଠିକ୍ ସମୟରେ ଏହି ରୋଗକୁ ଚିହ୍ନଟ କରିବା ଓ ତୁରନ୍ତ ଚିକିତ୍ସା କରିବା ହେଉଛି ଏକମାତ୍ର ଉପାୟ। ଏହି ବିଶ୍ୱ ରକ୍ତଚାପ ଦିବସ ଅବସରରେ ଆସନ୍ତୁ ଆମେ ସମସ୍ତେ ଶପଥ ନେବା, ଆମେ ଓ ଆମ ପରିବାରର ସ୍ୱାସ୍ଥ୍ୟ ପାଇଁ ନିୟମିତ ରକ୍ତଚାପ ମାପିବା ଓ ସଚେତନ ହେବା। ସୁସ୍ଥ ଜୀବନ ଅନୁଷ୍ଠାନ ହେଉ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସର ଅର୍ପଣ। ତେବେ ଶ୍ରୋତା ଭଉଣୀ, ଏହି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଅବସରରେ ଆଜି ଆମେ ଆପଣଙ୍କ ପାଇଁ ଆଲୋଚନାର ବିଷୟବସ୍ତୁଟି ରଖିଛୁ ଉଚ୍ଚ ରକ୍ତଚାପର କାରଣ ଓ ନିରାକରଣ ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ଆମ ଗହଣରେ ଆଜିର ଅତିଥି ଉପସ୍ଥିତ ହୋଇସାରିଲେଣି। ତେବେ ତାଙ୍କୁ ତ ଆମ ନାରୀମହଲ କାର୍ଯ୍ୟକ୍ରମକୁ ନିଶ୍ଚୟ ସ୍ୱାଗତ କରିବା, କିନ୍ତୁ ତା ପୂର୍ବରୁ ଆସନ୍ତୁ ଶୁଣିନେବା ଏହି ସୁନ୍ଦର ଭଜନଟିକୁ।

0: ସାର୍ ନମସ୍କାର,
1: ନମସ୍କାର,
0: ସ୍ୱାଗତ କରୁଛୁ ଆପଣଙ୍କୁ ଆମ ଆକାଶବାଣୀ ରାଉରକେଲାର ନାରୀ ମହଲ କାର୍ଯ୍ୟକ୍ରମକୁ।
1: ଧନ୍ୟବାଦ।
0: ସାର୍ ଆପଣଙ୍କର ସମ୍ପୂର୍ଣ୍ଣ ପରିଚୟଟି ଆମ ଶ୍ରୋତାମାନଙ୍କୁ ଦିଅନ୍ତୁ।
1: ନମସ୍କାର, ମୁଁ ଡକ୍ଟର ପ୍ରଫୁଲ୍ଲ କୁମାର ଦାସ। ବର୍ତ୍ତମାନ ଆମର ରାଉରକେଲା ସ୍ଥିତ ଓଡ଼ିଶା ଷ୍ଟେଟ୍ ଆର୍ମ ପୋଲିସ ହସ୍ପିଟାଲ ସେକ୍ଟର 21ରେ ଯେଉଁ ଗଭର୍ଣ୍ଣମେଣ୍ଟ ହସ୍ପିଟାଲ ଅଛି, ମୁଁ ସେଇଠି ସ୍ୱାସ୍ଥ୍ୟ ଅଧିକାରୀ ଭାବରେ କାର୍ଯ୍ୟରତ।
0: ଆଜ୍ଞା ସାର୍, ଆପଣ ତ ଜାଣିଥିବେ ପ୍ରତିବର୍ଷ ମେ ମାସ 17 ତାରିଖରେ ସାରା ବିଶ୍ୱରେ ପାଳିତ ହୁଏ ଉଚ୍ଚ ରକ୍ତଚାପ ଦିବସ।
1: ଆଜ୍ଞା
0: ସାର୍, ଏହି ଦିବସ ପରିପ୍ରେକ୍ଷୀରେ ଆଜି ଆମେ ଆମ ଶ୍ରୋତା ଭଉଣୀମାନଙ୍କ ପାଇଁ ଆଲୋଚନାର ବିଷୟବସ୍ତୁଟି ରଖିଛୁ ଉଚ୍ଚ ରକ୍ତଚାପର କାରଣ ଓ ନିରାକରଣ ସମ୍ପର୍କରେ।
1: ଆଜ୍ଞା,
0: ଯେହେତୁ ଆଜି ଆମେ ଉଚ୍ଚ ରକ୍ତଚାପ ବିଷୟରେ ଆଲୋଚନା କରିବା, ତେବେ ପ୍ରଥମେ ଆପଣ ଆମ ଶ୍ରୋତାମାନଙ୍କୁ ବୁଝାଇ କୁହନ୍ତୁ ଯେ ଉଚ୍ଚ ରକ୍ତଚାପ କହିଲେ ଆମେ କ'ଣ ବୁଝିବା।
1: ଆଜ୍ଞା, ଉଚ୍ଚ ରକ୍ତଚାପ କହିଲେ ଆମେ ଏହା ବୁଝିବା ଉଚିତ ଯେ ରକ୍ତ ଯେତେବେଳେ ଶରୀର ଭିତରେ ପ୍ରବାହ ହେଉଛି, ପ୍ରବାହ ହେଉଥିବା ବେଳେ ଧମନୀ ମଧ୍ୟରେ ଏକ ଉଚ୍ଚମାନର ଚାପ ସୃଷ୍ଟି କରିଥାଏ,
0: ଆଜ୍ଞା,
1: ଏବଂ ଏହି ଚାପ ଯଦି ଅନବରତ ସମୟ ପର୍ଯ୍ୟନ୍ତ ଲାଗି ରହେ ତେବେ ଏହା ଉଚ୍ଚ ରକ୍ତଚାପରେ ପରିଣତ ହୁଏ।
0: ଆଜ୍ଞା,
1: ସାଧାରଣତଃ ଦେଖାଯାଇଛି ଯେ ଆମର ଗୋଟେ ରେଷ୍ଟିଂ ବ୍ଲଡ଼ ପ୍ରେସର ଥାଏ, ତ ସ୍ଥିର ଥିବା ସମୟରେ ରକ୍ତଚାପ 120/80 ଯେଉଁଟା ଷ୍ଟାଣ୍ଡାର୍ଡ଼ ରହିବା କଥା, କିନ୍ତୁ ଯଦି ସେ ଅନବରତ ସମୟ ପର୍ଯ୍ୟନ୍ତ 130/80 କିମ୍ବା ତଦୁର୍ଦ୍ଧ୍ୱ ମାତ୍ରାରେ ରହେ ତେବେ ଏହାକୁ ଉଚ୍ଚ ରକ୍ତଚାପ କୁହାଯାଏ, ଏହାର ଗୋଟେ ମାପ ଥାଏ।
0: ଆଜ୍ଞା ସାର୍, ଏହାକୁ କ'ଣ ଆମେ ଗୋଟେ ରୋଗ ବୋଲି କହିପାରିବା କି?
1: ନିଶ୍ଚିତ ଭାବରେ ଏହା ଏକ ଲଙ୍ଗ୍ ଟର୍ମ ମେଡ଼ିକାଲ କଣ୍ଡିସନ୍, ବା ଯାହା ଅନେକ ଦିନ ଧରି ଶରୀରକୁ ପ୍ରଭାବିତ କରିଥାଏ, ଏବଂ କ୍ରମଶଃ ଏହା ଏକ ପ୍ରୋଗ୍ରେସିଭ୍ ଡିଜିଜ୍ ବା କ୍ରୋନିକ୍ ଡିଜିଜ୍ ବା

0: ଅନେକ ଦିନ ଧରିକି ଥିବା ଗୋଟେ ରୋଗରେ ପରିଣତ ହୋଇଥାଏ।
1: ଆଜ୍ଞା ସାର୍, ଏହା କେଉଁ କାରଣରୁ ସବୁ ହୋଇଥାଏ?
0: ଆଜ୍ଞା, ପ୍ରକୃତରେ ବୟସ ବଢ଼ିବା ସହିତ ସାଧାରଣତଃ ଆମର ଯେତିକି ସବୁ ଧମନୀ ଅଛି, ଧମନୀ ଗୁଡ଼ିକର ଗୋଟେ ଇଲାଷ୍ଟ୍ରିସିଟି ଥାଏ, ଯେମିତିକା ଗୋଟେ ରବର ପାଇପ୍, ଯେତେ ତାର ଇଲାଷ୍ଟ୍ରିସିଟି ଥିବ ବା ଯେତେ ସଂକୋଚନ ପ୍ରସାରଣ ଯେତେ ଭଲ ଭାବରେ ହେଇପାରିବ ତାକୁ ସେତେ ଆମେ ଭଲ ଇଲାଷ୍ଟ୍ରିସିଟି ଥାଏ ବୋଲି କହିଥାଉ। ତ ଧମନୀ ଗୁଡ଼ିକର ଇଲାଷ୍ଟ୍ରିସିଟି ଧୀରେ ଧୀରେ କମିଯାଏ, ଯାହାଫଳରେ ଧୀରେ ଧୀରେ ସେଗୁଡ଼ାକ ଟାଣ ହେଇଯାଇଥାଏ। ଏବଂ ସାଧାରଣତଃ ବୟସର ବୃଦ୍ଧି ଅନୁସାରେ ଧୀରେ ଧୀରେ ଏଇ ଯେଉଁ ରକ୍ତନଳୀ ବା ଧମନୀର ପ୍ରକୃତି ବା ଗଢ଼ଣରେ ମଧ୍ୟ ପରିବର୍ତ୍ତନ ହୋଇଥାଏ। ତେଣୁ ଏଇ ଇଲାଷ୍ଟ୍ରିସିଟି ଧୀରେ ଧୀରେ କମିଯିବା ହେତୁ, ଟାଣ ହୋଇଯିବା ହେତୁ ଆମର ରକ୍ତଚାପ ବଢ଼ିବାର, ବୃଦ୍ଧି ପାଇବାର ଆଶଙ୍କା ଥାଏ। ତେବେ ଯାହା ଦେଖାଯାଇଛି, ପ୍ରାଥମିକ ଭାବରେ ବଂଶାନୁକ୍ରମିକତା ଏବଂ ଜୀବନଶୈଳୀ, ଏଇ ଦୁଇଟି ଉପାଦାନ, ଏଇ ଦୁଇଟି ଜିନିଷ ସାଧାରଣତଃ ଉକ୍ତ ରକ୍ତଚାପର କାରଣ ହୋଇଥାଏ, ଯାହାକୁ ଆମେ ପ୍ରାଇମେରୀ ବା ଏସେନ୍ସିଆଲ ହାଇପରଟେନସନ୍ କହିଥାଉ। ଯଦି ଆମେ ବଂଶାନୁକ୍ରମିକତାକୁ ଦେଖିବା, ଏଇଟା ତାକୁ ଜେନେଟିକ୍ ହାଇପରଟେନସନ୍ ମଧ୍ୟ କହନ୍ତି। ତେଣୁ ଆମେ ଦେଖିଥିବା କେତେ ଗୁଡ଼ିଏ ନିର୍ଦ୍ଦିଷ୍ଟ ପରିବାରର ସଦସ୍ୟମାନଙ୍କୁ ଉଚ୍ଚ ରକ୍ତଚାପ ହୋଇଥାଏ, କେତେ ଗୁଡ଼ିଏ ଜିନ୍ସ ବା ଗୁଣ ନିୟନ୍ତ୍ରକର ସମ୍ବନ୍ଧ ଥିବା ହେତୁ ଏହା ନିର୍ଦ୍ଦିଷ୍ଟ ପରିବାରର ମାତ୍ରା ଦେଖାଯାଏ, ସବୁ ପରିବାରରେ ଦେଖାଯାଏନି, ନିର୍ଦ୍ଦିଷ୍ଟ କେତେ ଗୁଡ଼ିଏ ପରିବାରମାନଙ୍କରେ ଦେଖାଯାଏ। ଏବଂ ଗବେଷଣା କରିକି ମଧ୍ୟ ଦେଖାଯାଇଛି ଯେ ଶିଶୁଟିଏ ଜନ୍ମ ହେବା ପୂର୍ବରୁ ଗର୍ଭ ଅବସ୍ଥାରେ କେତେକ ଡିଏନ୍ଏର ପରିବର୍ତ୍ତନ ହେତୁ ପରବର୍ତ୍ତୀ ଅବସ୍ଥାରେ ସେହି ଶିଶୁଟିର ଉଚ୍ଚ ରକ୍ତଚାପର ରୂପ ନେଇଥାଏ। ତେଣୁ ଏହିସବୁ କାରଣ ହେଉଛି ଜେନେଟିକ୍ ବା ବଂଶାନୁକ୍ରମିକତା। ଯଦି ଆମେ ଜୀବନଶୈଳୀ ଭିତ୍ତିକ କଥାକୁ ଆସିବା, ଜୀବନଶୈଳୀ ଭିତ୍ତିକ କାରଣ ହେଉଛି ବର୍ତ୍ତମାନର ସମୟରେ ଆମେ ଦେଖୁଛୁ ଅତ୍ୟଧିକ ଓଜନ ବା ଅତିଶୟ ମୋଟା ଅବସ୍ଥା ଥିଲେ ଏହା ରକ୍ତଚାପର କାରଣ ହୋଇଥାଏ। ସେହିଭଳି ଶାରୀରିକ ପରିଶ୍ରମ ନ କରିବା ବା ନିଷ୍କ୍ରିୟତା ବା ଇନାକ୍ଟିଭ, ଯେଉଁ ବ୍ୟକ୍ତିମାନେ ଧରି ଦେଖନ୍ତୁ ଘରେ ରହିଛନ୍ତି, ଘରର କାମ ମଧ୍ୟ ଠିକ୍ସେ କରୁନାହାନ୍ତି, କିମ୍ବା ସମୟ ଥିଲେ ମଧ୍ୟ କେବଳ ମୋବାଇଲ୍ ଧରିକି ବସୁଛନ୍ତି, ତେଣୁ ସେମାନଙ୍କର ନିଶ୍ଚିତ ଭାବରେ ଉଚ୍ଚ ରକ୍ତଚାପ ହେବାର ସମ୍ଭାବନା ରହିଛି। ତା ବ୍ୟତୀତ ଆମର ଖାଦ୍ୟ ପାନୀୟ ନେବାର ଶୈଳୀ, ଯଥା ଖାଦ୍ୟରେ ଯଦି ସୋଡ଼ିୟମ୍ ଅଧିକା ରହିଥିବ ଏବଂ ପଟାସିୟମ୍ କମ୍ ଥିବ, କିମ୍ବା ଅଧିକ ଲୁଣି ଖାଦ୍ୟ ଖାଇବା, କିମ୍ବା ଅଧିକ ତେଲ ବା ଚର୍ବିଜାତୀୟ ଦ୍ରବ୍ୟ ଖାଇବା, କିମ୍ବା ଅଧିକ ସମୟ ଯଦି ଖାଲି ପେଟ ରହିବା, ତାହେଲେ ମଧ୍ୟ ଏହା ଭବିଷ୍ୟତରେ ଉଚ୍ଚ ରକ୍ତଚାପର କାରଣ ବନିଥାଏ। ସେହିଭଳି ସୁନିଦ୍ରା ନ ହେବା, ଯଦି ଜଣେ ବ୍ୟକ୍ତିଙ୍କର ବିଶ୍ରାମର ଅଭାବ ଥିବ, ବର୍ତ୍ତମାନ ସମୟରେ ଦେଖନ୍ତୁ ଆମେ ଯଦି ଦେଖିବା ପ୍ରତ୍ୟେକ ଘରେ ବୟସର ନିର୍ବିଶେଷରେ ଛୋଟ ପିଲାଠୁ ଆରମ୍ଭ କରିକି ବଡ଼ ସମସ୍ତେ ମୋବାଇଲ ଫୋନ୍ ସହିତ ବହୁତ ଭଲ ଭାବରେ ଅଭ୍ୟସ୍ତ। ତେବେ ବର୍ତ୍ତମାନର ବାର୍ତ୍ତା ହେଉଛି, ବର୍ତ୍ତମାନର ଆମେ ଶିଖିବା ଉଚିତ ଯେ ମୋବାଇଲ ଫୋନ୍କୁ ଆମେ ଅତ୍ୟଧିକ ବ୍ୟବହାର କରିବା ଉଚିତ ନୁହଁ, ଯେତିକି ଦରକାର ଆମେ ସେତିକି ବ୍ୟବହାର କରିବା। ଏ ଦେଖାଯାଇଛି ଯେ ମୋବାଇଲ ଫୋନ୍ର ଅତ୍ୟଧିକ ବ୍ୟବହାର କରିବା ହେତୁ ବ୍ୟକ୍ତିମାନଙ୍କର ସାଧାରଣତଃ ସମାଜରେ କେତେ ମାନସିକ ଚାପ ମଧ୍ୟ ବୃଦ୍ଧି ପାଉଛି, ଏବଂ ନିଦ ମଧ୍ୟ ଠିକ୍ସେ ହେଉନି ବା ବିଶ୍ରାମର ଅଭାବ ଦେଖୁଛି। ଏଣୁ ଏହା ମଧ୍ୟ ଏକ ଉଚ୍ଚ ରକ୍ତଚାପର ଏକ କାରଣ ହୋଇଥାଏ।
1: ସାର୍, ଏହି ରୋଗ ହେଲେ ରୋଗୀଠାରେ କି କି ଲକ୍ଷଣମାନ ଦେଖାଯାଇଥାଏ?
0: ସାଧାରଣତଃ ପ୍ରାଥମିକ ଅବସ୍ଥାରେ ବା ଆରମ୍ଭରୁ ଆଗରୁ କୌଣସି ଲକ୍ଷଣ ଦେଖାଯାଇନଥାଏ।
1: ଆଜ୍ଞା,
0: ଏଇଥିପାଇଁ ଏହି ରୋଗକୁ ଏକ ସାଇଲେଣ୍ଟ କିଲର ବୋଲି କୁହାଯାଏ।
1: ଆଜ୍ଞା,
0: ଅର୍ଥାତ୍ କୌଣସି ଲକ୍ଷଣ ନ ଥାଉଣୁ ଏହା ଧୀରେ ଧୀରେ ମନୁଷ୍ୟର ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିଥାଏ, ଯେଉଁଟାକି ଜଣେ ବ୍ୟକ୍ତି ଜାଣିପାରେ ନାହିଁ। ଏବେ ଉଦାହରଣ ସ୍ୱରୂପ, ବର୍ତ୍ତମାନ ମୁଁ ଯେଉଁ ହସ୍ପିଟାଲରେ କାର୍ଯ୍ୟରତ ହୋଇଛି, ମୋ ପାଖକୁ ରୋଗୀମାନେ ଆସୁଛନ୍ତି, ସେମାନେ ମୁଁ ତାଙ୍କର ଯଦି ବ୍ଲଡ଼ ପ୍ରେସର ଦେଖୁଛି, ବ୍ଲଡ଼ ପ୍ରେସର ଯଦି ଅଧିକା ଦେଖାଉଛି, ମୁଁ କହିଲି ବ୍ଲଡ଼ ପ୍ରେସର ଅଧିକା, ସେମାନେ ସାଙ୍ଗେ ସାଙ୍ଗେ ମୋତେ ପ୍ରଶ୍ନ ପଚାରୁଛନ୍ତି, ତ ମୋତେ ସାର୍ ମୋତେ ତ କିଛି ଜଣାପଡ଼ୁନି, ମୋତେ ତ କିଛି ଅସୁବିଧା ଲାଗୁନି, ମୁଁ ତ ପୁରା ଠିକ୍ଠାକ୍ ଖାଉଛି, ସବୁ କରୁଛି, ମୋ ନିଦ ହେଉଛି, ସବୁ ହେଉଛି, କିନ୍ତୁ ବ୍ଲଡ଼ ପ୍ରେସର କେମିତି ଅଧିକା ହେଲା ଏଟା ତ ହେବା କଥା। ଏଥିରେ ମୁଁ କହି ରଖେ ସମସ୍ତ ଶ୍ରୋତାଙ୍କୁ ଯେ ଶତକଡ଼ା 75% ବ୍ୟକ୍ତିଙ୍କର କ୍ଷେତ୍ରରେ ଦେଖାଯାଇଛି ଯେ ଉଚ୍ଚ ରକ୍ତଚାପ ଥିବ, କିନ୍ତୁ କୌଣସି ପ୍ରକାର ଲକ୍ଷଣ ପ୍ରକାଶ ପାଇନଥିବ। ତେଣୁ ଆମେ ଏକ ନିର୍ଦ୍ଦିଷ୍ଟ ଅବସ୍ଥାରେ ତଥାପି ମୁଣ୍ଡ ବିନ୍ଧିବା, କିମ୍ବା ନାକରୁ ରକ୍ତ ପଡ଼ିବା, କିମ୍ବା ଛାତି ବ୍ୟଥା ହେବା, ନିଦ ନିଦ ଲାଗିବା, କିମ୍ବା ନିଦ ନ ହେବା, ନିଦର ବ୍ୟତିକ୍ରମ ହେବା, ତେଣୁ ଏହିସବୁ ଲକ୍ଷଣ କେତେ ଗୁଡ଼ିଏ କ୍ଷେତ୍ରରେ ଦେଖାଯାଏ, କିନ୍ତୁ ଅନେକାଂଶରେ ଆମେ ଯାହା ଦେଖିଛୁ ଶତକଡ଼ା 75% କ୍ଷେତ୍ରରେ, ଅନେକ କ୍ଷେତ୍ରରେ ପ୍ରାଥମିକ ଅବସ୍ଥାରେ ଆରମ୍ଭରୁ କିମ୍ବା ଆଗରୁ କୌଣସି ଲକ୍ଷଣ ଦେଖା।

0: ନଥାଏ।
1: ସାର୍ ଏହା କେଉଁ ବୟସର ଲୋକଙ୍କଠାରେ ଅଧିକ ମାତ୍ରାରେ ଦେଖାଯାଇଥାଏ?
0: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁଧ୍ୟାନରୁ ଜଣାପଡ଼ିଛି ଯେ 40 ବର୍ଷ ଏବଂ ତଦୁର୍ଦ୍ଧ ବୟସ୍କ ବ୍ୟକ୍ତିଙ୍କଠାରେ ଏହା ଅଧିକ ଦେଖାଯାଇଥାଏ। ତେବେ ମହିଳାଙ୍କ କ୍ଷେତ୍ରରେ 55 ବର୍ଷ ଓ ତଦୁର୍ଦ୍ଧ ବୟସ୍କର ବ୍ୟକ୍ତିଙ୍କ ପାଖରେ ଏହା ଅଧିକ ମାତ୍ରାରେ ଦେଖାଯାଇଥାଏ।
1: ଆଜ୍ଞା ସାର୍, ଏହି ରୋଗ କ'ଣ ବଂଶଗତ?
0: ଆଜ୍ଞା, ଯାହା ଦେଖାଯାଇଛି ଯେ ଏହା ବଂଶଗତ ରୋଗ, ଯାହା ଆମେ କିଛି ସମୟ ଆଗରୁ ଆମେ ଯାହା ଆମର ଆଲୋଚନାରେ ପ୍ରକାଶ କରୁଥିଲୁ ଯେ କେତେଗୁଡ଼ିଏ ଜେନେଟିକ୍ ଏଫେକ୍ଟ ବା ଜେନେଟିକ୍ ଟ୍ରେଣ୍ଡସ ଯୋଗୁଁ ଏହା ବଂଶରେ ପ୍ରାୟ ହୋଇଥାଏ। ଗୋଟିଏ ପରିବାର ଭିତରେ ଯଦି ଜେଜେବାପାଙ୍କୁ ବ୍ଲଡ଼ ପ୍ରେସର ହାଇ ଥିବ, ତାହେଲେ ନିଶ୍ଚିତ ଭାବରେ ତାଙ୍କ ପୁଅ ପ୍ରାୟ ପିଢ଼ିରେ ଏଇଟା ମଧ୍ୟ ଦେଖାଯାଇଥାଏ। ଏବଂ ତା ସହିତ କେତେ ଗୁଡ଼ିଏ ଜିନ୍ର ଯେଉଁ ପ୍ରଭାବ ଥାଏ, ଜିନ୍ ଜେନେଟିକ୍ ଏଫେକ୍ଟ ଥାଏ, ତାକୁ ଆମେ କହୁଛୁ ଗୁଣ ନିୟନ୍ତ୍ରକ କହୁଛୁ, ସେଗୁଡ଼ିକ ବଂଶ ଭିତରେ ସେଗୁଡ଼ିକ ଟ୍ରାନ୍ସମିଟ୍ ହୋଇଥାଏ। ତେଣୁ ଟ୍ରାନ୍ସମିଟ୍ ହେବା ହେତୁ ଏହା ବଂଶଗତ ରୋଗ ଭାବରେ ଦେଖାଯାଇଥାଏ।
1: ଆଜ୍ଞା
0: ଆଜ୍ଞା
1: ସାର୍, ଏହି ରୋଗର ନିରାକରଣ କିପରି କରାଯାଇପାରିବ?
0: ଏହି ରୋଗର ନିରାକରଣ ପାଇଁ କେତେକ ପଦ୍ଧତି ଅବଲମ୍ବନ କରାଯାଇପାରେ। ଯଥା ପ୍ରଥମ କଥା ହେଉଛି ଅତ୍ୟଧିକ ଓଜନକୁ କମାଇବା ତଥା ଓଜନ ନିୟନ୍ତ୍ରଣ କରି ରଖିବା। ଆମେ ସମସ୍ତେ ଦେଖିଛେ ଯେ ଉଚ୍ଚତା ଅନୁସାରେ ଓଜନକୁ ନିୟନ୍ତ୍ରଣ କରିବା ଉଚିତ।
1: ଆଜ୍ଞା,
0: ସାଧାରଣତଃ ଆମେ ବର୍ତ୍ତମାନର ଆଉଟ୍ ପେସେଣ୍ଟ ଡିପାର୍ଟମେଣ୍ଟରେ ଯେତେବେଳେ ଆମେ ବସୁଛୁ ହସ୍ପିଟାଲରେ, ବହୁତ ପ୍ରକାର ପେସେଣ୍ଟ ଆସୁଛନ୍ତି, ପିଲାମାନେ ମଧ୍ୟ ଆସୁଛନ୍ତି, ବୟସ୍କ ବ୍ୟକ୍ତି ମଧ୍ୟ ଆସୁଛନ୍ତି, ଏବଂ ଗ୍ରୋଇଂ ଚାଇଲ୍ଡ ଯେଉଁମାନେ ସବୁ ୟଙ୍ଗ ପ୍ରାୟ 10 ବର୍ଷ 12 ବର୍ଷର ପିଲାମାନେ ସେମାନେ ମଧ୍ୟ ଆସୁଛନ୍ତି। ଆମେ ଦେଖିଛୁ ଯେ ଉଚ୍ଚତା ଅନୁସାରେ ଓଜନ ବହୁତ ଅନେକାଂଶରେ ଅଧିକା ରହୁଛି, ତେଣୁ ସେଇଟା ଗୋଟେ ପ୍ରକାରର ବ୍ଲଡ଼ ପ୍ରେସର ବଢ଼ିବାର କାରଣ ବା ଉଚ୍ଚ ରକ୍ତଚାପର କାରଣ ହୋଇଥାଏ। ସେଥିପାଇଁ ଓଜନକୁ ନିୟନ୍ତ୍ରଣ କରି ରଖିବା ଉଚିତ। ନିଜର ବଡ଼ି ମାସ୍ ଇଣ୍ଡେକ୍ସକୁ ଆମେ ଅତି ବେଶୀରେ 24.9 ବା 25 ପର୍ଯ୍ୟନ୍ତ ସୀମିତ ରଖିବା ଉଚିତ। 25 ପହଞ୍ଚିଗଲେ ତାକୁ ଆମେ ଓଭରୱେଟ୍ କହୁଛୁ, ତେଣୁ 24 ହେଉଛି ଷ୍ଟାଣ୍ଡାର୍ଡ଼, 24ଟା ହେଉଛି ଷ୍ଟାଣ୍ଡାର୍ଡ଼। ତେଣୁ ଅତ୍ୟଧିକ ଓଜନକୁ କମାଇବା ନିହାତି ଦରକାର ଏବଂ ନିୟନ୍ତ୍ରଣ କରିବା ଉଚିତ। ଦୈନିକ ବ୍ୟାୟାମ ମାତ୍ରାରେ ଆମେ ଏବଂ ସୁଷମ ଖାଦ୍ୟ ମାଧ୍ୟମରେ ଆମେ ଏହାକୁ ଧୀରେ ଧୀରେ ଆମେ ଏହାକୁ ନିୟନ୍ତ୍ରଣ କରିପାରିବା। ଏବଂ ସୁଷମ ଖାଦ୍ୟର ଅଭ୍ୟାସ ନିଶ୍ଚିତ ଦରକାର। ଆମେ ସାଧାରଣତଃ ଦେଖିଛୁ ଯେ କେତେ ଗୁଡ଼ିଏ ପର୍ବପର୍ବାଣୀରେ କେହି କିଏ ଉପବାସ କରନ୍ତି, କିଏ କିଏ କେତେ ଗୁଡ଼ିଏ ଗରିଷ୍ଠ ଖାଦ୍ୟକୁ ଗ୍ରହଣ କରନ୍ତି ନାହିଁ, କିନ୍ତୁ ଅନ୍ୟ ଦିନମାନଙ୍କରେ ପୁଣି ଯଥାପୂର୍ବମ୍ ତଥାପୂର୍ବମ୍ ଯେମିତିକା ଯାହା ଚାଲିଛି। ତେଣୁ କହିବାର ତାତ୍ପର୍ଯ୍ୟ ହେଉଛି ଏଇଆ ଯେ ଆମର ଦୈନନ୍ଦିନ ଜୀବନଶୈଳୀରେ ଆମର ଖାଦ୍ୟ ଆମେ କିପରି ଖାଦ୍ୟ ଖାଉଛୁ ତା ପ୍ରତି ବିଶେଷ ଭାବରେ ଆମେ ସଚେତନ ହୋଇ ରହିବା ଉଚିତ। ତେଣୁ ତା ସେଇ ଖାଦ୍ୟ ହେଉଛି ସୁଷମ ଖାଦ୍ୟ। ବର୍ତ୍ତମାନ ପରିବାରରେ କେତୋଟି ପରିବାରରେ ଆମେ ଦେଖୁଛୁ ଯେ ସନ୍ତୁଳା ମାଆମାନେ ବନାଉଛନ୍ତି ଏବଂ ପିଲାମାନେ ଖାଉଛନ୍ତି। ଆମେ ଛୋଟବେଳେ ଖାଉଥିଲୁ ସନ୍ତୁଳା, ଏବେ ମଧ୍ୟ ବନେଇଲେ ମଧ୍ୟ ସନ୍ତୁଳା ମୁଁ ଖୁସିରେ ଖାଇବି। ତେବେ କଥା ହେଉଛି ଆମେ ଯେଭଳି ଭାବରେ ଖାଦ୍ୟ ଖାଇବା ସେଭଳି ଭାବରେ ଆମର ଜିଭର ଯେଉଁ ଟେଷ୍ଟ ବଡ୍ ରହିଛି ଏବଂ ଆମର ଯେଉଁ ପାଚନ କ୍ରିୟା ରହିଛି ସେଗୁଡ଼ିକ ସେଇଭଳି ଭାବରେ ଗଢ଼ି ଉଠିବ। ତେଣୁ ଏହାକୁ ଖାଦ୍ୟ ଅଭ୍ୟାସ ବୋଲି କୁହାଯାଏ। ତେଣୁ ସୁଷମ ଖାଦ୍ୟ ଖାଇବା ପାଇଁ ଆମେ ଅଭ୍ୟାସ ଜାରି ରଖିବା ଏବଂ ସୁଷମ ଖାଦ୍ୟ ମଧ୍ୟରେ ଆମେ ସାଧାରଣତଃ ଦେଖିବା ଯେ ସବୁଜ ପନିପରିବା ଏବଂ ଫଳ ପ୍ରତ୍ୟେକ ଦିନ ଖାଇବା ଦରକାର। ପ୍ରତିଦିନ କିଛି କିଛି ଫଳ ଖାଇବା ଦରକାର କାରଣ ଏହା ଦେଖାଯାଇଛି ଯେ ପ୍ରତ୍ୟେକ ଫଳ ଭିତରେ ସୋଡ଼ିୟମ୍ ଲେବୁଲ କମ୍ ଥାଏ ଏବଂ ପଟାସିୟମ୍ ଲେବୁଲ ଅଧିକା ଥାଏ, ଯାହାକି ଆମର ଉଚ୍ଚ ରକ୍ତଚାପକୁ ହେବା ପାଇଁ ଦିଏ ନାହିଁ। ଯଦି ସୋଡ଼ିୟମ୍ ଲେବୁଲ ଖାଦ୍ୟରେ ବଢ଼ିଯିବ ଏବଂ ପଟାସିୟମ୍ ଲେବୁଲ କମିଯିବ ତାହେଲେ ତାହା ଉଚ୍ଚ ରକ୍ତଚାପର କାରଣ ହୋଇଥାଏ। କିନ୍ତୁ ଆମେ ଯଦି ଶାଗ ଜାତୀୟ ଜିନିଷ ଖାଇବା ଏବଂ ସୁଷମ ଖାଦ୍ୟ ଖାଇବା, ମୁଗ ଜାତୀୟ ଜିନିଷ ଖାଇବା ଏବଂ ପ୍ରତିଦିନ ଫଳ ଖାଇବା ତାହେଲେ ନିଶ୍ଚିତ ଭାବରେ ଏକ ପ୍ରକାର ସୋଡ଼ିୟମ୍ ପଟାସିୟମ୍ ଲେବୁଲ ଏକ ସମନ୍ୱୟ ଅବସ୍ଥାରେ ରହିବ ଏବଂ ଏହା ଖାଦ୍ୟ ମାଧ୍ୟମରେ ଆମେ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ଆମେ ସାହାଯ୍ୟ କରିପାରିବା।
1: ଆଜ୍ଞା ସାର୍, ଏହି ଉଚ୍ଚ ରକ୍ତଚାପର ଚିକିତ୍ସା ଆପଣମାନେ କିପରି କରନ୍ତି?
0: ହସ୍ପିଟାଲରେ ରୋଗୀ ଯେତେବେଳେ ଆମ ପାଖରେ ଆସି ପହଞ୍ଚନ୍ତି, ଆମେ ରୋଗୀକୁ ଦେଖି ତା'ର ପରୀକ୍ଷା କରିବା ପରେ ଯେତେବେଳେ ଜଣାପଡ଼େ ଯେ ରୋଗୀଟିର ଉଚ୍ଚ ରକ୍ତଚାପ ହୋଇଛି, ଅନେକ ସମୟରେ ଆମେ ଦେଖିଛୁ ଉଚ୍ଚ ରକ୍ତଚାପ ହୋଇକି କେତେ ଜଣ ସେନ୍ସଲେସ୍ ହେଇକି ଆସନ୍ତି ବା ଅଚେତ ଅବସ୍ଥାରେ ଆସିକି ପହଞ୍ଚିଥାନ୍ତି, କିମ୍ବା କେତେ ଗୁଡ଼ିଏ କେସ୍ରେ ଦେଖିଛୁ ଆମେ ରାଉରକେଲା ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ଦେଖିଛୁ ଯେ ତାଙ୍କର ଫିଟ୍ସ ହେଇକି ସେମାନେ ଆସନ୍ତି, କିମ୍ବା ଅଜବ ଟାଇପ୍ର ସବୁ କଥାବାର୍ତ୍ତା କରୁଥିବେ, ତେଣୁ ଖାରି ଭାରି ବିପଜ୍ଜନକ ଅବସ୍ଥାରେ ଆସନ୍ତି। ତେଣୁ ସେମାନଙ୍କୁ ସାଙ୍ଗେ ସାଙ୍ଗେ ଅବଜରଭେସନ୍ ରୁମ୍ରେ ରଖିକି ଆମେ ସାଙ୍ଗେ ସାଙ୍ଗେ ତା ପାଇଁ ଯେଉଁ ଉପଯୁକ୍ତ ଇଞ୍ଜେକ୍ସନ୍ ସବୁ ଅଛି ଇଞ୍ଜେକ୍ସନ୍ର ବ୍ୟବସ୍ଥା କରାଯାଇଥାଏ, ଏବଂ ଇଞ୍ଜେକ୍ସନ୍ ଦେଇସାରିଲା ପରେ ତା'ପରେ ତାକୁ ଅବଜରଭେସନ୍ ରଖିସାରିଲା ପରେ ତା'ପରେ କେଉଁ ଟାବଲେଟ୍ କେଉଁ ମେଡ଼ିସିନ୍ଟା କାହା ପାଇଁ କେତେ ଦୂର ଉପଯୋଗ୍ୟ ସେଇଟା ଆମେ ବିଚାର କରି ସେଇ ଟାବଲେଟ୍ ଖାଇବା ପାଇଁ ତାଙ୍କୁ ଆମେ ଆଡ଼ଭାଇସ୍ କରିଥାଉ ଏବଂ ଟାବଲେଟ୍ ଖାଇବା ପାଇଁ ଦେଇଥାଉ, ଏବଂ କିଛି ସମୟ ହସ୍ପିଟାଲରେ ସୁରକ୍ଷିତ ଭାବରେ ରହିଲା ପରେ ତା'ପରେ ତାଙ୍କୁ ଘରକୁ ଡିସଚାର୍ଜ କରାଯାଏ।
1: ଆଜ୍ଞା।
0: ଏବଂ ତା ସହିତ ସବୁଠାରୁ ମୁଖ୍ୟ ଜିନିଷ ହେଉଛି ସେମାନଙ୍କୁ କ୍ଲୋଜ୍ ଅବଜରଭେସନ୍ରେ ରହିବା ପାଇଁ କୁହାଯାଏ, ଏବଂ ପ୍ରତି 7 ଦିନକୁ ଥରେ କିମ୍ବା ପ୍ରତି 10 ଦିନକୁ ଥରେ ସେମାନଙ୍କର କ୍ଲୋଜ୍ ମନିଟରିଂ କରାଯାଏ। ସେମାନେ ବ୍ଲଡ଼ ପ୍ରେସର ଆସିକିରି ହସ୍ପିଟାଲରେ ଦେଖେଇବେ ଏବଂ ଆସିକି ନିଶ୍ଚିତ ଭାବରେ ପରୀକ୍ଷା କରିବେ।
1: ଆଜ୍ଞା ସାର୍, ଏ ତ ଆପଣ କହିଲେ ନର୍ମାଲ୍ ଲୋକଙ୍କର ଚିକିତ୍ସା ସମ୍ପର୍କରେ, ଯଦି ଜଣେ ଗର୍ଭବତୀ ମହିଳା ଗର୍ଭ ଅବସ୍ଥାରେ ଏହି ରୋଗର ଶିକାର ହୁଏ, ସେମାନଙ୍କର ଚିକିତ୍ସା ଆପଣ କିପରି କରନ୍ତି?
0: ଗର୍ଭ ଅବସ୍ଥାରେ ଜାଣି ରଖିବା ଉଚିତ ଯେ ଗର୍ଭ ଅବସ୍ଥାର ପ୍ରାରମ୍ଭିକ ସ୍ଥିତିରୁ ସାଧାରଣତଃ ନିଶ୍ଚିତ ଭାବରେ ବ୍ଲଡ଼ ପ୍ରେସର ବା ରକ୍ତଚାପ ପ୍ରତି ବିଶେଷ ଭାବରେ ସଚେତନ ହୋଇବା ରହିବା ଉଚିତ। ଯଦି ଗର୍ଭ ଅବସ୍ଥା ସମୟରେ କୌଣସି କାରଣରୁ ଦେଖାଗଲା ଯେ ଗର୍ଭବତୀ ନାରୀଙ୍କର ତାଙ୍କର ପାଦ ଟିକେ ଫୁଲୁଛି, ତାହେଲେ ନିଶ୍ଚିତ ଭାବରେ ଏହା ଏକ ମ୍ୟାଟର ଅଫ୍ କନ୍ସର୍ନ ହୋଇପାରେ, ଏଥିରେ ନିଶ୍ଚିତ ଭାବରେ ଉଚ୍ଚ ରକ୍ତଚାପ ହେବାର ସମ୍ଭାବନା ଥିବ, ତେଣୁ ଡାକ୍ତରଙ୍କର ଉପଯୁକ୍ତ ପରାମର୍ଶ ନେଇ ଯଥା ଔଷଧ ଦରକାର ଯାହା ଇଞ୍ଜେକ୍ସନ୍ ଦରକାର ନିଶ୍ଚିତ ଭାବରେ ତାକୁ ନେଇ କରେକ୍ସନ୍ କରିବାର ଉଚିତ। କାରଣ ଗର୍ଭ ଅବସ୍ଥାରେ ଯଦି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରାଯାଇ ନପାରେ କୌଣସି କାରଣବଶତଃ, ତେବେ ଏକ ନିର୍ଦ୍ଦିଷ୍ଟ ସମୟରେ ଏହା ମା ପାଇଁ ଏବଂ ଗର୍ଭ ଭିତରେ ବଢ଼ୁଥିବା ଶିଶୁ ପାଇଁ ବିପଦଜନକ ସମସ୍ୟା ସୃଷ୍ଟି କରେ।
1: ଆଜ୍ଞା ସାର୍, ଏହି ରୋଗରେ ପୀଡ଼ିତ ରୋଗୀମାନେ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇପାରିବେ ଚିକିତ୍ସା ଦ୍ୱାରା?
0: ନିଶ୍ଚିତ ଭାବରେ ନିଜର ଜୀବନଶୈଳୀର ସୁପରିବର୍ତ୍ତନ ଏବଂ ସଠିକ୍ ଭାବରେ ମାତ୍ରାର ବ୍ୟବହାର, ସଠିକ୍ ଭାବରେ ଟ୍ୟାବଲେଟ୍ର ବ୍ୟବହାର କରି ନିଶ୍ଚିତ ଭାବରେ ସୁରକ୍ଷିତ ହୋଇ ସମ୍ପୂର୍ଣ୍ଣ ଭାବରେ ଭଲ ହୋଇ ରହିପାରିବେ।
1: ସାର୍, ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବିଶ୍ୱ ରକ୍ତଚାପ ଦିବସର ଥିମ୍ ରହିଛି, ତେବେ ସେ ଥିମ୍ଟି କ'ଣ ଆମ ଶ୍ରୋତାମାନଙ୍କୁ ଅବଗତ କରାନ୍ତୁ?
0: ଆଜ୍ଞା, ଥିମ୍ ଫର୍ ୱାର୍ଲଡ ହାଇପରଟେନସନ୍ ଡେ ବା ବିଶ୍ୱ ରକ୍ତଚାପ ଦିବସ 2026ର ଥିମ୍ ବା ବିଷୟବସ୍ତୁ ହେଲା ଯେ ସମକାଳୀନ ଭାବରେ ଆମେ ଏକ ସଙ୍ଗରେ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା। ସମକାଳୀନ ଭାବରେ ଏକ ସଙ୍ଗରେ ଆମେ ଜାଣିବା ଉଚିତ ଯେ ପ୍ରତିବର୍ଷ ବିଶ୍ୱସାରା ମେ ମାସ 17 ତାରିଖ ଦିନ ଏହି ଦିବସ ପାଳନ କରାଯାଏ। ତେବେ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜନସଚେତନତା ଆଣିବା। ଆମେ ଜାଣି ରଖିବା ଉଚିତ ଯେ ଏହି ଉଚ୍ଚ ରକ୍ତଚାପର ଅନ୍ୟ ନାଁ ହେଉଛି ସାଇଲେଣ୍ଟ କିଲର, ଅର୍ଥାତ୍ ଅନେକ ଦିନ ଧରି ସାଧାରଣତଃ ଏହି ଅବସ୍ଥାରେ କୌଣସି ଲକ୍ଷଣମାନ ପ୍ରକାଶ ପାଇନଥାଏ, ସେଥିପାଇଁ ସାଇଲେଣ୍ଟ କିଲର। ଏଣୁ ଏହି ସଚେତନତା ପାଇଁ ଆମେ ସାମୂହିକ କାର୍ଯ୍ୟ ପ୍ରକ୍ରିୟା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।
1: ସାର୍, ଶେଷରେ ଏ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଅବସରରେ ଏହି ରୋଗ ପ୍ରତି ସଚେତନ ରହିବା ପାଇଁ ଆପଣ ଆମ ଶ୍ରୋତାମାନଙ୍କୁ ଜଣେ ବିଶେଷଜ୍ଞ ହିସାବରେ କ'ଣ ପରାମର୍ଶ ଦେବାକୁ ଚାହିଁବେ?
0: ଏଥିପ୍ରତି ସଚେତନ ହେବା ପାଇଁ ଆମର ଶ୍ରୋତା ଭଉଣୀମାନଙ୍କୁ ଆମେ ଏହି ବାର୍ତ୍ତା ଦେବା ଯେ ପ୍ରତିଦିନ ନିର୍ଦ୍ୱନ୍ଦ୍ୱରେ ନିଜର ଜୀବନଶୈଳୀ ପ୍ରତି ସଜାଗ ହୋଇ ରୁହନ୍ତୁ, ଠିକ୍ ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ, ସୁଷମ ଖାଦ୍ୟ ଖାଆନ୍ତୁ, ପ୍ରତିଦିନ ନିୟମିତ ବ୍ୟାୟାମ କରନ୍ତୁ ନିଜର ଶରୀର ପାଇଁ, ଏବଂ ନିଜକୁ ଖୁସି ରଖିବା ପାଇଁ ଅନ୍ତତଃ 1 ଘଣ୍ଟା ସମୟ ନିଜ ପାଇଁ ରଖନ୍ତୁ, ଯେଉଁ ସମୟରେ କି କିଛି ବାଟ ଚାଲିପାରିବେ, ବିଶ୍ରାମ ଠିକ୍ ହେବା ଦରକାର, ମୋବାଇଲର ବ୍ୟବହାର ପ୍ରତି ବିଶେଷ ଭାବରେ ସଚେତନ ହେବା ଦରକାର, ତା ସହିତ ନିଜର ବ୍ଲଡ଼ ପ୍ରେସରକୁ ନିର୍ଦ୍ଦିଷ୍ଟ ବ୍ୟବଧାନରେ ପରୀକ୍ଷା କରି ନିୟନ୍ତ୍ରଣ କରି ରଖିବା ଉଚିତ।
1: ଆଜ୍ଞା, ବହୁତ ସୁନ୍ଦର ବାର୍ତ୍ତା ପ୍ରଦାନ କଲେ, ଧନ୍ୟବାଦ ସାର୍। ଆପଣ ଆଜି ଆମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ। ଆମେ ଆଜି ଆପଣଙ୍କଠାରୁ ଉଚ୍ଚ ରକ୍ତଚାପର କାରଣ, ଲକ୍ଷଣ, ନିରାକରଣ ଆଦି ସମ୍ପର୍କରେ ଅନେକ କଥା ଜାଣିବାକୁ ପାଇଲୁ। ତେବେ ସାର୍, ଆଜି ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଆମ ନାରୀମହଲ କାର୍ଯ୍ୟକ୍ରମକୁ ଦେଇଥିବାରୁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ଏବଂ ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛୁ। ନମସ୍କାର।
0: ଧନ୍ୟବାଦ। ନମସ୍କାର।
1: ଶ୍ରୋତା ଭଉଣୀ, ଆଜିର ଆଲୋଚନା ଡାକ୍ତର ପ୍ରଫୁଲ୍ଲ କୁମାର ଦାସଙ୍କ ସହିତ ତ ଶୁଣିଲେ। ଏହି ଆଲୋଚନାରୁ ଆପଣମାନେ ନିଶ୍ଚୟ ଜାଣିବାକୁ ପାଇଥିବେ ଯେ ଉଚ୍ଚ ରକ୍ତଚାପ କେତେ ମାରାତ୍ମକ, ତେଣୁ ଆପଣମାନେ ଏଥିପ୍ରତି ସଚେତନ ହୁଅନ୍ତୁ। ଆପଣଙ୍କ ରକ୍ତଚାପକୁ ମାପନ୍ତୁ, ଏହାକୁ ନିୟନ୍ତ୍ରଣରେ ରଖନ୍ତୁ ଏବଂ ଦୀର୍ଘାୟୁ ହୁଅନ୍ତୁ।

ଶ୍ରୋତା ଭଉଣୀ, ବର୍ତ୍ତମାନ ଆସନ୍ତୁ ଜାଣିବା ଗ୍ରୀଷ୍ମ ଋତୁରେ ଦହି ବ୍ୟବହାରର ସଠିକ୍ ଉପାୟ। ହଁ ଭଉଣୀ, ଦହିକୁ ସିଧାସଳଖ ଖାଇବା ପରିବର୍ତ୍ତେ ଆପଣ ଏହାକୁ ଲସି, ଦହି ପଖାଳ କିମ୍ବା ରାଇତା ପ୍ରସ୍ତୁତ କରି ଖାଇପାରିବେ। ରାତିରେ ଦହି ଖାଇବା ଅନୁଚିତ, କାରଣ ଏହା ଥଣ୍ଡା ଏବଂ କଫଜନିତ ସମସ୍ୟା ସୃଷ୍ଟି କରିପାରେ, ତେଣୁ ଏହାକୁ ଦିନରେ ଖାଇବା ସର୍ବୋତ୍ତମ। ଦହିକୁ ମାଟି ପାତ୍ରରେ ବସାଇବା ଦ୍ୱାରା ଏହା ଅଧିକ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟକର ହୋଇଥାଏ। ଅଧିକ ଖଟା ଦହି ଖାଇବାଠାରୁ ଦୂରେଇ ରୁହନ୍ତୁ। ସଜ ଏବଂ ମିଠା ଦହି ଶରୀର ପାଇଁ ସବୁଠାରୁ ଭଲ। ଶ୍ରୋତା ଭଉଣୀ, ଏହିସବୁ ଟିପ୍ସକୁ ନିଜର ଦୈନନ୍ଦିନ ଖାଦ୍ୟପେୟରେ ସାମିଲ କରି ଆପଣ ନିଜକୁ ଏବଂ ନିଜ ପରିବାରକୁ ସୁସ୍ଥ ରଖିପାରିବେ।

ତେବେ ଶ୍ରୋତା ଭଉଣୀ, ଆମେ ସମସ୍ତେ ଗୋଟିଏ ସମୟ ଡରରେ ବନ୍ଧା। ଆଜି ତ ସମୟ ସୂଚାଇ ଦେଲାଣି କାର୍ଯ୍ୟକ୍ରମଟିକୁ ଏଇଠି ରଖିବା ପାଇଁ। ତେବେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଲା ସୁଚିନ୍ତିତ ମତାମତ ସହ ନିଶ୍ଚୟ ଚିଠି ଲେଖନ୍ତୁ। ଆମକୁ ଯୋଗାଯୋଗ କରିବାର ଠିକଣାଟି ହେଲା ନାରୀ ମହଲ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ 769042। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ ଆପଣଙ୍କ ଏହି ରେଡ଼ିଓ ବାନ୍ଧବୀ ପୁଷ୍ପଲତାକୁ। ରହୁଛି, ନମସ୍କାର।

0: ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ସ୍ୱିଡେନ୍ର ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ. ସ୍ୱିଡିଶ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା. ହର୍ମୁଜ୍ ପ୍ରଣାଳୀରେ ଭାରତୀୟ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କଲା ଭାରତ. 2027 ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ପାଞ୍ଚଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗୃହ ତାଲିକା ଏବଂ ଗଣନାର କ୍ଷେତ୍ରୀୟ କାର୍ଯ୍ୟ ହେଲା ଆରମ୍ଭ. ଉଚ୍ଚ ରକ୍ତଚାପର କାରଣ ଏବଂ ଏହାର ସମସ୍ୟା ଉପରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଭାବପ୍ରବଣତା ଚାପ ଦିବସ. ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଆଜି ଗୋଥେନବର୍ଗରେ ପହଞ୍ଚିବେ. ଶ୍ରୀ ମୋଦିଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତର ଏହା ହେଉଛି ତୃତୀୟ ପର୍ଯ୍ୟାୟ. ସେଠାରେ ଶ୍ରୀ ମୋଦି ତାଙ୍କର ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ. ବାଣିଜ୍ୟ, କୃତ୍ରିମ ବୁଦ୍ଧିମତା, ଆଧୁନିକ ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ନିରନ୍ତର ଯୋଗାଣ ଶୃଙ୍ଖଳ, ମହାକାଶ, ଜଳବାୟୁ ପରିବର୍ତ୍ତନ ଏବଂ ଲୋକସମ୍ପର୍କ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବ. ୟୁରୋପୀୟ ସଂଘ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟନ୍ଙ୍କ ସହ ଉଭୟ ନେତା ୟୁରୋପୀୟ ଶିଳ୍ପ ଗୋଲ୍ଟେବୁଲ୍ ବୈଠକରେ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି. ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରେ ଶ୍ରୀ ମୋଦିଙ୍କର ଏହା ପ୍ରଥମ ୟୁରୋପ ଗସ୍ତ. ଗତବର୍ଷ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ରେକର୍ଡ ପରିମାଣ 7.75 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଥିଲା. 2000-2025 ମଧ୍ୟରେ ଭାରତରେ ସ୍ୱିଡିଶ ନିବେଶ 2.8 ବିଲିୟନ୍ ଡଲାରରୁ ଅଧିକ ଥିବା ଜଣାପଡ଼ିଛି. ଗତ 2018 ମସିହାରେ ଶ୍ରୀ ମୋଦିଙ୍କ ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ସହଭାଗିତା ଅଧିକ ସୁଦୃଢ଼ ହେବା ସହ ନିରନ୍ତର ଭବିଷ୍ୟତ ପାଇଁ ମିଳିତ ନବସୃଜନ କ୍ଷେତ୍ର ଉପରେ ସହମତି ପ୍ରକାଶ ପାଇଥିଲା. ଶ୍ରୀ ମୋଦି କହିଛନ୍ତି,
1: भारत के सबसे महत्वपूर्ण पार्टनर में से मानते हैं. नीदरलैंड भारत के टॉप 5 इन्वेस्टर्स में से एक है. हमारे हिस्टोरिकल, कल्चर और पीपल टू पीपल टाइज भी बहुत गहरे हैं. डेमोक्रेटिक वैल्यूज, मार्केट इकोनॉमी और रिस्पॉन्सिबल बिहेवियर, ये हमारी साझी सोच का हिस्सा है. हमें नीदरलैंड की एक्सपर्टीज और भारत की स्पीड और स्केल को हर क्षेत्र में जोड़ना चाहिए.
0: ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଗତକାଲି ହେଗ୍ଠାରେ ନେଦରଲ୍ୟାଣ୍ଡସର ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ. ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ କେତେକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା. ହର୍ମୁଜ୍ ପ୍ରଣାଳୀରେ ଭାରତୀୟ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ଭାରତ ଦୃଢ଼ ନିନ୍ଦା କରିବା ସହ ଏହା ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛି. ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପାର୍ବଥନେନି ହରିଶ କହିଛନ୍ତି, ଜାହାଜର କ୍ରୁ ସଦସ୍ୟ ଏବଂ ନୌଚାଳନା ସ୍ୱାଧୀନତାରେ ପ୍ରତିବନ୍ଧକ ସୃଷ୍ଟି କରିବା ଉଚିତ ନୁହେଁ. ବିଶ୍ୱ ଶକ୍ତି ଏବଂ ଯୋଗାଣ ଶୃଙ୍ଖଳକୁ ସୁରକ୍ଷା ପ୍ରଦାନ ସମ୍ପର୍କିତ ମିଳିତ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ପରିଷଦର ଏକ ସ୍ୱତନ୍ତ୍ର ବୈଠକରେ ଶ୍ରୀ ହରିଶ ଏହା କହିଛନ୍ତି. ଓମାନ ଉପକୂଳରେ ଭାରତ ପତାକାଯୁକ୍ତ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ହେବା ପରେ ଶ୍ରୀ ହରିଶ ଏହି ମନ୍ତବ୍ୟ ଦେଇଛନ୍ତି. ସୋମାଲିଆରୁ ଆସୁଥିବା ଏହି ଜାହାଜର 14 ଜଣ କ୍ରୁ ସଦସ୍ୟଙ୍କୁ ଓମାନ କର୍ତ୍ତୃପକ୍ଷ ଉଦ୍ଧାର କରିଥିଲେ. ପଶ୍ଚିମ ଏସିଆରେ ବର୍ଦ୍ଧିତ ଉତ୍ତେଜନା ଏବଂ ହର୍ମୁଜ୍ ପ୍ରଣାଳୀରେ ସୁରକ୍ଷିତ ଯାତାୟତକୁ ନେଇ ବୃଦ୍ଧି ପାଉଥିବା ଚିନ୍ତା ପରିପ୍ରେକ୍ଷୀରେ ଗତ 13 ତାରିଖରେ ଭାରତ ଅଭିମୁଖେ ଆସୁଥିବା ଏହି ଜାହାଜ ଉପରେ ଆକ୍ରମଣ ହୋଇଥିଲା. ବିଶ୍ୱର ପ୍ରାୟ 1/5 ଶକ୍ତି ଯୋଗାଣ ଏହି ଜଳପଥ ଦେଇ ସମ୍ଭବ ହୋଇଥାଏ. ଚଳିତ ବର୍ଷ ପ୍ରାରମ୍ଭରୁ ସଂଘର୍ଷ ବୃଦ୍ଧି ପାଇବା ପରେ ଏହି ପଥରେ ଅନ୍ୟ 2 ଭାରତୀୟ ପତାକାଧାରୀ ଜାହାଜ ମଧ୍ୟ ଆକ୍ରମଣର ଶିକାର ହୋଇଥିଲା. 5 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ଅଧୀନରେ ଗୃହ ତାଲିକା ଏବଂ ଗଣନା ପାଇଁ କ୍ଷେତ୍ରୀୟ କାର୍ଯ୍ୟ ଆରମ୍ଭ ହୋଇଛି. ସେହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହେଉଛି ରାଜସ୍ଥାନ, ମେଘାଳୟ, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ଦିଲ୍ଲୀ ଏନ୍ସିଟି ଅନ୍ତର୍ଗତ ଦିଲ୍ଲୀ ନଗର ନିଗମ ଅଞ୍ଚଳ. 2027 ଜନଗଣନାର ଏକ ଅଂଶସ୍ୱରୂପ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି. ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ବିହାର, ଚଣ୍ଡିଗଡ଼, ଛତିଶଗଡ଼, ଦାଦ୍ରା ଓ ନଗରହାବେଳି ଏବଂ ଦାମନ ଓ ଡିୟୁ, ହରିୟାଣା, ମଧ୍ୟପ୍ରଦେଶ, ପଞ୍ଜାବ, ତେଲଙ୍ଗାନା ଏବଂ ଉତ୍ତରାଖଣ୍ଡରେ ଗଣନାକାରୀ ଘରକୁ ଘର ବୁଲି ଗୃହ ତାଲିକା ପ୍ରସ୍ତୁତି କରିବା କାର୍ଯ୍ୟ ଜାରି ରହିଛି. କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ସଠିକ୍ ଗଣନାକୁ ସୁନିଶ୍ଚିତ କରିବା ପାଇଁ ପାରମ୍ପରିକ ଭାବେ ଘରକୁ ଘର ଗଣନା ପ୍ରକ୍ରିୟା ସହିତ ପ୍ରଥମଥର ପାଇଁ ଡିଜିଟାଲ୍ ଉପକରଣର ବ୍ୟବହାର କରାଯାଉଛି. କ୍ଷେତ୍ର ପରିଦର୍ଶନ ସମୟରେ ଘର ସ୍ଥିତି, ପରିବାରର ବିବରଣୀ, ଉପଲବ୍ଧ ଥିବା ସୁବିଧା ଓ ସୁଯୋଗ, ପରିବାରର ସମ୍ପତ୍ତି ସମ୍ପର୍କିତ ସୂଚନା ଆଧାରିତ 33 ପ୍ରଶ୍ନ ମାଧ୍ୟମରେ ତଥ୍ୟ ସଂଗ୍ରହ କରାଯାଉଛି। ଗୁଜରାଟ ଜାମ୍ମୁ କାଶ୍ମୀର ଲଦାଖ ଏବଂ ପୁଡୁଚେରୀରେ ଆଜିଠାରୁ ସ୍ୱଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉଚ୍ଚ ରକ୍ତଚାପର କାରଣ ଏବଂ ଏଥିଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟାଗୁଡ଼ିକ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଭାବପ୍ରବଣତା ଚାପ ଦିବସ ପାଳନ କରାଯାଉଛି। ଭାବପ୍ରବଣତା ଚାପ ସଚେତନତା ମାସ ପାଳନର ଏକ ଅଂଶସ୍ୱରୂପ ଏହି ଦିବସ ପାଳନ କରାଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ଉଚ୍ଚ ରକ୍ତଚାପ ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା ବୃଦ୍ଧି କରିବା, ପ୍ରତିରୋଧ ଚିହ୍ନଟ ଏବଂ ବ୍ୟକ୍ତିଗତ, ସାମ୍ପ୍ରଦାୟିକ ଏବଂ ସ୍ୱାସ୍ଥ୍ୟ ପ୍ରଣାଳୀ ସ୍ତରରେ କାର୍ଯ୍ୟକୁ ଉତ୍ସାହିତ କରିବା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମିଳିମିଶି ଭାବପ୍ରବଣତା ଚାପକୁ ନିୟନ୍ତ୍ରଣ କରି ରଖିବା, ନିୟମିତ ରକ୍ତଚାପ ଯାଞ୍ଚ କରିବା, ନିରବ ଘାତକକୁ ପ୍ରତିହତ କରିବା। ଭାବପ୍ରବଣତା ଚାପ ବିଶ୍ୱସ୍ତରରେ ଅକାଳ ମୃତ୍ୟୁର ପ୍ରମୁଖ ପ୍ରତିରୋଧଯୋଗ୍ୟ କାରଣ ହୋଇଛି। ବିଶ୍ୱସ୍ତରରେ ପ୍ରାୟ 140 କୋଟି ଲୋକ ଭାବପ୍ରବଣତା ଚାପଜନିତ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଅଛନ୍ତି। ପ୍ରଭାବଶାଳୀ ଏବଂ ସୁଲଭ ଚିକିତ୍ସା ଉପଲବ୍ଧ ସତ୍ତ୍ୱେ ଅନେକ ଲୋକ ଏ ସମ୍ପର୍କରେ ସଚେତନ ନାହାନ୍ତି, ଫଳରେ ଉଚ୍ଚ ରକ୍ତଚାପଜନିତ କାରଣରୁ ପ୍ରତି 4 ଜଣଙ୍କ ମଧ୍ୟରେ ଜଣଙ୍କର ରକ୍ତଚାପଜନିତ ରୋଗକୁ ନିୟନ୍ତ୍ରଣ କରାଯାଇପାରୁଛି। ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଆଜି ପାଳନ କରାଯାଉଛି। 1865 ମିଳିତ ଜାତିସଂଘର ଡିଜିଟାଲ ପ୍ରଯୁକ୍ତିବିଦ୍ୟା ସଂସ୍ଥା ଭାବେ ପ୍ୟାରିସ୍ଠାରେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ପ୍ରତିଷ୍ଠା କରାଯାଇଥିଲା। ଏହାକୁ ସ୍ମରଣ କରି ପ୍ରତିବର୍ଷ ମେ ମାସ 17 ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଭାବେ ପାଳନ କରାଯାଇଆସୁଛି। ଇଣ୍ଟରନେଟ୍ ଏବଂ ଅନ୍ୟାନ୍ୟ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ମାଧ୍ୟମରେ ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ନେଇ ସଚେତନତା ବୃଦ୍ଧି ହେଉଛି ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରଯୁକ୍ତିବିଦ୍ୟା ଜୀବନରେଖା, ସଂଗଠିତ ବିଶ୍ୱ ପାଇଁ ନିରନ୍ତରତାକୁ ସୁଦୃଢ଼ କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 31 ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 134ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲ୍ରେ ସେମାନଙ୍କର ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800-1178000 ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ଲୋକମାନେ ମଧ୍ୟ 1922 ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 29 ମଧ୍ୟରେ ପ୍ରଦାନ କରିପାରିବେ। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅପରାହ୍ନ 3:30 ପଞ୍ଜାବ କିଙ୍ଗ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ ସନ୍ଧ୍ୟା 7:30 ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ଠାରେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 29 ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଥିଲା। ଥାଇଲାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ମିଳିତ ପୁରୁଷ ବର୍ଗରେ ବିଶ୍ୱର ଚତୁର୍ଥ ମାନ୍ୟତାପ୍ରାପ୍ତ ଭାରତୀୟ ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ପରାସ୍ତ ହୋଇଛନ୍ତି। ବ୍ୟାଙ୍କକ୍ଠାରେ ଖେଳାଯାଇଥିବା ମିଳିତ ପୁରୁଷ ବର୍ଗର ଫାଇନାଲ୍ ମ୍ୟାଚ୍ରେ ଏହି ଯୋଡ଼ି ଇଣ୍ଡୋନେସିଆର ଲିଓ ରୋନି କର୍ଣ୍ଣାଲ୍ଡୋ ଏବଂ ଡାନିଏଲ୍ ମାର୍ଥିନ୍ଙ୍କ ଯୋଡ଼ିଠାରୁ 12-21 ଏବଂ 23-25 ସେଟ୍ରେ ପରାସ୍ତ ହୋଇଛନ୍ତି। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳ, ତାମିଲନାଡୁ, ପୁଡୁଚେରୀ, କରେଇକାଲ, କେରଳମ୍, ମାହେ ଏବଂ ଲାକ୍ଷାଦ୍ୱୀପରେ ମଧ୍ୟ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା 2 ପର୍ଯ୍ୟନ୍ତ ଓଡ଼ିଶା ସମେତ ଅନ୍ୟ କେତେକ ଅଞ୍ଚଳରେ ଧୂଳିଝଡ଼ ଏବଂ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ଆରବ ସାଗର, ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା 26 ତାରିଖକୁ ମୌସୁମୀ କେରଳମ୍ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ସ୍ୱିଡେନ୍ର ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସ୍ୱିଡିଶ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ହର୍ମୁଜ୍ ପ୍ରଣାଳୀରେ ଭାରତୀୟ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କଲା ଭାରତ। 2027 ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ 5 ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ ଗୃହ ତାଲିକା ଏବଂ ଗଣନାର କ୍ଷତ୍ରିୟ କାର୍ଯ୍ୟ ହେଲା ଆରମ୍ଭ। ଉଚ୍ଚ ରକ୍ତଚାପର କାରଣ ଏବଂ ଏହାର ସମସ୍ୟା ଉପରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଭାବପ୍ରବଣତା ଚାପ ଦିବସ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
2: Good afternoon. This is Akashwani, and I'm Shagun Chopra with the midday news. The headlines. Prime Minister Narendra Modi to reach Gothenburg this afternoon on a two-day visit to Sweden. Will hold talks with Swedish Prime Minister Ulf Kristersson to review cooperation in trade, green transition, AI and defence. India and Netherlands elevate bilateral relationship to strategic partnership. 17 agreements signed to strengthen collaboration in key areas. India condemns attacks on commercial shipping in Strait of Hormuz as unacceptable. Says disrupting freedom of navigation cannot be justified. World Health Organization declares Ebola outbreak in Congo and Uganda a public health emergency of international concern. IMD issues heavy to very heavy rainfall alert at isolated places over Andaman and Nicobar Islands, sub-Himalayan West Bengal and Sikkim today. And Nepali mountaineer Kami Rita Sherpa creates history by climbing Mount Everest for 32nd time, breaking his own record. And now the news in detail. Prime Minister Narendra Modi will reach Gothenburg today on a two-day visit to Sweden, marking a historic milestone in India-Sweden relations. He will hold bilateral talks with Swedish Prime Minister Ulf Kristersson to review cooperation in trade, green transition, AI, emerging technologies, startups, resilient supply chains, defence, space, climate action and people-to-people ties. This visit is the third leg of Prime Minister Modi's UAE and European tour and his first to Europe since the India-EU Free Trade Agreement took effect in January 2026. A report from our correspondent covering the visit.
3: During the Sweden visit, Prime Minister will hold bilateral talks with the Swedish Prime Minister Ulf Kristersson to review the entire gamut of bilateral relations and explore new avenues of cooperation to enhance bilateral trade. They are also expected to hold discussions on avenues of collaboration in green transition, AI, emerging technologies, startup, resilient supply chain, defense, space, climate action and people-to-people ties. The two Prime Ministers will also address the European Roundtable for Industry, a leading pan-European business leaders forum, along with Her Excellency Ms. Ursula von der Leyen, President of the European Commission. While talking to Akashwani, Mr. Robin Sukhia, CEO of India-Sweden Business Council, underlines the importance of people-to-people connect and the excitement of hosting Indian Prime Minister for the second time.
4: I work from a business council's perspective. People is everything, and meeting is everything. So once the meetings, it means that there's another step we're crossing, another step on the ladder. You know, we're just moving forward and forward. And coming to Sweden, we are very honored to have him here, of course. And given the areas that they are looking at, and hopefully we'll announce, then we will see those industries and I think the entire economic exchange hopefully also see a result from that. So that's very important.
3: The business and industries across Sweden are excited with the visit of Prime Minister and hold high hopes regarding the outcome of the visit. Sakshi Singh, Akashwani News, Gothenburg, Sweden.
2: Yesterday, in the second leg of the Prime Minister's tour, India and the Netherlands elevated their ties to a strategic partnership and inked 17 agreements to boost cooperation in defence, critical minerals and other key sectors. Mr. Modi and Mr. Yetin also called for freedom of navigation and global flow of commerce through the Strait of Hormuz while opposing any restrictive measures and reaffirmed their support for ongoing initiatives in this regard, according to a joint statement. India has strongly condemned attacks on commercial shipping in the Strait of Hormuz, calling them unacceptable. India's permanent representative to the UN, P. Harish, said targeting civilian crew and disrupting freedom of navigation cannot be justified. He was speaking at a special meeting of the United Nations Economic and Social Council on safeguarding global energy and supply flows.
5: Targeting of commercial shipping, endangering civilian crew, impeding freedom of navigation in the Strait of Hormuz are unacceptable. International law in this regard must be fully respected. Open and predictable trade flows must be preserved and fragmentation avoided. Coordinated efforts are needed to stabilize energy markets and support countries facing external and fiscal pressures. Strengthening multilateral financial support mechanisms will also be critical in this regard. This crisis underscores the importance of combining immediate response with long-term transformation.
2: His remarks came days after an India-flagged commercial vessel was attacked off the coast of Oman. The World Health Organization, WHO, has declared the Ebola outbreak in the Democratic Republic of the Congo and Uganda a public health emergency of international concern. WHO Director General Tedros Adhanom Ghebreyesus announced the decision after more than 300 suspected cases and 88 deaths were reported. WHO, in a social media post, clarified the outbreak does not meet the criteria for a pandemic emergency like COVID-19 and advised against closing international borders. The government has said that the on-screen marking OSM system in the CBSE Class 12 examinations has enhanced transparency and objectivity in the evaluation.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ 38କୁ ବୃଦ୍ଧି ପାଇଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା। ଅପରାଧୀଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି କହିଲେ ପୁଲିସ ମହାନିର୍ଦ୍ଦେଶକ। ଓଡ଼ିଶାକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଏବଂ ଉଚ୍ଚ ରକ୍ତଚାପ ଓ ଏ ସଂକ୍ରାନ୍ତ ବିଭିନ୍ନ ସମସ୍ୟା ନେଇ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଭାବପ୍ରବଣତା ଚାପ ଦିବସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା 33ରୁ 37କୁ ବୃଦ୍ଧି କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ଅଧ୍ୟାଦେଶ ଅନୁଯାୟୀ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଦ୍ୱାରା ବିଚାରପତି ସଂଖ୍ୟା ବୃଦ୍ଧି ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି, ଫଳରେ ପ୍ରଧାନ ବିଚାରପତିଙ୍କ ସମେତ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ସଂଖ୍ୟା 38କୁ ବୃଦ୍ଧି ପାଇଛି। ରାଜ୍ୟରେ ଅପରାଧୀମାନଙ୍କର କୌଣସି ସ୍ଥାନ ନାହିଁ ବୋଲି ପୁଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ କହିଛନ୍ତି। ଅପରାଧ ଓ ଅପରାଧୀମାନଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି। ଶ୍ରୀ ଖୁରାନିଆ କହିଛନ୍ତି, ପ୍ରତ୍ୟେକଟି ଅପରାଧର ଜବାବ ଦେବା ଲାଗି ପୁଲିସ ପ୍ରଶାସନ ପ୍ରସ୍ତୁତ ରହିଛି। ଅପରାଧୀମାନେ ଅପରାଧ ଘଟାଇବା ବଦଳରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସେ କହିଛନ୍ତି। ସୂଚନା ଅନୁଯାୟୀ ଗତ 5 ଦିନ ମଧ୍ୟରେ ରାଜ୍ୟରେ 1700ରୁ ଅଧିକ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି। 6 ଜଣଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରାଯାଇଥିବା ବେଳେ 50ରୁ ଅଧିକ ଫେରାର ଅପରାଧୀଙ୍କୁ ଗିରଫ କରାଯାଇଛି। ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି, ଗୁଇନ୍ଦା ସୂଚନା ଆଧାରରେ ଜେଲ୍ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଛି। ଆସନ୍ତା 10 ଦିନ ପର୍ଯ୍ୟନ୍ତ ଅପରାଧୀଙ୍କ ବିରୋଧରେ ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନେ ସଜାଗ ରହିଥିବା ସେ କହିଛନ୍ତି।
1: ଯେଉଁମାନେ ଭଗୋଡ଼ା ଅପରାଧୀ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରାଯାଉଛି, ଯେଉଁମାନେ ନାଁରେ ୱାରେଣ୍ଟ ଅଛି ସେ ୱାରେଣ୍ଟକୁ ଏକ୍ଜିକ୍ୟୁଟ୍ କରିବାକୁ ଚେଷ୍ଟା କରାଯାଉଛି। ବିଭିନ୍ନ ଜିଲ୍ଲାରେ ଏଥିରେ ଓଡ଼ିଶା ପୁଲିସକୁ ଭାରି ସଫଳତା ମିଳିଛି। 1700ରୁ ଉର୍ଦ୍ଧ ୱାରେଣ୍ଟ ଏକ୍ଜିକ୍ୟୁଟ୍ କରାଯାଇଛି, 6 ଜଣଙ୍କୁ ଏନ୍ଏସ୍ଏରେ ବୁକ୍ କରାଯାଇଛି, 50 ପାଖାପାଖି ଯେଉଁ ଆବ୍ସକଣ୍ଡର ଥିଲେ ସେମାନଙ୍କୁ ଧରାଯାଇଛି। ସ୍ପେଶାଲ ଡ୍ରାଇଭ୍ ଅଛି, ଏଇଟା ଆସନ୍ତା 10 ଦିନ ଜାରି ରହିବ। ଅର୍ ମୁଁ ଆଶା କରେ ଏଥିରେ ସବୁ ଜିଲ୍ଲାର ସବୁ ଥାନାର ପୁଲିସ ସାମିଲ ହୋଇକି ଗୋଟେ ଭଲ ରିଜଲ୍ଟ ସେମାନେ ବାହାର କରିବେ।
0: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସନ୍ତାକାଲି ହେବାକୁ ଥିବା କୋର୍ କମିଟି ବୈଠକରେ ଶ୍ରୀ ନବୀନ ଯୋଗଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନୀତିନ ନବୀନ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମରେ ଶ୍ରୀ ନବୀନଙ୍କୁ ସ୍ୱାଗତ କରିବା ସହ ତାଙ୍କ ମାର୍ଗଦର୍ଶନ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପକୁ ନୂତନ ଶକ୍ତି ପ୍ରଦାନ କରିବ ବୋଲି କହିଛନ୍ତି। ସୂଚନା ଅନୁଯାୟୀ ଆସନ୍ତାକାଲି ଶ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀସ୍ଥିତ ଆଇଆଇଟି ନିକଟସ୍ଥ ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ୍ ହେଲ୍ଥ ବିଶ୍ୱବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଭିଯାନ ଶିବିରକୁ ଉଦ୍ଘାଟନ କରିବେ। ପରେ ସେ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀ ମୋର୍ଚ୍ଚା ସଭାପତି ଓ ମନ୍ତ୍ରୀ ପରିଷଦ ବୈଠକରେ ସେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା 31 ତାରିଖ ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 134ତମ ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ଦେଇପାରିବେ। ଦେୟମୁକ୍ତ ନମ୍ବର 1800 111 7800ରେ ମତାମତ ଦିଆଯାଇପାରିବ। ଅନ୍ଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମଧ୍ୟ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ବରକୁ ମିସ୍ଡ କଲ୍ କରି ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇପାରିବେ। ଚଳିତ ମାସ 29 ତାରିଖ ପର୍ଯ୍ୟନ୍ତ ମତାମତ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି। ପୁରୀ ନିମାପଡ଼ାଠାରେ ନିମାପଡ଼ା ପଥୋତ୍ସବ ଆୟୋଜିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପଥୋତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଅଭିନୀତ ଏକକ ଅଭିନୟ ପଥପ୍ରାନ୍ତ ନାଟକ ପାଲା ଓ ଦାସକାଠିଆ ବୁଲି ଦେଖିଥିଲେ। ଶ୍ରୀମତୀ ପରିଡ଼ା କହିଥିଲେ, ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଅସ୍ମିତାର ପ୍ରତିନିଧିତ୍ୱ କରୁଥିବା ଆମ ପାରମ୍ପରିକ ଲୋକକଳାକୁ ଲୋକଲୋଚନକୁ ଅଣାଯାଇପାରିବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଉତ୍କର୍ଷ ନିମାପଡ଼ା 2.0ର ଜର୍ସି, ଟୋପି, ମେଡାଲ ଏବଂ ମାସ୍କଟ ଉତ୍କର୍ଷ ଘୋଡ଼ାର ଉନ୍ମୋଚନ କରିଥିଲେ। ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ଅଧୀନରେ ନିମାପଡ଼ା ଏବଂ ଗୋପରେ ମାରାଥନ ଆୟୋଜନ ସହ କ୍ରୀଡ଼ା, ସଙ୍ଗୀତ, ନୃତ୍ୟ ଓ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉଚ୍ଚ ରକ୍ତଚାପ ଓ ଏହା ଯୋଗୁଁ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ସାରା ବିଶ୍ୱରେ ବିଶ୍ୱ ଭାବପ୍ରବଣତା ଚାପ ଦିବସ ପାଳନ କରାଯାଉଛି। ଭାବପ୍ରବଣତା ଚାପ ସଚେତନତା ମାସ ପାଳନର ଏକ ଅଂଶସ୍ୱରୂପ ଏହି ଦିବସ ପାଳିତ ହେଉଛି। ଏହାର ଉଦ୍ଦେଶ୍ୟ ହେଉଛି ଉଚ୍ଚ ରକ୍ତଚାପ ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା ବୃଦ୍ଧି କରିବା ସହ ପ୍ରତିରୋଧ ଚିହ୍ନଟ ଏବଂ ବ୍ୟକ୍ତିଗତ ସାମୁଦାୟିକ ଓ ସ୍ୱାସ୍ଥ୍ୟ ପ୍ରଣାଳୀ ସ୍ତରରେ କାର୍ଯ୍ୟକୁ ଉତ୍ସାହିତ କରିବା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମିଳିମିଶି ଭାବପ୍ରବଣତା ଚାପକୁ ନିୟନ୍ତ୍ରଣ କରି ରଖିବା, ନିୟମିତ ରକ୍ତଚାପ ଯାଞ୍ଚ କରିବା, ନିରବ ଘାତକକୁ ପ୍ରତିହତ କରିବା। ଭାବପ୍ରବଣତା ଚାପ ବିଶ୍ୱସ୍ତରରେ ଅକାଳ ମୃତ୍ୟୁର ପ୍ରମୁଖ ପ୍ରତିରୋଧଯୋଗ୍ୟ କାରଣ ଭାବେ ପରିଗଣିତ ହେଉଛି। ବିଶ୍ୱରେ ପ୍ରାୟ 140 କୋଟି ଲୋକେ ଉଚ୍ଚ ରକ୍ତଚାପରେ ପୀଡ଼ିତ ଅଛନ୍ତି। ପ୍ରଭାବଶାଳୀ ଓ ସୁଲଭ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ଥିଲେ ମଧ୍ୟ ଅନେକ ଲୋକ ଏ ସମ୍ପର୍କରେ ସଚେତନ ନୁହନ୍ତି। ଫଳସ୍ୱରୂପ ଉଚ୍ଚ ରକ୍ତଚାପରେ ପୀଡ଼ିତ ପ୍ରତି 4 ଜଣଙ୍କ ମଧ୍ୟରୁ କେବଳ ଜଣଙ୍କର ରକ୍ତଚାପ ନିୟନ୍ତ୍ରଣରେ ରହୁଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ସୁସ୍ଥ ଜୀବନଶୈଳୀ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ସନ୍ତୁଳିତ ଖାଦ୍ୟ ଆହାର, ଶାରୀରିକ କ୍ରିୟାକଳାପ ଏବଂ ମାନସିକ ଚାପ ନିୟନ୍ତ୍ରଣ ଭଳି ପଦକ୍ଷେପ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆଜି ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ପାଳିତ ହେଉଛି। 1865 ପ୍ୟାରିସ୍ରେ ମିଳିତ ଜାତିସଂଘର ଡିଜିଟାଲ୍ ପ୍ରଯୁକ୍ତି ବିଦ୍ୟା ସଂସ୍ଥା ଭାବେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ପ୍ରତିଷ୍ଠା ହୋଇଥିଲା। ଏହାର ସ୍ମୃତିରେ ପ୍ରତିବର୍ଷ ମେ 17 ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଭାବେ ପାଳନ କରାଯାଉଛି। ଇଣ୍ଟରନେଟ୍ ସହ ଅନ୍ୟାନ୍ୟ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ବ୍ୟବହାର ମାଧ୍ୟମରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ସଚେତନତା ବୃଦ୍ଧି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ପ୍ରଯୁକ୍ତି ବିଦ୍ୟା ଜୀବନରେଖା, ସଂଗଠିତ ବିଶ୍ୱ ପାଇଁ ନିରନ୍ତରତାକୁ ସୁଦୃଢ଼ କରିବା। ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ ଚଳିତ ସପ୍ତାହରେ ପୁଣି ଥରେ ସିଏନ୍ଜି ଦର ବୃଦ୍ଧି କରିଛି। ଏହି ଦର 1 ଟଙ୍କା ବୃଦ୍ଧି ପାଇଥିବା ସୂଚନା ମିଳିଛି। ଦର ବୃଦ୍ଧି ପରେ ଦିଲ୍ଲୀରେ ସିଏନ୍ଜି 1 କିଲୋଗ୍ରାମ ପିଛା 80.09 ହୋଇଥିବା ବେଳେ ଭୁବନେଶ୍ୱର ଓ କଟକରେ 88.26 ଏବଂ ପୁରୀରେ 86.07 ବୃଦ୍ଧି ପାଇଛି। ଚଳିତ ସପ୍ତାହ ପ୍ରାରମ୍ଭରେ ସିଏନ୍ଜି ଦର 1 କିଲୋଗ୍ରାମ ପିଛା 2 ଟଙ୍କା ବୃଦ୍ଧି ପାଇଥିଲା। 2026-27 ବର୍ଷ ପାଇଁ ଭାରତୀୟ ସେନାରେ ନିଯୁକ୍ତି ଲକ୍ଷ୍ୟରେ ଅଗ୍ନିବୀର ଯୋଜନା ଏବଂ ନିୟମିତ କ୍ୟାଡର ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ଜୁନ୍ ମାସ 1 ଆରମ୍ଭ ହେବ। 12 ପର୍ଯ୍ୟନ୍ତ ଚାଲିବାକୁ ଥିବା ପରୀକ୍ଷା କୋଲକାତା ନିଯୁକ୍ତି ଜୋନ୍ରେ ସିକ୍କିମ୍, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର 17 ସହରର 26 କେନ୍ଦ୍ରରେ ଅନୁଷ୍ଠିତ ହେବ। ଓଡ଼ିଶାର 7 ସହର କଟକ, ଭୁବନେଶ୍ୱର, ଢେଙ୍କାନାଳ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଏବଂ ବ୍ରହ୍ମପୁରରେ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯିବ। ଗତ 15 ଅନ୍ଲାଇନ୍ରେ ପ୍ରବେଶପତ୍ର ଉପଲବ୍ଧ ହେଉଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ତାଳପଡ଼ା ପଞ୍ଚାୟତ ଅନ୍ତର୍ଗତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମବାଟୀ ତାଳପଦ ପଞ୍ଚାୟତର ବିକାଶ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଛି। ଯୋଜନାର ସଫଳ ରୂପାୟନ ଲାଗି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯିବ ବୋଲି ଜଣାପଡ଼ିଛି। ଯୋଜନାରେ ତାଳପଦା ପଞ୍ଚାୟତରେ କୃଷି, ଶିକ୍ଷା, ଜଳସେଚନ, ଦକ୍ଷତା ବିକାଶ ଭଳି କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦିଆଯିବ। ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ ନିକଟସ୍ଥ ପଧାନିଗୁଡ଼ା ଛକରେ ଦୁର୍ଘଟଣାରେ 2 ଜଣଙ୍କର ମୃତ୍ୟୁ ହେବା ସହ 3 ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଏକ ପାଇପ୍ ବୋଝେଇ ଟ୍ରକ୍ ପାପଡ଼ାହାଣ୍ଡିରୁ କଳାହାଣ୍ଡି ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ କାର୍ରେ ଥିବା ମା ଝିଅଙ୍କର ମୃତ୍ୟୁ ଘଟିଥିଲା। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି ଆଣ୍ଡାମାନ ସାଗର ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗରର କିଛି ଅଂଶ, ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରର କିଛି ଅଂଶକୁ ଆଜି ସନ୍ଧ୍ୟା ସୁଦ୍ଧା ଅଗ୍ରସର ହେବାର ଅନୁମାନ କରାଯାଇଛି। ଆଣ୍ଡାମାନର ନିକୋବର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟପୁରମ୍ ସହିତ ଏହି ଅଞ୍ଚଳର ଅନ୍ୟ ଦ୍ୱୀପପୁଞ୍ଜଗୁଡ଼ିକୁ ମୌସୁମୀ ଛୁଇଁବ। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଆଗାମୀ 4 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଓ ବଜ୍ରପାତ ଜାରି ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତ 24 ମଧ୍ୟରେ ସୁନ୍ଦରଗଡ଼ ଗୁରୁଣ୍ଡିଆରେ ସର୍ବାଧିକ 9 ବର୍ଷା ରେକର୍ଡ କରାଯାଇଛି। ରାଜ୍ୟର ପ୍ରାୟତଃ ସମସ୍ତ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା 3-4 ମଧ୍ୟରେ ଦିନ ତାପମାତ୍ରା 2-3 ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ 38 ବୃଦ୍ଧି ପାଇଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା। ଅପରାଧୀଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି କହିଲେ ପୋଲିସ ମହାନିର୍ଦ୍ଦେଶକ। ଓଡ଼ିଶାକୁ ଆଜିଠାରୁ 2 ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ଉଚ୍ଚ ରକ୍ତଚାପ ଓ ଏ ସଂକ୍ରାନ୍ତ ବିଭିନ୍ନ ସମସ୍ୟା ନେଇ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଭାବ ପ୍ରବଣତା ଚାପ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: जैसे कि आप जानते हैं।
1: आकाशवाणी राउरकेला श्रोताबंधु ଏତେବେଳେ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ସମୟ ସନ୍ଧ୍ୟା 5:00 ଟ୍ୟୁନ୍ କରିଛନ୍ତି 102.6 FM। ଆସନ୍ତୁ ଶୁଣିବା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରତୀ। ପ୍ରଥମେ ଶୁଣିବା ଏହି ଭଜନଟି ଗାଇଛନ୍ତି ଆଶାଲତା ଷଡ଼ଙ୍ଗୀ ପ୍ରେମଲତା ସାମଲଙ୍କ ରଚନାରୁ। ଜପୁଥରେ ମନ ଜପା ମାଳିକି ଭାବ ବିନୋଦିଆ ହରି ରାମ ହରିକିରେ ମନ ରାମ ହରିକି।

କିମ୍ବା ଦେଉଛ କଷଣ, କିମ୍ବା ଦେଉଛ କଷଣ, ମାୟା ମୋହ ଧନ୍ଦେ ପଡ଼ି ହେଲି ଅକାରଣ। ଶୁଣିବା ଭୀମ ଭୋଇଙ୍କ ରଚନାରୁ ଏହି ଭଜନଟି, କଣ୍ଠଦାନ କରିଛନ୍ତି ପବିତ୍ର ମହାରଣା।

0: କଣ ରିମା ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ସଂଯୁକ୍ତ ପାତ୍ରଙ୍କ କଣ୍ଠରେ ଏହି ଭଜନଟି, ସତ୍ୟଭାମା ପାଗଳଙ୍କ ରଚନାରୁ। ବିଶ୍ୱ ଜୀବନ ହେ ବଞ୍ଚିତ କରନା ମୋତେ, ଏଭବ ସଂସାରୁ ତାର କୃପାନିଧି କୃପାରୁ ଦେଇ କିଞ୍ଚିତେ।

ଭଗବତୀ ଲକ୍ଷ୍ମୀଙ୍କୁ ରୁକ୍ମିଣୀ ରୂପରେ ସାକ୍ଷାତ ଲକ୍ଷ୍ମୀପତି ଶ୍ରୀକୃଷ୍ଣଙ୍କ ସହିତ ଦେଖି ଦ୍ୱାରକାବାସୀ ପରମ ଆନନ୍ଦିତ ହୋଇଛନ୍ତି। କାଳକ୍ରମେ ରୁକ୍ମିଣୀ ଗର୍ଭରୁ କାମଦେବ ପ୍ରଦ୍ୟୁମ୍ନ ଭାବରେ ଭୂମିଷ୍ଠ ହୋଇଛନ୍ତି। ନାରଦଙ୍କ ପ୍ରରୋଚନା କ୍ରମେ ସମ୍ବରାସୁର ତାଙ୍କୁ ହରଣ କରି ସମୁଦ୍ରରେ ନିକ୍ଷେପ କରିଛି ଏବଂ ଦୈବକ୍ରମେ ସେ ସମ୍ବରାସୁର ଘରେ ଉପନୀତ ହୋଇଛନ୍ତି। ଅସୁର ପତ୍ନୀ ରତିଦେବୀ ତାଙ୍କୁ ପାଳିଛନ୍ତି ଆଉ ପରବର୍ତ୍ତୀ କାଳରେ କାମ ଭାବରେ ସେବା କରିବାରୁ ସେ ପ୍ରତିବାଦ ଜଣାଇଛନ୍ତି।

0: ଶ୍ରୋତାବନ୍ଧୁ ଶୁଣିଲେ ଶ୍ରୀମଦ୍ ଭାଗବତର 397ତମ ଭାଗ। ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡ଼ିଓ ଷ୍ଟେସନ। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ପ୍ରଗତି ସିଟି, ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନା ଅନିତା ଧଳ। ତା ପୂର୍ବରୁ ଏହି ବିଜ୍ଞାପନ ବିରତି।
1: ଆପଣଙ୍କ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାଜି ରାଉତ ଶିକ୍ଷା ନିକେତନ ବିଦ୍ୟାଳୟର ଆଡମିସନ୍ ନର୍ସରୀ ଠାରୁ କ୍ଲାସ୍ 8 ପର୍ଯ୍ୟନ୍ତ ଆରମ୍ଭ ହୋଇଯାଇଛି। ତେବେ ସବିଶେଷ ସୂଚନା ପାଇଁ ଯୋଗାଯୋଗ କରନ୍ତୁ ସେକ୍ଟର 3 ରାଉରକେଲାର ବାଜି ରାଉତ ଶିକ୍ଷା ନିକେତନ, ମୋବାଇଲ ନମ୍ବର 9937328280।
2: ଆଜ୍ଞା ହଁ, ଆପଣଙ୍କର ବିବାହ ଉତ୍ସବର ସମସ୍ତ ଅନୁଭୂତିକୁ ଚିରନ୍ତନ କରିବାର ଗୋଟିଏ ମାଧ୍ୟମ ସାନବେରା ଦ ୱେଡିଂ ରିଲ୍ସ, ଯେଉଁଠି ଡେଷ୍ଟିନେସନ ୱେଡିଂ, ପ୍ରି ୱେଡିଂ ଏବଂ ସବୁ ପ୍ରକାର ଇଭେଣ୍ଟ ପାଇଁ ଫଟୋଗ୍ରାଫି ଓ ଭିଡ଼ିଓଗ୍ରାଫି କରାଯାଇଥାଏ। ସବିଶେଷ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ ସିଦ୍ଧାର୍ଥ ପ୍ରଧାନଙ୍କୁ, କଣ୍ଟାକ୍ଟ ନମ୍ବର 7205730336।
3: ନର୍ସରୀରୁ କ୍ଲାସ 5 ପର୍ଯ୍ୟନ୍ତ ଇଂଲିଶ ମିଡିୟମ ପିଲାଙ୍କୁ ଆପଣମାନେ ଟ୍ୟୁସନ ଦେବାକୁ ଚାହୁଁଛନ୍ତି କି? ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ଆପଣଙ୍କ ନିକଟସ୍ଥ ଚୁନି ଟ୍ୟୁଟୋରିଆଲକୁ। ମୋବାଇଲ ନମ୍ବରଟି ହେଲା 9040277666। ଠିକଣାଟି ହେଲା EY249 ସେକ୍ଟର 20।
4: ଆଜ୍ଞା ହଁ, ଏହି ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ଜଳ ବିଷୟରେ ଆପଣମାନଙ୍କୁ ମୋର ଏହି ଛୋଟ ସନ୍ଦେଶଟି। ପ୍ରକୃତି ମା ସାଇତିଛି ତା ଗର୍ଭରେ ଜଳ, ଦେଖି ଚାହିଁ ବ୍ୟୟ କଲେ ବଞ୍ଚିବା ସକଳ। ବିନ୍ଦୁ ବିନ୍ଦୁ ଜଳ ମିଶି ହୋଇ ସାଗର, ସଞ୍ଚିଥିଲେ ବଞ୍ଚିଯିବା ନଥିବାରେ ଡର, ସଞ୍ଚିଥିଲେ ବଞ୍ଚିଯିବା ନଥିବାରେ ଡର।
5: ନମସ୍କାର, ଶୁଭ ସନ୍ଧ୍ୟା ଶ୍ରୋତାବନ୍ଧୁ। ଆକାଶବାଣୀ ରାଉରକେଲାର ପ୍ରିୟ ଶ୍ରୋତା ଭାଇ ଭଉଣୀମାନଙ୍କୁ ଆଜିର ପ୍ରଗତି ସିଟି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ମୁଁ ଆପଣଙ୍କ ରେଡିଓ ସାଥୀ ଅନିତା। ତେବେ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ।

ଶ୍ରୋତାବନ୍ଧୁ, ଆପଣ ତ ଜାଣନ୍ତି ଯେ ପ୍ରତ୍ୟେକ ମଣିଷ ନିଜର ଶରୀର, ପୋଷାକପତ୍ର, ଘରଦ୍ୱାର ଓ ଆମ ଚାରିପାଖର ପରିବେଶକୁ ସଫା ସୁତୁର ରଖିବା ଓ ପ୍ରଦୂଷଣ ମୁକ୍ତ ରଖିବାର ଅଭ୍ୟାସକୁ ଆମେ ସ୍ୱଚ୍ଛତା କହିଥାଉ। ତେବେ ଶ୍ରୋତାବନ୍ଧୁ, ସ୍ୱଚ୍ଛତା କେବଳ ଏକ କାର୍ଯ୍ୟ ନୁହେଁ, ଏହା ଏକ ସୁସ୍ଥ ଜୀବନଶୈଳୀ ଓ ସଂସ୍କାର। ତେବେ କେବଳ ବ୍ୟକ୍ତିଗତ ସ୍ୱଚ୍ଛତା କିମ୍ବା ଘର ଚାରିପାଖ ପରିବେଶ ବା ସାମାଜିକ ସ୍ୱଚ୍ଛତାକୁ ଆମେ କେବଳ ସ୍ୱଚ୍ଛତା କହିବା ନାହିଁ। ହଁ ଶ୍ରୋତାବନ୍ଧୁ, କେବଳ ବାହାରୁ ସଫା ରହିଲେ ସ୍ୱଚ୍ଛତା ସମ୍ପୂର୍ଣ୍ଣ ହୁଏ ନାହିଁ। ମନରୁ କ୍ରୋଧ, ଈର୍ଷା, ହିଂସା, ଅହଙ୍କାର ଓ ନକାରାତ୍ମକ ଚିନ୍ତାଧାରା ଦୂର କରି ସକାରାତ୍ମକ

ଭାବନା ରଖିବାକୁ ମାନସିକ ସ୍ୱଚ୍ଛତା କୁହାଯାଏ। ତେଣୁ ସ୍ୱଚ୍ଛତାର ମଧ୍ୟ ଅନେକ ପ୍ରକାରଭେଦ ରହିଛି। ଆଉ ଆପଣ ତ ଦେଖୁଥିବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ସମୟରେ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ସେଥିଲାଗି ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଣୀତ ବିଧାୟକ ସ୍ୱଚ୍ଛତା ଅଭିଯାନ, ଯାହା ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ମାଧ୍ୟମରେ ପରିଚାଳିତ ହେଉଛି, ସ୍ଥାନୀୟ ଅଞ୍ଚଳର ପରିବେଶ ସୁରକ୍ଷା ଓ ନିର୍ମଳତା ରକ୍ଷା କରିବାରେ ଏହା ଏକ ପ୍ରମୁଖ ଆୟୁଧ ସାଜିଛି। ତେଣୁ ଏହା ତୃଣମୂଳ ସ୍ତରରେ ମଧ୍ୟ ସ୍ୱଚ୍ଛତା ଭିତ୍ତିଭୂମି ସୁଦୃଢ଼ କରିବାରେ ସହାୟକ ହେଉଛି। ହଁ ଶ୍ରୋତାବନ୍ଧୁ, ବିଧାୟକ ସ୍ୱଚ୍ଛତା ଅଭିଯାନ କେବଳ ସରକାରୀ ଯୋଜନା ନୁହେଁ, ବରଂ ଏହାକୁ ସ୍ଥାନୀୟ ଜନସାଧାରଣଙ୍କ ଭାଗିଦାରୀରେ ଏକ ଗଣ ଆନ୍ଦୋଳନରେ ପରିଣତ କରାଯାଇଛି। ବିଧାୟକମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଡିଜିଟାଲ ପୋର୍ଟାଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମଗୁଡ଼ିକ ଅତି ସ୍ୱଚ୍ଛ ଓ ଠିକ୍ ସମୟରେ ସମ୍ପାଦିତ ହେଉଛି। ତେବେ ଶ୍ରୋତାବନ୍ଧୁ, ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା କ୍ଷେତ୍ରରେ ଏହି ଯୋଜନା କିପରି ଭାବେ ଓଡ଼ିଶାକୁ ସ୍ୱଚ୍ଛ ଓ ସୁସ୍ଥ ଓଡ଼ିଶା ଭାବେ ଗଢ଼ି ତୋଳିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି, ସେ ସମ୍ପର୍କରେ ଆଜିର ଆମ ଆଲୋଚନାର ବିଷୟବସ୍ତୁ ରହିଛି। ଯେପରିକି ପରିବେଶର ସୁରକ୍ଷା ଓ ସ୍ୱଚ୍ଛତା ଦିଗରେ ବିଧାୟକ ସ୍ୱଚ୍ଛତା ଯୋଜନା ସମ୍ପର୍କରେ ଆଜି ଆମେ ଆସନ୍ତୁ ଆଲୋଚନା କରିବା। ଆଜିର ଆମ ପ୍ରଗତି ସିଟି କାର୍ଯ୍ୟକ୍ରମର ଅତିଥି, ଯିଏକି ରାଉରକେଲାର ଜଣେ ଖୁବ୍ ଜଣାଶୁଣା ବରିଷ୍ଠ ସମାଜସେବୀ ଶ୍ରୀ ଚନ୍ଦ୍ରଶେଖର ଶତପଥୀଙ୍କ ସହିତ।

0: ସାର୍ ନମସ୍କାର।
1: ନମସ୍କାର।
0: ଆକାଶବାଣୀ ରାଉରକେଲାର ପ୍ରଗତି ସିଟି କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
1: ଧନ୍ୟବାଦ ମ୍ୟାଡମ।
0: ତେବେ ସାର୍, ଆଜିର ଆମ କାର୍ଯ୍ୟକ୍ରମରେ ମୁଖ୍ୟତଃ ପରିବେଶର ସୁରକ୍ଷା ଓ ସ୍ୱଚ୍ଛତା ଦିଗରେ ଆମର ଆଲୋଚନାର ବିଷୟବସ୍ତୁ ରହିଛି, ଯେପରିକି ବିଧାୟକ ସ୍ୱଚ୍ଛତା ଅଭିଯାନ ଯୋଜନା। ତେବେ ସାର୍, ଆଜିର ଆମ ବିଷୟବସ୍ତୁ ଉପରେ ଆପଣ ସୁନ୍ଦର ଭାବେ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ଅବଗତ କରାଇବେ ବୋଲି ଆମର ଆଶା ରହିଛି। ଯେହେତୁ ସମାଜ ସେବାରେ ଆପଣ ନିଜକୁ ଦୀର୍ଘ ଦିନରୁ ସାମିଲ ରଖିଛନ୍ତି, ଏଯାବତ୍ କରି ଆସୁଛନ୍ତି, ତେଣୁ ଆଜିର ଆମର ଯେଉଁ ବିଷୟବସ୍ତୁ ରହିଛି ସେ ସମ୍ପର୍କରେ ଆଜି ଆମେ ଆଲୋଚନା କରିବା। ତା ପୂର୍ବରୁ ସାର୍, ଆପଣଙ୍କ ସମ୍ପର୍କରେ କିଛି ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ କହିଲେ ଭଲ ହେବ।
1: ସମସ୍ତ ଶ୍ରୋତା ବନ୍ଧୁଙ୍କୁ ଭାଇ ଭଉଣୀଙ୍କୁ ମୋର ନମସ୍କାର। ମୁଁ ଚନ୍ଦ୍ରଶେଖର ଶତପଥୀ। ମୂଳତଃ ମୁଁ ଅବସରପ୍ରାପ୍ତ ସମାଜ କଲ୍ୟାଣ ଅଧିକାରୀ ରାଉରକେଲା ଇସ୍ପାତ କାରଖାନାର, କିନ୍ତୁ ଅବସର ନେଲା ପରେ ମୁଁ ନିଜକୁ ସମ୍ପୂର୍ଣ୍ଣ ଭାବରେ ସମାଜ ସେବାରେ ନିୟୋଜିତ କରିଛି। ଆଉ ଏଇ ଯେଉଁ ଆଜିର ଯେଉଁ ଆଲୋଚ୍ୟ ବିଷୟ, ମୁଁ ସେଇଥିରେ ମଧ୍ୟ ସମ୍ପୃକ୍ତ ଅଛି। ଆମର ଯେଉଁ ରଘୁନାଥ ପାଲିର ବିଧାୟକ, ସିଏ ତାଙ୍କର ଏଇ ଯୋଜନାକୁ ଲାଗୁ କରିବା ପାଇଁ ଗୋଟେ ଯେଉଁ ସମିତି କରିଛନ୍ତି, ମୁଁ ସେଇ ସମିତିର ଜଣେ ଅନ୍ୟତମ ସଦସ୍ୟ।
0: ଆଜ୍ଞା ସାର୍। ତେବେ ସାର୍, ଯେପରିକି ଆପଣ ମଧ୍ୟ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ସମାଜ କଲ୍ୟାଣ ଅଧିକାରୀ ଭାବରେ ଦୀର୍ଘ ଦିନ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି,
1: ଆଜ୍ଞା,
0: ତାପରେ ମଧ୍ୟ ଆପଣ ଅନେକ ସାମାଜିକ କାର୍ଯ୍ୟରେ ଆପଣ ନିଜକୁ ସାମିଲ ରଖିଛନ୍ତି ଏଯାବତ୍। ତେବେ ସାର୍, ଆପଣ କୁହନ୍ତୁ, ଆମର ଯେଉଁ ଆଲୋଚନା ବିଷୟବସ୍ତୁ ରହିଛି ବିଧାୟକ ସ୍ୱଚ୍ଛତା ଅଭିଯାନ କ'ଣ ଏବଂ ଏହା କେବେ ଆରମ୍ଭ ହୋଇଥିଲା, ଏହାର ଇତିହାସ କ'ଣ ରହିଛି, ସେ ଉପରେ ଟିକେ ପ୍ରଥମେ କହିଲେ ଭଲ ହେବ।
1: ଆଜ୍ଞା, ଦେଖନ୍ତୁ, ସ୍ୱଚ୍ଛତା ଗୋଟେ ଏମିତି ବିଷୟ ଯାହା ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ। ଗ୍ରାମରୁ ନେଇ ସହର ଯାଏ, ଛୋଟ ଛୋଟ ଜାଗାରୁ ନେଇ ବଡ଼ ବଡ଼ ଜାଗା ଯାଏ,
0: ଆଜ୍ଞା,
1: ପ୍ରତ୍ୟେକ ଲୋକଙ୍କ ପାଇଁ ପ୍ରଯୁଜ୍ୟ। ଇଏ ଜିନିଷକୁ ଲକ୍ଷ୍ୟରେ ରଖି ଭାରତ ସରକାର ବହୁ ପୂର୍ବରୁ ବିଭିନ୍ନ ଯୋଜନା ଆଣିଛି ସ୍ୱଚ୍ଛତା ପାଇଁ। 2 ଅକ୍ଟୋବର 2014 ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ କେନ୍ଦ୍ର ସରକାର ନେଲେ, ଯା ମାଧ୍ୟମରେ ଆପଣଙ୍କର ଯେତେ ରାଜ୍ୟ ଆମର ଅଛନ୍ତି ସମସ୍ତଙ୍କୁ ଏଥିରେ ସାମିଲ କରାଗଲା ଏବଂ ସରକାର ଉପଲବ୍ଧ କଲେ ଯେ ଯେଉଁ ଯାଏ ଆମେ ତୃଣମୂଳ ସ୍ତରକୁ ଏଇଆକୁ ନେଇ ନପାରିବା, ସେଇ ଯାଏ ଏହା ସଫଳ ହେଇପାରିବନି। ତେଣୁ ଏହାକୁ ବିଧାୟକ ସ୍ତରକୁ ବର୍ତ୍ତମାନ ପର୍ଯ୍ୟନ୍ତ ଅଣା ହେଇଛି, ଯାହା ପାଇଁ ରାଜ୍ୟ ସରକାର ପାଣ୍ଠି ମଧ୍ୟ ଯୋଗାଇ ଦେଉଛନ୍ତି, ଆପଣ ଜାଣିଥିବେ, ଏବଂ ସାଂସଦ ମାନଙ୍କର ନିଜର ଯେଉଁ ଲୋକାଲ ଫଣ୍ଡ ସିଏ ମଧ୍ୟ ଅଛି, ତାକୁ ବ୍ୟବହାର କରି ଏହି କାର୍ଯ୍ୟକ୍ରମ ଆଗେଇ ନେଉଛନ୍ତି।
0: ତ ତେବେ ସାର୍, ଆପଣ କୁହନ୍ତୁ ଯେ ଓଡ଼ିଶା ସରକାରଙ୍କର ନୂତନ ସ୍ୱଚ୍ଛ ଓଡ଼ିଶା ଯୋଜନା କ'ଣ ଏବଂ ଏହାର ବ୍ୟୟବରାଦ କେତେ ରହିଛି?
1: ଆପଣ ଯେଉଁ ପ୍ରଶ୍ନଟି ପଚାରିଲେ, ବ୍ୟୟବରାଦ କହିଦିଏ, ଇଏ 2026 ରୁ 1600 କୋଟି ଓଡ଼ିଶା ସରକାର ଅଛନ୍ତି। ତା ମଧ୍ୟ ଯେମିତି ମୁଁ କହିଲି ଆଗରୁ, ତାଙ୍କ ନିଜର ଯେଉଁ ଲୋକାଲ ଏରିଆ ଡେଭଲପମେଣ୍ଟ ଫଣ୍ଡ ସେ କାର୍ଯ୍ୟକ୍ରମ ପାଇଁ ଦେଇପାରିବେ। ଏହାକୁ 5 ବର୍ଷ ପାଇଁ ଏବଂ ଗ୍ରାମାଞ୍ଚଳ ଇଲାକାର ସମ୍ପୂର୍ଣ୍ଣ ମାନେ ପରିମଳ ବ୍ୟବସ୍ଥା, କଠିନ ଆବର୍ଜନା ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା ଇତ୍ୟାଦି ଯେଉଁଗୁଡ଼ା ଆଜିର ବଡ଼ ସମସ୍ୟା ରୂପରେ ଦେଖାଯାଇଛି, ତାକୁ ନିଶ୍ଚିତ ଭାବରେ ଗ୍ରହଣ କରାଯିବ।
0: ତ ସାର୍, ଆପଣ କହିବେ କି ଗ୍ରାମାଞ୍ଚଳ ମାନଙ୍କରେ ମହିଳାମାନଙ୍କୁ ସୁରକ୍ଷା ଓ ସମ୍ମାନ ରକ୍ଷାରେ ଏହି ଯୋଜନାର ଭୂମିକା କ'ଣ ରହିଛି?
1: ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଏହି ଯୋଜନାର ଏକ ଅଂଶ ବିଶେଷ ହେଉଛି ଯେ ପ୍ରତ୍ୟେକ ଘରେ ଶୌଚାଳୟ ସରକାରଙ୍କର ସାହାଯ୍ୟ। ଆଜି ପ୍ରାୟ ସମସ୍ତ ଜାଗାରେ, ଗ୍ରାମୀଣ ଇଲାକାରେ ମଧ୍ୟ ଆପଣ ଘରେ ଘରେ ଶୌଚାଳୟ ଦେଖୁଛନ୍ତି। ଏହାର ମୂଳ ଉଦ୍ଦେଶ୍ୟ 2ଟି ଥିଲା। ଗୋଟିଏ ତ ହେଲା, ଆଗରୁ ଅଭ୍ୟାସଗତ ଭାବରେ ମଳତ୍ୟାଗ କରିବା ଜାଗାକୁ ଯାଉଥିଲେ, ସେଇଥିରେ ନିଶ୍ଚିତ ଭାବରେ ପରିବେଶର କ୍ଷତି ହେଉଥିଲା। ବିଶେଷ ଭାବରେ ମହିଳାମାନଙ୍କ ପାଇଁ ଏହା ଭାରି କଷ୍ଟସାଧ୍ୟ ଥିଲା। ଏକ ତ ତାଙ୍କର ସୁରକ୍ଷାର ପ୍ରଶ୍ନ, ଆଉ ଦ୍ୱିତୀୟ ହେଉଛି ତାଙ୍କ ସମ୍ମାନର ପ୍ରଶ୍ନ, ଦୈନନ୍ଦିନ ଯେଉଁ କାର୍ଯ୍ୟ ପାଇଁ ମଳତ୍ୟାଗ କରିବା ପାଇଁ, ଏବଂ ଅନେକ ସେମାନେ ଯେତେବେଳେ ନିଛାଟିଆ ଜାଗାକୁ ଯିବା ଅସୁବିଧାର ମଧ୍ୟ ସମ୍ମୁଖୀନ ହେଉଥିଲେ, ଅସୁରକ୍ଷାର ମଧ୍ୟ ସମ୍ମୁଖୀନ ହେଉଥିଲେ। ଏହି ଯୋଜନା ବେଳେ ଘରେ ଦିଆଗଲା ପାଇଖାନା, ଏହି ସମସ୍ୟାରୁ ମହିଳାମାନେ ମୁକ୍ତି ପାଇଲେ,
0: ଠିକ କଥା କହିଲେ।
1: ଆଚ୍ଛା, ତା ଛଡ଼ା ଆପଣଙ୍କର ମହିଳାମାନଙ୍କର ଗୋଟେ ସମୟ ମାସ ଆସେ ଯେତେବେଳେ ସେମାନେ ନିଜକୁ ଟିକେ ଅନ୍ୟ ପ୍ରକାର ଭାବରେ ରଖିଥାନ୍ତି, ଚଳିଥାନ୍ତି ଋତୁସ୍ରାବ ସମୟରେ। ବର୍ତ୍ତମାନ ସରକାରୀ ବିକାଶ ଯୋଜନା ମାଧ୍ୟମରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଏଇ ଯେଉଁ ସାମୂହିକ ଯେଉଁ ପାଇଖାନା ତିଆରି କରାଯାଇଛି, ଯେଉଁ ଅସୁବିଧା ସମୟରେ ଜାଗାକୁ ଯାଇ ନିରାପଦ ଭାବରେ ଗୋପନୀୟତାକୁ ବଜାୟ ରଖି ବ୍ୟବହାର କରିପାରିବେ, ଏହା ଏକ ଭାରି ସାମାଜିକ ସୁବିଧା ଏଇଟା।
0: ଆଜ୍ଞା, ଏଇଟା ଏକଦମ ପ୍ରକୃତରେ ଠିକ କଥା କହିଲେ ସାର୍। ତେବେ ସାର୍, ଆପଣ କହିବେ କି ଏଇ ବିଧାୟକ ପାଣ୍ଠି ବା ଯୋଉ MLA ଲ୍ୟାଟ୍ ଫଣ୍ଡ କିପରି ସ୍ୱଚ୍ଛତା କାର୍ଯ୍ୟରେ ବ୍ୟବହାର କରାଯାଇଥାଏ?
1: ପ୍ରତ୍ୟେକ ବିଧାୟକଙ୍କର ପ୍ରତିବର୍ଷ ତାଙ୍କୁ ମିଳିଥାଏ ଲୋକାଲ ଏରିଆ ଡେଭଲପମେଣ୍ଟ ଫଣ୍ଡ। ଅନ୍ୟାନ୍ୟ ଖର୍ଚ୍ଚ ଛଡ଼ା ସେମାନେ ଏଇ ଟଙ୍କାରୁ ନିଜ ଇଲାକାରେ ଶୌଚାଳୟ ନିର୍ମାଣ କରିପାରିବେ ବା ସାର୍ବଜନୀନ ଶୌଚାଳୟ ପାଇବେ। ଇଭେନ୍ ଛୋଟ ଛୋଟ ଯେଉଁ ସହର ଯାକ ରହିଛି ସେଠି ମଧ୍ୟ ଏଇ ଯେଉଁ ଏମ୍ ଏଲ୍ ଏ ଲେଟ୍ ଫଣ୍ଡ ମାଧ୍ୟମରେ ଆଉ ଯେଉଁ ଜନସାଧାରଣଙ୍କ ପାଇଁ ଜେନେରାଲ ଲେଟ୍ରିନ୍ ବା ଯେଉଁଟା ଜନସାଧାରଣ ଶୌଚାଳୟ ସେଇଟା ୟାଙ୍କର ଏଇ ଫଣ୍ଡରୁ ହେଇପାରିବ। ତା ଛଡ଼ା ଆପଣଙ୍କର ଯେଉଁ ଆବର୍ଜନା ବାହାରୁଛି ସବୁଠୁ ବଡ଼ ସମସ୍ୟା ଆଜି ସହର ଜାଗାରେ ବେଶୀ ଦେଖାଯାଉଛି। ଆପଣଙ୍କ ଯେତେ ବର୍ଜ୍ୟବସ୍ତୁ ବାହାରୁଛି ଏକ ବଡ଼ ସମସ୍ୟା, ଲୋକେ ଛକ ଉପରେ ପକେଇ ଗାଁରେ ମଧ୍ୟ ଆପଣ ଦେଖୁଥିବେ ଲୋକେ ଯୋଉଠି ପାରିଲେ ସେଇଠି ଘରର ଆବର୍ଜନା ପକଉଛନ୍ତି, ଯାହା ହଉଛି ଉଚ୍ଚକୁ ଖରାପ କରିବାର ଏକ ଅନ୍ୟତମ କାରଣ। ୟାକୁ ରଖିକିରି ଆପଣଙ୍କର ଆବର୍ଜନା ଗାଡି ଅନେକ ଜାଗାରେ ଛୋଟ ଟ୍ରକ୍ ଅଛି, ଯେତିକି ଆନା ବାହାରୁଛି ସେଇ ହିସାବରେ ସେ ଗାଡି କିଣିବା ଏଇ ଫଣ୍ଡରୁ ଦିଆଯାଇପାରେ, ଯଦ୍ୱାରା ଏଠି ସେଠି ଆବର୍ଜନା ନ ପଡି ଠିକ ଜାଗାକୁ ନେଇକି ତାକୁ ଡିସ୍ପୋଜ୍ କରିପାରିବେ। ତା ଛଡ଼ା ବିଭିନ୍ନ ଜାଗାରେ ଯେଉଁ ଯେଉଁ ଯେଉଁଗୁଡ଼ା ସାର୍ବଜନୀନ, ଧରନ୍ତୁ ଆପଣଙ୍କର କୌଣସି କାର୍ଯ୍ୟାଳୟ ଅଛି, ସେ ପଞ୍ଚାୟତ କାର୍ଯ୍ୟାଳୟ ହଉ କି ମ୍ୟୁନିସିପାଲିଟି ହଉ, ସ୍କୁଲ ହଉ, ହେଲ୍ଥ ସେଣ୍ଟର ହଉ, କିମ୍ବା ଯୋଉଠି ସମସ୍ତେ ଜମା, ସେମିତି ଜାଗାରେ ଡଷ୍ଟବିନ୍ ଯୋଗେଇ ଦେବା ପାଇଁ ଏଇ ପାଣ୍ଠିରୁ କରାଯାଇପାରେ।
0: ଆଜ୍ଞା ସାର, ବହୁତ ଭଲ ଭାବରେ ମାନେ ଏଇ ବିଧାୟକ ପାଣ୍ଠିକୁ ସଠିକ ଭାବରେ ୟୁଜ୍ କରାଯାଉଛି। ତେବେ ସାର, ଏବେ ଆମେ ଜାଣିବାକୁ ଚାହିଁବୁ ସମାଜରେ ଏବଂ ସ୍ଥାନୀୟ ଅଞ୍ଚଳର ବିକାଶରେ ଏହି ଯୋଜନା କିପରି ଭୂମିକା ଗ୍ରହଣ କରେ।
1: ଭଲ ପ୍ରଶ୍ନଟି କଲେ ଆପଣ। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ସମାଜର ସର୍ବାଙ୍ଗୀନ ବିକାଶ କରିବା ଏବଂ ଜନସ୍ୱାସ୍ଥ୍ୟ ସୁଧାରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା। ଆପଣଙ୍କର ସାଧାରଣ ଜ୍ଞାନରୁ ଆମେ କହିପାରିବା, ଯେମିତି ଗାଁରେ ସାଧାରଣ ଭାବରେ କହନ୍ତି ଗାଁ ପରିମଳ ଧୋବା ତୁଠରୁ, ତା ଅର୍ଥ ହେଉଛି ଯଦି ଧୋବା ତୁଠ ବା ସିଏ ପରିଷ୍କାର ଅଛି ଅର୍ଥାତ ଗାଁର ଲୋକେ ପରିଷ୍କାର ରହିବା ଭଲ ପାଆନ୍ତି। ତେଣୁ ଏଇ ଯେଉଁ ଯୋଜନା ମାଧ୍ୟମରେ ଆପଣଙ୍କ ରୋଗ ନିୟନ୍ତ୍ରଣ ହେଇପାରିବ, ମ୍ୟାଲେରିଆ ହେଲା, ଡେଙ୍ଗୁ ହେଲା, ଚିକେନ୍ ଗୁନିଆ ହେଲା, ପ୍ଲାଗ୍ ହେଲା, ଏଇ ଜାତୀୟ ଯେଉଁ କିମ୍ବା ଗାଁ ଗଣ୍ଡାରେ ଝାଡ଼ା ବାତି, ଡାଇରିଆ, କାଛୁ କୁଣ୍ଡିଆ ଆପଣ ଦେଖୁଥିବେ, ଏଗୁଡ଼ା ସବୁ ପ୍ରାୟତଃ ଏଇ ଯେଉଁ ଆବର୍ଜନା ପ୍ରବନ୍ଧନରେ ତ୍ରୁଟି ଯୋଗୁଁ ହୁଏ। ଯଦି ଯଦି ପରିଷ୍କାର ପରିଚ୍ଛନ୍ନ ରହିବ ଗାଁ କିମ୍ବା ଘର ଏଇସବୁ ରୋଗ ହେବନି। ଏଇ ଯୋଜନା ମାଧ୍ୟମରେ ଆମେ ଗ୍ରାମକୁ ପରିମଳ ଅବସ୍ଥାକୁ ଫେରାଇ ଆଣିବା, ପରିଷ୍କାର ରଖିବା ପାଇଁ, ଗାଁ ଯଦି ପରିଷ୍କାର ରହିଲା, ଘର ପରିଷ୍କାର ରହିଲା, ପ୍ରଥମତଃ ହେଲା ରୋଗ ନିୟନ୍ତ୍ରଣ ହେବ। ଗାଁ ଦ୍ୱିତୀୟ ପରିବେଶ ସୁରକ୍ଷା। ଆପଣଙ୍କ ଅସୁରକ୍ଷିତ ବୋଲି ପୃଥିବୀ ଯାକ ସମସ୍ତେ ଆଜି କାନ୍ଦୁଛନ୍ତି, ପରିବେଶର ଅସୁବିଧା ଯୋଗୁଁ ଆପଣଙ୍କର ବିଭିନ୍ନ ପ୍ରକାର ପରିବର୍ତ୍ତନ ହେଉଛି, ଲ୍ୟାଣ୍ଡସ୍ଲାଇଡ୍ ହେଉଛି, ଗ୍ଲୋବାଲ ୱାର୍ମିଂ ଆମେ କହୁଛୁ, ଯେଉଁ ଏଗୁଡ଼ା ସବୁ ଆମ ପୃଥିବୀ ପାଇଁ ହାନିକାରକ, ଏଇସବୁ ଜିନିଷ ହେଉଛି ପରିବେଶର ସୁରକ୍ଷା, ସମସ୍ତେ ସୁରକ୍ଷିତ ରହିବା। ଏଇ ଯୋଜନା ମାଧ୍ୟମରେ ପରିବେଶ ସୁରକ୍ଷା ଭଲ ଭାବରେ ହେଇପାରୁଛି, ବୈଜ୍ଞାନିକ ପଦ୍ଧତିରେ ଆଜିକାଲି ଡେଭଲପ୍ କରିଯାଇଛୁ। ଆମ ଯେଉଁ ଆବର୍ଜନା ତାକୁ ଗୋଟିଏ ଜାଗାରେ ମାଟି ତଳେ ନେଇକି କରିକିରି ତାକୁ ଶୁଷ୍କ ଆବର୍ଜନା ଅଲଗା, ତରଳ ଆବର୍ଜନା ଅଲଗା କରି ଏବଂ ତାକୁ ଭଲ ଭାବରେ ଆମେ ପକେଇବା ଦ୍ୱାରା ବିଧାୟକଙ୍କର ସାଧାରଣ କଥା, ଦେଖନ୍ତୁ ସମସ୍ତ ବିଧାୟକ ଚାହିଁବେ ଯେ ତାଙ୍କ ଯେଉଁ ନିର୍ବାଚନ ମଣ୍ଡଳୀ ସମସ୍ତେ ଭଲରେ ରହନ୍ତୁ, ତେଣୁ ତାଙ୍କର ସବୁବେଳେ ଚେଷ୍ଟା ଥାଏ ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଯାହା ପରିମଳ ବ୍ୟବସ୍ଥା ପାଇଁ ବ୍ୟବସ୍ଥା କରାଯାଉ।
0: ଆଜ୍ଞା, ଏଇଟା ସାର ପ୍ରକୃତରେ ଆମର ସ୍ଥାନୀୟ ଅଞ୍ଚଳର ବିକାଶରେ ବିଧାୟକଙ୍କର ମଧ୍ୟ ଏଥିରେ ଦାୟିତ୍ୱ ରହିଛି ଏବଂ ପ୍ରତ୍ୟେକ ଜନସାଧାରଣଙ୍କ ମଧ୍ୟ ଦାୟିତ୍ୱ ରହିଛି। ତେବେ ସାର, ଏବେ ଆପଣ ପୂର୍ବରୁ ଗୋଟେ କହୁଥିଲେ ଯେପରିକି କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା, କେମିତି ସଲିଡ୍ ଆଣ୍ଡ ଲିକ୍ୱିଡ୍ ୱେଷ୍ଟ ମ୍ୟାନେଜମେଣ୍ଟ କିପରି କରାଯାଏ ସେ ଉପରେ ଟିକେ କହିଲେ ଭଲ ହେବ।
1: ଠିକ, ଭଲ କଥା। ଆଜିର ଏଇଟା ଏକ ବଡ଼ ସମସ୍ୟା ଯେ ଆପଣ ବିଶେଷ କରି ସହର ଜାଗାରେ, ଗ୍ରାମାଞ୍ଚଳରେ ଟିକେ କମ୍ ଅଛି କିନ୍ତୁ ସହରାଞ୍ଚଳରେ ଟିକେ ଅଧିକା ଅଛି, ଆପଣଙ୍କର ଯେଉଁଠୁ ଯାହା ଆବର୍ଜନା ବାହାରିଲା ତାକୁ ଆମେ ଗୋଟେ ଜାଗାରେ ଗଦା କରିଦେଉ, ତାକୁ ନେଇକିରି କେଉଁଠି ଗୋଟେ ପକେଇଦେଉ। ଆପଣ ଯାଇକି ବଡ଼ ବଡ଼ ଟାଉନ୍ରେ ଦେଖନ୍ତୁ ଏ ଆବର୍ଜନାର ଗୋଟେ ଗୋଟେ ପର୍ବତ ତିଆରି ହେଇଗଲାଣି, ତାଦ୍ଵାରା ସେ ଆଖପାଖ ଯେଉଁ ଲୋକ ରହୁଛନ୍ତି ଏବଂ ସାରା ସହର ବିଭିନ୍ନ ପ୍ରକାର ରୋଗରେ ଗ୍ରସିତ ହେଉଛନ୍ତି ଲୋକମାନେ, ତେଣୁ ଏହା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି। ଆପଣ ତରଳ କହିଲେ ଆପଣ ବିଶେଷ ଭାବରେ ଯେଉଁ ଜିନିଷ ଗୁଡ଼ା ମାଟିରେ ମିଶି ଯାଇପାରିବ ଯାହାକୁ ବାୟୋଡିଗ୍ରେଡେବୁଲ କହନ୍ତି, ବା ଧରନ୍ତୁ ଆପଣ ଘରୁ ପରିବା ପତ୍ର ଚୋପା ବାହାରୁଛି, ଫଳର ଚୋପା ବାହାରୁଛି, ଏଇସବୁ ଯେଉଁ ଆବର୍ଜନା ସିଏ ଗୋଟେ ପ୍ରକାର ଆବର୍ଜନା, ପ୍ଲାଷ୍ଟିକ, କାଚ, ଲୁହା ଇତ୍ୟାଦି ଇଏ ଆଉ ଏକ ପ୍ରକାର ଆବର୍ଜନା ଯେଉଁଗୁଡ଼ା ମାଟିରେ ମିଶିବନି, ତାକୁ ପୃଥକ କରିଦେଲେ ଏକ ତ ଆପଣ ଲାଭ ହେଉଛି ଯେଉଁଗୁଡ଼ା ଆପଣ ଯୋଉଟା ମୁଁ କହିଲି ତରଳ ବର୍ଜ୍ୟବସ୍ତୁ ତାର ବ୍ୟବହାର ଅଛି, ଆପଣ ତାକୁ ଖତ ଭାବରେ ବ୍ୟବହାର କରିପାରିବେ। ମୋ ଜ୍ଞାତ ସାରରେ ଓଡ଼ିଶାରେ ଅନ୍ତତଃ 10,000 ଲୋକ ଏମିତି ଅଛନ୍ତି ଯେଉଁମାନେ ଏଇ ବର୍ଜ୍ୟବସ୍ତୁ ନେଇକି ସେମାନେ କମ୍ପୋଷ୍ଟ ତିଆରି କରୁଛନ୍ତି, ଭାର୍ମି କମ୍ପୋଷ୍ଟ, ଏବଂ ତାକୁ ବିକ୍ରି କରିକିରି ସେମାନେ ଯଥେଷ୍ଟ ଉପାର୍ଜନ କରୁଛନ୍ତି, ନିଯୁକ୍ତି ମଧ୍ୟ ପାଉଛନ୍ତି। ସେମିତି ଯେଉଁ ଶୁଖିଲା ଆବର୍ଜନା ଯାଉଛି ସେଇଥିରୁ ଅନେକ ଜିନିଷ ଅଛି ଯେଉଁଗୁଡ଼ାକୁ ପୁଣି ଥରେ ବ୍ୟବହାର କରାଯାଇପାରେ। କାଚ, ଆପଣ କାଚ ସବୁ ସଂଗ୍ରହ କରିକି ତାକୁ ଫ୍ୟାକ୍ଟ୍ରିକୁ ପଠାଯାଉଛି, ସେଠି ତାକୁ ଗୋଳେଇକିରି ପୁଣି ଥରେ ବ୍ୟବହାର କରାହେଉଛି, ନୂଆ ନୂଆ ଜିନିଷ ତିଆରି ହେଉଛି। ସେମିତି ପ୍ଲାଷ୍ଟିକ ସଂଗ୍ରହ କରୁଛନ୍ତି, ନେଇ ତାକୁ ଫ୍ୟାକ୍ଟ୍ରିରେ ଦେଉଛନ୍ତି, ସିଏ ଫ୍ୟାକ୍ଟ୍ରି ତାକୁ ପୁଣି ଗୋଳେଇ ବିଭିନ୍ନ ପ୍ରକାର ତାର ପ୍ରୋସିଡିଓରେ ଆଉ ଥରେ ବ୍ୟବହାର କରିପାରୁଛନ୍ତି। ଆପଣ ଯେତେ ମାର୍କେଟରେ ଦେଖୁଛନ୍ତି ବାଲ୍ଟି, ମଗ୍, ପାଇପ୍, ରସି, ଏସବୁ ସେହିସବୁ ପ୍ରକାରର ହିଁ ପ୍ଲାଷ୍ଟିକରୁ ତିଆରି ହେଉଛି। ଏବଂ ଆଉ ଗୋଟେ ଜିନିଷ ଆପଣ କହିଦିଏ, ଆପଣ କିଏ ଯଦି ରାଉରକେଲା ଆସୁଥିବେ ତାହେଲେ ଆପଣମାନେ ଦେଖିବେ 2 ଯେଉଁ ପୁରୁଣା ହାଇସ୍କୁଲ ଥିଲା ସେଇଠୁ ନେଇ ସି ବ୍ଲକ ଛକ ଯାଏ ବା ରିଙ୍ଗ ରୋଡ଼ ଯାଏ ଯେଉଁ ରାସ୍ତାଟା ତିଆରି ହେଇଛି, ଏଇ ରାସ୍ତା କଡ଼ରୁ ଗୋଟେଇ ଥିବା ପ୍ଲାଷ୍ଟିକ ଆଉ ପିଚୁକୁ ମିଶେଇ ତିଆରି ହେଇଛି, ଅତି ମଜବୁତ ରାସ୍ତା ତିଆରି ହେଇପାରିଛି।
0: ମାନେ ରିସାଇକ୍ଲିଂ କରାଯାଉଛି,
1: ତଦ୍ୱାରା ଆପଣଙ୍କର ବ୍ୟବହାର ବି ହେଇଗଲା ଏବଂ ପରିବେଶ ବି ପରିଷ୍କାର ରହିଲା।
0: ତେବେ ସାର, ଏବେ ଆମେ ଜାଣିବାକୁ ଚାହିଁବୁ ଯେଉଁ ସଫେଇ ମିତ୍ର ବା ସଫେଇ କର୍ମଚାରୀମାନଙ୍କ ପାଇଁ ଏହି ଯୋଜନାରେ ସେମାନଙ୍କ ସୁରକ୍ଷା ପାଇଁ କ'ଣ ସବୁ ସୁବିଧା ଦିଆଯାଉଛି?
1: ଦେଖନ୍ତୁ, ଏହି ଯୋଜନାର କାର୍ଯ୍ୟକାରିତା ବା ସଫଳତା ବହୁଳ ଭାବରେ ନିର୍ଭରେ ସଫେଇ ମିତ୍ରମାନଙ୍କ ଉପରେ। ସଫେଇ କର୍ମଚାରୀଟା ଆଜିକାଲି ଭଲ ଶୁଭୁନି ବୋଲି ସରକାର ନୂଆ ନାଁ ଦେଇଛନ୍ତି ସଫେଇ ମିତ୍ର। ଆପଣ ଘରୁ ବାହାର କରିକି ବାହାରେ ପକେଇଦେଲେ ଆପଣଙ୍କର ଯେଉଁ ଆବର୍ଜନା ବାହାରିଲା ତାକୁ ନେଇ ଠିକ ଭାବରେ ଠିକ ଜାଗାରେ ପହଞ୍ଚେଇବା, ସିଏ କାମ ହେଉଛି ସଫେଇ ମିତ୍ରଙ୍କ। ଆପଣଙ୍କ ଘରେ ପଡ଼ି ରହିଲେ ଆପଣଙ୍କୁ ରୋଗ ହେବା ଭୟ ରହୁଛି, ସିଏ ସବୁବେଳେ ଉଠେଇକି ନେଉଛି ପ୍ରତ୍ୟେକ ଦିନ, ତାକୁ ବି ଭୟ ରହୁଛି, ତେଣୁ ତାକୁ କେତେକ ସୁରକ୍ଷା ଉପକରଣ ଦିଆଯାଏ। ଧରନ୍ତୁ ହ୍ୟାଣ୍ଡ ଗ୍ଲୋଭ୍ସ, ସେଇ ଯେଉଁ ମିତ୍ର ଯେଉଁମାନେ ହେଲେ ସଫେଇ ମିତ୍ର ତାଙ୍କୁ ହ୍ୟାଣ୍ଡ ଗ୍ଲୋଭ୍ସ ଦିଆଯାଉଛି, ହାତର ମଇଳାରେ ଲାଗୁ ନାହିଁ କିମ୍ବା ଆବର୍ଜନାରେ ଲାଗୁ ନାହିଁ। ସେମିତି ତାଙ୍କୁ ଗମ୍ ବୁଟ୍ ଦିଆଯାଉଛି, ତାଙ୍କ ଗୋଡ଼ ନଷ୍ଟ ହେବନି, ମାସ୍କ ଦିଆଯାଉଛି, ଏବଂ ତାଙ୍କୁ ସ୍ୱତନ୍ତ୍ର ପୋଷାକ ଯୋଗାଇ ଦିଆଯାଉଛି ଯେ ତାଙ୍କ ଉପରେ କୌଣସି ପ୍ରକାର ଏଇ ଯେଉଁ ଆବର୍ଜନା ନେଇକି ସେମାନେ ଯାତାୟତ କରୁଛନ୍ତି ଅସୁବିଧା ନ ହଉ, ନିୟମିତ ବ୍ୟବଧାନରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଉଛି। ତା ଛଡ଼ା ଆପଣଙ୍କର ମଝିରେ ମଝିରେ ତାଙ୍କ ପାଇଁ ଗୋଟେ ସେମିନାର କରାଯାଉଛି ଯେଉଁଥିରେ ତାଙ୍କୁ ସ୍ପଷ୍ଟ ଭାବରେ ବୁଝାଯାଉଛି, ଏବଂ ତାଙ୍କ ପାଇଁ ଆପଣଙ୍କର ଯେଉଁ ଇନ୍ସ୍ୟୁରାନ୍ସ ବା ବୀମା ସୁବିଧା ମଧ୍ୟ ସରକାର କରିଛନ୍ତି। ଏବଂ ସବୁଠୁ ବଡ଼ କଥା ହେଲା, ଗୋଟେ ସମୟ ଥିଲା ନିକଟ ଅତୀତରେ ମଧ୍ୟ ଆମର ପ୍ରାୟ ସହର ଜାଗାରେ କ'ଣ ଗାଁରେ ବି ଆଜିକାଲି ଆପଣ ଦେଖିବେ ସେଫ୍ଟି ଟ୍ୟାଙ୍କ ଅଛି ସମସ୍ତଙ୍କର, ସେଫ୍ଟି ଟ୍ୟାଙ୍କ ସଫେଇ ଆଗରୁ ହାତରେ କହୁଥିଲେ, ଆଜିକାଲି ସେଇଟା ଏକ ପ୍ରକାର ବନ୍ଦ କରିଦିଆଯାଇଛି, ବର୍ତ୍ତମାନ ମେସିନ୍ ସାହାଯ୍ୟରେ ସେ ସଫେଇ କରାହେଉଛି, ତେଣୁ ସିଏ ମଧ୍ୟ ଏଇ ସଫେଇ ମିତ୍ରଙ୍କ ପାଇଁ ଏକ ଆପଣ କହିପାରନ୍ତି ଯେ ଭଲ ସୁବିଧା ହେଇଛି।
0: ବହୁତ ଭଲ କଥା କହିଲେ ସାର୍, ପ୍ରକୃତରେ ସଫେଇ କର୍ମଚାରୀ ମାନଙ୍କ ଲାଗି ଆମ ପରିବେଶ ପୁରା ନିର୍ମଳ ହେଉଛି ଏବଂ ଆମେ ସୁସ୍ଥ ପରିବେଶରେ ବାସ କରୁଛୁ, ତେଣୁ ସେମାନଙ୍କୁ ଆମେ ଯେତେ ଧନ୍ୟବାଦ ଦେବା ସେତେ କମ୍। ସାର, ଏବେ ଆପଣ କୁହନ୍ତୁ ଯେ ଆମର ସହରାଞ୍ଚଳ ପାଇଁ ସ୍ୱଚ୍ଛ ବ୍ରତ ସେବା ବା ସ୍ୱଚ୍ଛ ସହର ମିଶନ କିପରି କାମ କରୁଛି?
1: ଦେଖନ୍ତୁ, ଓଡ଼ିଶାର ଯେଉଁ ମୁଖ୍ୟ ସହର ଯେଉଁଗୁଡ଼ା ଅଛି, ଧରନ୍ତୁ କଟକ ହେଲା, ଭୁବନେଶ୍ୱର ହେଲା, ବହରମପୁର ହେଲା, ରାଉରକେଲା ହେଲା, ସୁନାବେଡ଼ା ହେଲା, ଏମିତି ଯେଉଁ ବଡ଼ ବଡ଼ ସହର ଅଛି, ସେଠି ଅତି ଭଲ ଭାବରେ ଇଏ ମିଶନ କାମ କରୁଛି। ଆପଣଙ୍କ ଘରୁ ଘରୁ ଆବର୍ଜନା ସଂଗ୍ରହ, ଆପଣଙ୍କର ଯେଉଁଠି ମ୍ୟୁନିସିପାଲିଟି ଅଛି କି NSC ଅଛି, କର୍ପୋରେସନ ଅଛି, ସେମାନେ ଏ ଯେଉଁ ସଫେଇ ମିତ୍ର ନିୟୋଜିତ କରିଛନ୍ତି, ସେମାନେ ପ୍ରତ୍ୟେକ ଦିନ ପ୍ରତ୍ୟେକ ଏରିଆକୁ ବୁଲୁଛନ୍ତି ଏବଂ ଘର ଦ୍ୱାରୁ ଆପଣଙ୍କର ଆବର୍ଜନା ଯାହା ରହୁଛି ବା ଡଷ୍ଟବିନ୍ରେ ଆପଣ ଆବର୍ଜନା ରଖୁଛନ୍ତି ତାକୁ ନେଇକି ଆସୁଛନ୍ତି, ଏବଂ ସିଏ ସେଇଠି ଭାଗ କରିଦେଉଛନ୍ତି କେଉଁଟା ଶୁଷ୍କ ଆବର୍ଜନା କେଉଁଟା ତରଳ ଆବର୍ଜନା। ଆଚ୍ଛା, ଦ୍ୱିତୀୟରେ ତାଙ୍କ କାମକୁ ଠିକ ଭାବରେ ସେମାନେ କରୁଛନ୍ତି କି ନାହିଁ ତାକୁ କ୍ରମାଗତ ଭାବରେ ମନିଟର କରିବା ପାଇଁ ବା ତାକୁ ତଦାରଖ କରିବା ପାଇଁ ତାଙ୍କ ଉପରେ ଲୋକ ଅଛନ୍ତି ସେଇ ମ୍ୟୁନିସିପାଲିଟି ବା କର୍ପୋରେଟ। ଏବଂ ଯେଉଁମାନଙ୍କ ଘରୁ ସେମାନେ ସଂଗ୍ରହ କରିକି ଆଣୁଛନ୍ତି ଆବର୍ଜନା ତାଙ୍କର ଫିଡ଼ବ୍ୟାକ୍ ମଧ୍ୟ ନିଆଯାଉଛି, ତାଙ୍କର ମତାମତ ମଧ୍ୟ ମଝିରେ ମଝିରେ ନିଆଯାଉଛି ଯେ ଆପଣଙ୍କ ଘରୁ ଠିକ ଭାବରେ ଉଠୁଛି କି ନାହିଁ ମଇଳା। ଆଉ ବିଶେଷ କରି ଏଇ ଯେଉଁ ଆହାର କେନ୍ଦ୍ର ଗୁଡ଼ାରେ ସାଧାରଣତଃ ବେଶୀ ଆବର୍ଜନା, ଏଇ ଯେଉଁ ତରଳ ଆବର୍ଜନା ଯାହାକୁ ଆମେ କହୁଛୁ, ବେଶୀ ସେଠି ସୃଷ୍ଟି ହୁଏ, ତାକୁ ବିଶେଷ ଦୃଷ୍ଟି ଦିଆଯାଉଛି ସହରାଞ୍ଚଳ ଯୋଜନା ମାଧ୍ୟମରେ। ଏବଂ ଆପଣ ଯେକୌଣସି ବର୍ତ୍ତମାନ ଯାଇକି ଦେଖିବେ ଯେଉଁ ଆହାର ଯୋଜନା କେନ୍ଦ୍ର ଅଛି, ଆପଣ ପରିଷ୍କାର ପାଇବେ, ଏଇଟା ଭାରି ଭଲ କଥା।
0: ସମସ୍ତେ ଏଥିପାଇଁ ମାନେ ସଚେତନ ହୋଇଗଲେଣି କହିବାକୁ ଗଲେ।
1: ହଁ ହଁ,
0: ଆଜ୍ଞା, ତେବେ ସାର୍ ଆଉ ଗୋଟେ କଥା କୁହନ୍ତୁ, ଏଇ ଯୋଜନାକୁ ସଫଳ କରିବାରେ ଆମର ଜନସାଧାରଣଙ୍କର ବା ଜନଭାଗିଦାରୀର ଭୂମିକା କଣ ରହିଛି ସେ ଉପରେ ଟିକେ କହିଲେ ଭଲ ହବ।
1: ଦେଖନ୍ତୁ, ଆପଣମାନେ ମୋ ସହିତ ଏକମତ ହେବେ ଯେ ସରକାର ହଜାର ହଜାର ପ୍ରକାର ଯୋଜନା ଆଣନ୍ତି, ସେ ସଫେଇ ଦିଗରେ ହଉ କିମ୍ବା ଅନ୍ୟ କୋଉ ଦିଗରେ ହଉ, ସେ ଯୋଜନାର ସଫଳତା ନିର୍ଭର କରେ ଯେତେବେଳେ ଆପଣଙ୍କର ଜନସାଧାରଣ ତାକୁ ଏକ ତ ଗ୍ରହଣ କରନ୍ତି ଏବଂ ତାର ଅଂଶୀଦାର ବା ଭାଗିଦାର ହୁଅନ୍ତି। ଏଇ ଯୋଜନାରେ ମଧ୍ୟ ଆପଣଙ୍କର ସରକାରୀ କଳ ଅପେକ୍ଷା ଜନସାଧାରଣ ଏବଂ ଯୋଉ ଭଲେଣ୍ଟିୟରି ଅର୍ଗାନାଇଜେସନ ଅଛନ୍ତି ବା ଲୋକ ଅଛନ୍ତି, ସ୍ୱେଚ୍ଛାସେବୀ ଯୋଉମାନେ ଅଛନ୍ତି, ସମାଜସେବୀ ଯୋଉମାନେ ଅଛନ୍ତି, ତାଙ୍କ ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ। ବୁଝିପାରୁଛନ୍ତି? ଆପଣଙ୍କର ନା ଗନ୍ଦଗୀ କରେଙ୍ଗେ ନା ଗନ୍ଦଗୀ ଦେଙ୍ଗେ, ଆପଣ ଶୁଣିଥିବେ ପ୍ରଧାନମନ୍ତ୍ରୀଙ୍କର ମନ୍ତ୍ର। ଆପଣ ଏଇଟାକୁ ସମସ୍ତେ ନିଜର ମନ୍ତ୍ର ବୋଲିକି ଯଦି ଗ୍ରହଣ କରିବା, ନା ମୁଁ ନିଜେ କୋଉଠି ପରିବେଶକୁ ନଷ୍ଟ କରିବି ନା ଆଉ କାହାକୁ କରିବା ପାଇଁ ଦେବି, ଇଏ ହେଲା ଏକ। ଦ୍ୱିତୀୟ ହଉଛି ସର୍ବସାଧାରଣ ଭାବରେ କଣ ହୁଏ, ଯୋଉ ଜିନିଷ ଗୁଡା ମୋ ଘରଟା ତ ମୁଁ ସଫା କରିବି, କିନ୍ତୁ ଯୋଉ ଗୁଡା ସର୍ବସାଧାରଣ ଜାଗା ତା ପ୍ରତି ପ୍ରାୟ ଆମେ ବ୍ୟକ୍ତିଗତ ଭାବରେ ଦୃଷ୍ଟି ଦିଏ ନା। କିନ୍ତୁ ଏଇ ଯୋଜନା ମାଧ୍ୟମରେ ଆମେ ଘରେ ଘରେ ବୁଲି, ଯୋଉ ପ୍ରତିନିଧିମାନେ ଅଛନ୍ତି ବିଧାୟକଙ୍କର, ଲୋକଙ୍କ ପାଖକୁ ବୁଲି, ବିଭିନ୍ନ ସଂସ୍ଥା ପାଖକୁ ଯାଇ ଆମେ ତାଙ୍କୁ ଏଥିରେ ଇନଭଲ୍ଭ କରୁଛୁ ଏବଂ ତାଙ୍କୁ ବୁଝାଉଛୁ, ଆଜ୍ଞା ଆପଣଙ୍କର ଏରିଆରେ ଯୋଉ ସର୍ବସାଧାରଣ ଜାଗା ଅଛି ଆପଣ ବି ସେଇଠିକି ଯାଉଛନ୍ତି, ସେଇଟା ମଇଳା ହେଲେ ଆପଣଙ୍କୁ ବି କ୍ଷତି, ତେଣୁ ସାମୁହିକ ଭାବରେ ସମସ୍ତେ ଏକାଠି ହେଇ ସେଠି ବି ସଫାସୁତୁରା କରୁଛନ୍ତି।
0: ପ୍ରକୃତରେ ଠିକ କଥା କହିଲେ, ଏଥିରେ
1: ସାମୁହିକ ଯୋଉ ହଁ କର୍ତ୍ତବ୍ୟ ରହିଛି,
0: ଏଥିପାଇଁ ଖାଲି ଜଣେ ନୁହଁ ସମସ୍ତେ ଏଥିପାଇଁ ଚିନ୍ତା କରିବା ଉଚିତ। ତେବେ ସାର୍, ଆଜି ତ ଆମେ ଏଇ ବିଧାୟକ ସ୍ୱଚ୍ଛତା ଯୋଜନା ଉପରେ ଅନେକ କିଛି କଥା ଜାଣିଲୁ, ଆଉ ଗୋଟେ କଥା କୁହନ୍ତୁ ଯେ ଏଇ ସ୍ୱଚ୍ଛତା ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ କଣ ସବୁ ପ୍ରମୁଖ ଆହ୍ୱାନ ରହିଛି?
1: ଦେଖନ୍ତୁ, ଯେକୌଣସି ଯୋଜନାକୁ ରୂପାୟନ କରିବା ଏତେ ସହଜ ହୁଏ ନା, ନାନା ପ୍ରକାର ସେଥିରେ ଆହ୍ୱାନ ଆସେ। ପ୍ରଥମ ତ ହେଲା ଏଇ ଯୋଉ ଆମର ସ୍ୱଚ୍ଛତା ଯୋଜନାରେ ଲୋକଙ୍କର ମାନସିକତା, ଲୋକେ ଭାବନ୍ତି ହା ମୁଁ ତ ଗୋଟେ ପକେଇଦେଲି କଣ ହେଇଗଲା, ଲୋକଙ୍କ ମନରେ ଧାରଣା ଆସେ ନା ଯେ ସେଇ ଗୋଟିଏ ଶହେ ଜଣ ପକେଇଲେ ଶହେଟା ହବ, ଲୋକଙ୍କର ମାନସିକତାରେ ଏଯାଏ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ଆସି ନାହିଁ। ଦ୍ୱିତୀୟ ହଉଛି ଯେ ଆପଣଙ୍କର ପାଣ୍ଠି ଠିକ ଭାବରେ ସବୁ ଜାଗାରେ ଖର୍ଚ୍ଚ ହେଇପାରୁନି, ଏଇଟା ଗୋଟେ ଯେକୌଣସି ବିଭାଗର କଥା ନିଅନ୍ତୁ, ଆପଣ ଯୋଉ ଜାଗାକୁ ଯିବା କଥା ସେ ପାଣ୍ଠି ସେ ଜାଗାକୁ ଯାଇପାରୁନାହିଁ। ତୃତୀୟ ହଉଛି ଯେ ଗୁଡ଼ାଏ ଜିନିଷ ସରକାର ତିଆରି କରିଦେଉଛନ୍ତି ଯୋଜନାରେ, ଧରନ୍ତୁ ଶୌଚାଳୟ ଦଶଟା ତିଆରି କରିଦେଲେ, ତାର ରକ୍ଷଣାବେକ୍ଷଣ ଠିକ ଭାବରେ ହେଇପାରୁନି, ହଉଛି କି ନାହିଁ ତାକୁ ଦେଖିବାଟା ମଧ୍ୟ ଗୋଟେ ଆହ୍ୱାନ,
0: ବଡ଼ କଥା କହିଲେ। ତେଣୁ ପ୍ରକୃତରେ ଏସବୁ ଉପରେ ମଧ୍ୟ ରକ୍ଷଣାବେକ୍ଷଣ ଦିଗରେ ସମସ୍ତଙ୍କର ଦାୟିତ୍ୱ ରହିଛି। ତେବେ ସାର୍, ଭବିଷ୍ୟତରେ ଓଡ଼ିଶାକୁ ଏକ ସମ୍ପୂର୍ଣ୍ଣ ସ୍ୱଚ୍ଛ ରାଜ୍ୟ କରିବାକୁ ହେଲେ ଆଉ କଣ ସବୁ ପଦକ୍ଷେପ ନେବା ଦରକାର ବୋଲି ଆପଣ କହିବେ?
1: ଦେଖନ୍ତୁ, ଓଡ଼ିଶାକୁ ଏକ ସୁନ୍ଦର ଅତି ନିର୍ମଳ ରାଜ୍ୟ କରି ଗଢି ତୋଳିବା ପାଇଁ ହେଲେ ଆମକୁ ଦୁଇ ପ୍ରକାର ପଦକ୍ଷେପ ନେବା ପାଇଁ ହେବ, ଗୋଟେ ହଉଛି ଦୀର୍ଘକାଳୀନ, ଗୋଟେ ହଉଛି ସ୍ୱଳ୍ପକାଳୀନ। ସ୍ୱଳ୍ପକାଳୀନ ଯୋଉ ପଦକ୍ଷେପ ଆମେ ନଉଛୁ, ଧରନ୍ତୁ ଏଇ ଯୋଉ ଯୋଜନା ହେଲା, ଦୀର୍ଘକାଳୀନ ହଉଛି ଯେ ଆପଣ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରିବା ପାଇଁ ହେବ। ଆଜିକାଲି ଆପଣଙ୍କର ବଡ଼ ବଡ଼ ସହର ମାନଙ୍କରେ, ବଡ଼ ବଡ଼ ଦେଶରେ, ଅନ୍ୟ ଦେଶରେ ମଧ୍ୟ କେତେକ ଦେଶରେ ମୁଁ ବ୍ୟକ୍ତିଗତ ଭାବରେ ମଧ୍ୟ ଯାଇକି ଦେଖିଛି, ସେମାନେ ଏଇ ଯୋଉ ବର୍ଜ୍ୟବସ୍ତୁ କେବଳ ଲୋକଙ୍କୁ ବୁଝେଇଲେ ହେବ ନାହିଁ, ଯଦି ଅସୁବିଧା କରିବେ ଆପଣ ତାଙ୍କ ଉପରେ କଠୋର ଦଣ୍ଡ ଏବଂ ଜରିମାନା। ଆପଣଙ୍କୁ ଖାଲି ପଦେ କହିଦେବି, ଅଷ୍ଟ୍ରେଲିଆରେ ବା ଇଂଲଣ୍ଡରେ ଆପଣ ଯଦି ରାସ୍ତାରେ ଗୋଟେ କାଗଜ ପକେଇଦେବେ ଏମିତି, ତାଙ୍କ CCTV ଦେଖିଲା ସେ ଯେତିକି ଜୋରମାନା ପକାନ୍ତି, ଆପଣ ଜୀବନରେ କେବେ ଆଉ ଥରେ ପକେଇବା ପାଇଁ ଚିନ୍ତା କରିବେନି, କିନ୍ତୁ ଆମ ଭାରତବର୍ଷରେ କେହି ତାକୁ ଖାତିର କରନ୍ତିନି। ସେଇଭଳିଆ ଆମକୁ ବି ନିୟମ କରିବା ପାଇଁ ହେବ, ଏବଂ ଛାତ୍ର ସମାଜ ବିଶେଷ କରି ଯୁବ ସମାଜକୁ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିବା ପାଇଁ ହେବ, ତାହେଲେ ଯାଇକି ଓଡ଼ିଶା ସବୁଦିନ ପାଇଁ ଗୋଟେ ସ୍ୱଚ୍ଛ ପରିମଳ ରାଜ୍ୟ ହିଁ ରହିପାରିବ।
0: ପ୍ରକୃତରେ ସାର୍ ବହୁତ ଭଲ କଥା କହିଲେ, ଛାତ୍ର ସମାଜର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ, ମାନେ ଆମ ରାଜ୍ୟକୁ ଆମ ସହରକୁ ସ୍ୱଚ୍ଛ ସୁନ୍ଦର ଭାବେ ଗଢି ତୋଳିବାକୁ ହେଲେ ଏଥିରେ ଛାତ୍ରଛାତ୍ରୀମାନଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକ ନାଗରିକଙ୍କର ଭୂମିକା ରହିଛି। ତେବେ ସାର୍, ଆଜି ତ ଆମ ଯୋଉ ବିଷୟବସ୍ତୁ ଥିଲା ଯେ ବିଧାୟକ ସ୍ୱଚ୍ଛତା ଅଭିଯାନ ଯୋଜନା ସମ୍ପର୍କରେ ଆପଣ ଆଜି ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ଖୁବ ସୁନ୍ଦର ଭାବରେ ଏ ସମ୍ପର୍କରେ ବୁଝେଇଛନ୍ତି, ଏବଂ କିପରି ଭାବରେ ରାଜ୍ୟ ସରକାର ଏବଂ ବିଧାୟକ ପାଣ୍ଠିରୁ କିପରି ଖର୍ଚ୍ଚ କରାଯାଉଛି ଏବଂ ଏ ଦିଗରେ କାର୍ଯ୍ୟ କରାଯାଉଛି ଏଥିରେ ଅନେକ ବିଧାୟକଙ୍କର ଭୂମିକା ସମ୍ପର୍କରେ ମଧ୍ୟ ଆପଣ ସୁନ୍ଦର ଭାବେ କହିଛନ୍ତି। ଆଉ ଶେଷରେ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ଆପଣ ଆଉ କଣ ବାର୍ତ୍ତା ଦେବାକୁ ଚାହିଁବେ?
1: ଶ୍ରୋତା ଭାଇ ଭଉଣୀମାନଙ୍କୁ ମୁଁ କହିବି, ନିଜେ ସ୍ୱଚ୍ଛ ରହନ୍ତୁ, ନିଜ ପରିବେଶକୁ ସ୍ୱଚ୍ଛ ରଖନ୍ତୁ, ଅନ୍ୟମାନଙ୍କୁ ସ୍ୱଚ୍ଛ ରହିବା ପାଇଁ ପ୍ରବର୍ତ୍ତାନ୍ତୁ। ନିଜେ ନିଜେ ଆମ ରାଜ୍ୟ ଆମ ଦେଶ ସ୍ୱଚ୍ଛ ହେଇଯିବ।
0: ସାର୍ ବହୁତ ବହୁତ ଧନ୍ୟବାଦ, ଆପଣ ଖୁବ୍ ସୁନ୍ଦର ବାର୍ତ୍ତା ଦେଇଛନ୍ତି। ଆଶା କରୁଛି ଆଜିର ଆମ କାର୍ଯ୍ୟକ୍ରମ ଯେଉଁମାନେ ଶୁଣୁଥିବେ ନିହାତି ଭାବରେ ବିଧାୟକ ସ୍ୱଚ୍ଛତା ଅଭିଯାନ ସମ୍ପର୍କରେ ଅନେକ କିଛି କଥା ଜାଣିପାରିଥିବେ। ସେମାନେ ମଧ୍ୟ ନିଜ ପରିବେଶ ଏବଂ ଆମ ସହରକୁ ସୁନ୍ଦର ଏବଂ ସ୍ୱଚ୍ଛ କରିବାରେ ଭୂମିକା ଗ୍ରହଣ କରିବେ ବୋଲି ମୁଁ ଆଶା କରୁଛି। ତେବେ ସାର୍ ସମୟ ସୂଚାଇ ଦେଲାଣି କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ, ଆଉ ଆପଣଙ୍କର ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମ ପାଇଁ ଦେଇଛନ୍ତି। ତେଣୁ ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ତଥା ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ, ନମସ୍କାର।
1: ଆପଣମାନଙ୍କୁ ମଧ୍ୟ ଅନେକ ଅନେକ ଧନ୍ୟବାଦ, ନମସ୍କାର।

ତେବେ ଶ୍ରୋତାବନ୍ଧୁ, ଆଶା କରୁଛି ଆଜିର ଆମ କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭାବରେ ଅନେକ କିଛି ଶିକ୍ଷା ପ୍ରଦାନ କରିଥିବ। ତେବେ ଶ୍ରୋତାବନ୍ଧୁ, ସମୟ ସୂଚାଇ ଦେଲାଣି କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ। କ'ଣ କରିବା କହିଲେ, ସମୟର ଅଧୀନରେ ତ ଆମେ ସମସ୍ତେ ବନ୍ଧା ହୋଇଛେ। ତେବେ ମୁଁ କଥା ଦେଉଛି, ମୁଁ ପୁଣି ଆସିବି ଠିକ୍ ଏଇ ଦିନ ଏଇ ସମୟରେ ପ୍ରଗତି ସିଟି କାର୍ଯ୍ୟକ୍ରମରେ ଆଉ ଏକ ନୂଆ ବିଷୟବସ୍ତୁକୁ ନେଇ। ତେବେ ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ ଆପଣଙ୍କ ରେଡ଼ିଓ ସାଥୀ ଅନିତାକୁ। ନମସ୍କାର।

ଆକାଶବାଣୀ ରାଉରକେଲା ଷ୍ଟୁଡିଓ ଘଡ଼ିରେ ସମୟ ସନ୍ଧ୍ୟା 6 ହେବାକୁ ଯାଉଛି। ଶୁଣିବା ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଝୁମ୍ ତାନାନା। 10:30 ଶାସ୍ତ୍ରୀୟ ସଙ୍ଗୀତରେ ସୀତାର ବାଦନ, ଶିଳ୍ପୀ ରହିବେ ପଣ୍ଡିତ ନିଖିଲ ବାନାର୍ଜୀ। ତେବେ ଶ୍ରୋତାବନ୍ଧୁ, ଇଏ ଥିଲା ଆଗାମୀକାଲି ସୋମବାରର କାର୍ଯ୍ୟକ୍ରମର ସୂଚନା।

ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା ହିନ୍ଦୀ ଭକ୍ତି ଗୀତ। ପ୍ରଥମେ ପୁରାତନ ରଚନାରୁ ଶୁଣିବା ଏହି ଭକ୍ତି ଗୀତଟି। କଣ୍ଠଦାନ କରିଛନ୍ତି ନିତିନ ମୁକେଶ।

ଜନର ଜୀବନ ସଚେତନତା ବିଜ୍ଞାପନ ଗୋଟିଏ ମଣିଷର ପ୍ରକୃତ ପରିଚୟ ନିଜ ଚିନ୍ତା ଚେତନା କର୍ମ ଏବଂ ବ୍ୟବହାରରୁ ପ୍ରାପ୍ତ କରିଥାଏ। ଏଥିନିମନ୍ତେ ଜାତି ଧର୍ମ ବର୍ଣ୍ଣର ଆବଶ୍ୟକତା ନାହିଁ।

ଶ୍ରୋତାବନ୍ଧୁ, ଶେଷ ହେଲା ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ସମୟ ସନ୍ଧ୍ୟା 6:20 ହେବାକୁ ଯାଉଛି। ଶୁଣିବା ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଶ୍ରୋତାବନ୍ଧୁ, ଏଥିସହିତ ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ସମୟ ସନ୍ଧ୍ୟା 6:40 ହେବାକୁ ଯାଉଛି। କିଛିକ୍ଷଣ ମଧ୍ୟରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ, ପରେ ପରେ ଜନଜୀବନ ସମ୍ବାଦ। ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା ସବୁ ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଫସଲି ନୋଟରେ କାହିଁକି ଖେଳୁଛୁ
1: ବ୍ରୁ ଏଇଟା ଫଟା ଅଛି
0: ଶୁଣେ ଫଟା ଚିରା କିମ୍ବା ପୁରୁଣା ନୋଟ କୁ
2: ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା
1: ବାଃ ନୂଆ ନୋଟ ମିଳିବ
0: ହଁ ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ
3: ଆର୍ବିଆଇ କହେ ସ୍ମାର୍ଟ ବନ କୁଲ୍ ରୁହ
4: ବଡ ବୋହୁ ଏଇଟା ତୁମ ନାଁରେ
5: ଏତେ ଜଲ୍ଦି କଣ ପାଇଁ
4: ଆରେ ଆଉ ସାନ ବୋହୁ ଏଇଟା ତୁମ ନାଁରେ ଆଉ ଏଇଟା ମୋ କଣ୍ଢେଇର ନାଁରେ
5: କିନ୍ତୁ ଜେଜେ ମା ତୁମ ନାଁରେ
6: ସବୁ କିଛି ମୋ ବ୍ୟାଙ୍କ ଲକର ଫିକ୍ସଡ୍ ଡିପୋଜିଟ୍ ସବୁଥିରେ ୟାଙ୍କୁ ହିତ ନୋମିନି ରଖିଛି କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ
4: ଶୁଭ ଶୁଭ କୁହ କଣ
7: ଆର୍ବିଆଇ କହେ
4: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
0: ନୂଆ କାର ଜିତିବାର ମୌକା ୱାଓ ବାପାଙ୍କୁ ସରପ୍ରାଇଜ୍ ଦେବି ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି
8: ରହିଯା ବୁଦ୍ଧୁ
0: କଣ ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ ସ୍କାମର୍ସ ପର୍ସନାଲ ଡିଟେଲ୍ସ ର ଭୁଲ ୟୁଜ୍ କରିପାରନ୍ତି
8: ଓ ତୁ ବୁଝିଗଲୁ ନା ରିଲାକ୍ସ
0: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱର୍କ କରାଇ ନଥାନ୍ତେ ଆର୍ବିଆଇ କହେ ସ୍ମାର୍ଟ ବନ କୁଲ୍ ରୁହ
9: କହି କହି ଥକି ଗଲେଣି କଣ ହେଲା ନୂଆ କିଟ୍ ବ୍ୟାଗ୍ ଦରକାର ତ ପ୍ରଥମେ କ୍ୟାପ୍ଟେନକୁ କୁହ ନ ଶୁଣିବେ ତ ମ୍ୟାନେଜରକୁ
10: କରେକ୍ଟ
9: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ ସିଏମ୍ଏସ୍ ପୋର୍ଟାଲରେ ଅଭିଯୋଗ କରନ୍ତୁ ତ ପ୍ରଥମେ ବ୍ୟାଙ୍କ ତାପରେ ସିଏମ୍ଏସ୍ ପୋର୍ଟାଲ ନହେଲେ ଅଭିଯୋଗ ହେବ ନା ମଞ୍ଜୁର ଯିବା ନିଆ ଆସିଗଲା ନା କିଟ୍ ବ୍ୟାଗ୍
7: ଆର୍ବିଆଇ କହେ
3: ପ୍ରଥମେ ନିଜ ବ୍ୟାଙ୍କ ତାପରେ ଆର୍ବିଆଇ ଓମ୍ବୁଡ୍ସମ୍ୟାନ୍

କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେକୁଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ।

ମିଶିକିରି ଉକ୍ତ ରକ୍ତଚାପକେ ମିଶିକିରି ଉଚ୍ଚ ରକ୍ତଚାପକେ ନିୟନ୍ତ୍ରଣ କର୍ମା ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ। ରକ୍ତଚାପର ପ୍ରତିରୋଧ ଚିହ୍ନଟ ଆର୍ ନିୟନ୍ତ୍ରଣ ବାବଦେ ଲୋକ ସଚେତନ କରିବା ଲାଗି ଫି ବଛର ମେ ମାସର ଆଜିର ଦିନେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଇ ଆସୁଛି। 2006 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଦିବସ ପାଳନ ମୂଲ କରିଥିଲା। ଭାରତନୁ ପୃଥିବୀର ସବୁନୁ ଅତ୍କା ରକ୍ତଚାପ ରୋଗୀ ଅଛନ୍। ଏଛେନ୍ ପୃଥିବୀନୁ 140 କୋଟି ଲୋକ ରକ୍ତଚାପ ରୋଗୀ ଥିବାର ବେଳେ ଖାଲି ଭାରତନୁ 22 କୋଟି ରୋଗୀ ଅଛନ୍। ପ୍ରଭାବଶାଳୀ ଆଉ ସୁଲଭ ଚିକିତ୍ସା ବ୍ୟବସ୍ଥା ମିଳିଲେ ଭିଲ୍ ବହୁତ ଲୋକ ଏ ବାବଦେ ସଚେତନ ନୁହନ୍। ଯେନ୍ଥିର୍ଲାଗି ଉଚ୍ଚ ରକ୍ତଚାପ ଥି ପୀଡ଼ିତ 4 ଜଣଙ୍କର ଭିତରୁ ଖାଲି ଜଣଙ୍କର ରକ୍ତଚାପ ନିୟନ୍ତ୍ରଣ ଥି ରହୁଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ସୁସ୍ଥ ଜୀବନଶୈଳୀ ଅପନାବାର୍କେ ଆହ୍ୱାନ ଦେଇଛନ୍। ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ସନ୍ତୁଳିତ ଖିଆପିଆ, ଶାରୀରିକ କାମକାଜ ଆଉ ମାନସିକ ଚାପ ନିୟନ୍ତ୍ରଣ ବାଗିର ପଦକ୍ଷେପ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରବାର୍ଥି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେସି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସାରା ପୃଥିବୀନୁ ଆଜି ପାଳନ କରାଯାଉଛି ବିଶ୍ୱ ଦୂରସଞ୍ଚାର ଦିବସ। ମିଲିଟ୍ ଜାତିସଂଘ ତରଫରୁ 2006 ଏହି ଦିବସ ପାଳନ କରାଯାଉଛି। ସୂଚନା ପ୍ରଯୁକ୍ତି ବିଦ୍ୟା ଆଉ ଇଣ୍ଟରନେଟ୍ ବାଗିର ଆଧୁନିକ ବିଷୟ ଜ୍ଞାନକୌଶଳ ଏଚନିର ସମୟର ସମାଜକେ ଗହିର ପ୍ରଭାବ ପକାଇଛି। ଏ ବାବଦେ ପୃଥିବୀ ଲୋକ ସଚେତନ କରିବାଟା ଏ ଦିନ ପାଳନର ମୂଳ ଲକ୍ଷ୍ୟ ଆହେ। 1865 ଆଜିର ଦିନେ ଅନ୍ତର୍ଜାତୀୟ ଦୂରସଞ୍ଚାର ସଂଘ ଇଣ୍ଟରନ୍ୟାସନାଲ୍ ଟେଲିକମ୍ୟୁନିକେସନ୍ ୟୁନିୟନ୍ ଗଠନ କରାଯାଇଥିଲା। ଏ ବଛର ଏ ଦିବସର ବାର୍ତ୍ତା ହେଉଛି ପ୍ରଯୁକ୍ତି ବିଦ୍ୟା ଜୀବନରେଖା ସଂଗଠିତ ପୃଥିବୀ ଲାଗି ନିରନ୍ତରତାକେ ବରକସ କର୍ମା। ଏହାଦେ ପାଣିପାଗ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗଲାକାଲି ଆଣ୍ଡାମାନ ପହଞ୍ଚିଛି। ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗର କିଛି ଇଲାକା, ଦକ୍ଷିଣ ପୂର୍ବ ଆଉ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର, ଆଣ୍ଡାମାନ ସାଗର କିଛି ଇଲାକା ଆଉ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜକେ ମୌସୁମୀ ପହଞ୍ଚିବାର ସମ୍ଭାବନା ଅଛି। କାଲବୈଶାଖୀର ପ୍ରଭାବ ଥି ରାଜ୍ୟର ଭିନ୍ ଭିନ୍ ଜାଗାନୁ ଆଇବା 21 ତାରିଖ ତକ ଧୋକାଗଡ଼ି ସାଙ୍ଗେ ବର୍ଷା ହେବାର ସମ୍ଭାବନା ରହିଛି। ଗଲା 24 ଘଣ୍ଟା ଭିତରେ ସୁନ୍ଦରଗଡ଼ ଗୁରୁଣ୍ଡିଆଠାରେ ସବୁନୁ ଜହ 9 ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି। ରାଷ୍ଟ୍ରପତିଙ୍କର ଅନୁମୋଦନରୁ 38 କେ ବଢ଼ିଲା ସୁପ୍ରିମକୋର୍ଟ ବିଚାରପତିଙ୍କର ସଂଖ୍ୟା। ନୂଆଦିଲ୍ଲୀନୁ ଆଇବା 25 ତାରିଖ ଦିଆଯିବା 2026 ବଛର ଲାଗି ପଦ୍ମ ପୁରସ୍କାର। ଅପରାଧୀମାନଙ୍କ ଲାଗି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅପନାଉଛନ୍ କହିଲେ ପୁଲିସ ମହାନିର୍ଦ୍ଦେଶକ। ଆଉର୍ ଆଜିଠାନୁ 2 ଦିନିଆ ଓଡ଼ିଶା ଗସ୍ତି ଆସୁଛନ୍ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ଓ ପରେ ପରେ ଶୁଣିପାରିବେ ଜିଲ୍ଲା ହଲଚଲ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦୁଇଦିନିଆ ସ୍ୱିଡେନ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ସ୍ୱିଡିଶ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଆସନ୍ତା 25 ତାରିଖରେ ରାଷ୍ଟ୍ରପତି ପ୍ରଦାନ କରିବେ ପଦ୍ମ ପୁରସ୍କାର। ଚଳିତ ବର୍ଷ ପାଇଁ ପୁରସ୍କାର ପାଇବେ 131 ଜଣ। କେରଳର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭିଡି ସତୀଶନ। ହର୍ମୁଜ ପ୍ରଣାଳୀ ଦେଇ ଶତ୍ରୁପକ୍ଷ ସାମରିକ ଉପକରଣ ପରିବହନକୁ ଅନୁମତି ପ୍ରଦାନ କରାଯିବ ନାହିଁ, ଇରାନର ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ସ୍ୱିଡେନ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିଛନ୍ତି। ଶ୍ରୀ ମୋଦିଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତର ଏହା ହେଉଛି ତୃତୀୟ ପର୍ଯ୍ୟାୟ। ସେଠାରେ ଶ୍ରୀ ମୋଦି ତାଙ୍କର ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ବାଣିଜ୍ୟ, କୃତ୍ରିମ ବୁଦ୍ଧିମତା, ଆଧୁନିକ ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ନିରନ୍ତର ଯୋଗାଣ ଶୃଙ୍ଖଳ, ମହାକାଶ, ଜଳବାୟୁ ପରିବର୍ତ୍ତନ ଏବଂ ଲୋକସମ୍ପର୍କ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବ। ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭଣ୍ଡେର ଲେୟନ୍ଙ୍କ ସହିତ ୟୁରୋପୀୟ ଶିଳ୍ପ ଗୋଲଟେବୁଲ୍ ବୈଠକକୁ ଉଭୟ ନେତା ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଗୋଥେନବର୍ଗ ଯିବା ପୂର୍ବରୁ ଶ୍ରୀ ମୋଦି ନେଦରଲାଣ୍ଡସ୍କୁ ଦୁଇଦିନିଆ ଗସ୍ତ ଶେଷ କରିଥିଲେ। ଆମଷ୍ଟରଡାମ୍ ବିମାନ ବନ୍ଦରଠାରେ ଡଚ୍ କର୍ତ୍ତୃପକ୍ଷ ରବ୍ ଜେଟେନ୍ ବ୍ୟକ୍ତିଗତ ଭାବେ ଶ୍ରୀ ମୋଦିଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ନେଦରଲାଣ୍ଡସ୍କୁ ଗସ୍ତ ଅବସରରେ ଶ୍ରୀ ମୋଦି ତାଙ୍କ ଡଚ୍ ପ୍ରତିପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ପ୍ରତିରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ଏବଂ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ନେଇ 17 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ନେଦରଲାଣ୍ଡସ୍ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ତ୍ୱରାନ୍ୱିତ କରିଛି। ଉଭୟ ଦେଶ ରଣନୈତିକ ସହଭାଗିତାକୁ ଉନ୍ନତ କରିବା ଏବଂ ଜଳସମ୍ପଦ, ନବସୃଜନ, ପ୍ରତିରକ୍ଷା, ସେମିକଣ୍ଡକ୍ଟର ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଭବିଷ୍ୟତର ରୂପରେଖ ପ୍ରସ୍ତୁତି ଉପରେ ମତ ବିନିମୟ ହୋଇଛି। ଆଗାମୀ ଦିନରେ ଦ୍ୱିପାକ୍ଷିକ ବନ୍ଧୁତ୍ୱ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଭାରତର ସାମୁଦ୍ରିକ ଭିତ୍ତିଭୂମି, ନବୀକରଣୀୟ ଶକ୍ତି, ଡିଜିଟାଲ୍ କ୍ଷେତ୍ର, କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର ଏବଂ ସ୍ୱାସ୍ଥ୍ୟସେବା ଆଦି କ୍ଷେତ୍ରରେ ରହିଥିବା ସୁଯୋଗର ଉପଯୋଗ କରିବାକୁ ଡଚ୍ କମ୍ପାନୀଗୁଡ଼ିକୁ ଆମନ୍ତ୍ରଣ କରିଛନ୍ତି। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ଆସନ୍ତା 25 ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ନାଗରିକ ଅଳଙ୍କରଣ ସମାରୋହରେ ରାଷ୍ଟ୍ରପତି ମନୋନୀତ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ମୋଟ 131 ଜଣ ବିଶିଷ୍ଟ ବ୍ୟକ୍ତି ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 5 ଜଣ ପଦ୍ମବିଭୂଷଣ, 13 ଜଣ ପଦ୍ମଭୂଷଣ ଏବଂ 113 ଜଣ ପଦ୍ମଶ୍ରୀ ପୁରସ୍କାର ପାଇବେ। ମନୋନୀତ ବ୍ୟକ୍ତିବିଶେଷଙ୍କ ମଧ୍ୟରେ 19 ଜଣ ମହିଳା ଥିବାବେଳେ ମରଣୋତ୍ତର ଭାବେ 16 ଜଣ ରହିଛନ୍ତି। ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାବେ ପଦ୍ମ ପୁରସ୍କାର 1954 ପ୍ରତିଷ୍ଠା କରାଯାଇଥିଲା। କେରଳର ନୂତନ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ ନେତା ଭିଡି ସତୀଶନ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତିରୁବନନ୍ତପୁରମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ସତୀଶନ୍ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ 20 ଜଣ ମନ୍ତ୍ରିମଣ୍ଡଳର ସଦସ୍ୟ ଭାବେ ଶପଥ ଗ୍ରହଣ କରିବେ। କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ କେରଳମ୍ ବିଧାନସଭା ନିର୍ବାଚନରେ 2/3 ଅଧିକ ଆସନରେ ବିଜୟୀ ହୋଇ ସଂଖ୍ୟାଗରିଷ୍ଠତା ହାସଲ କରିଛି। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ଅଧ୍ୟାଦେଶ 2026 ବଳରେ ସର୍ବୋଚ୍ଚ ଅଦାଲତରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଛି। ପ୍ରଧାନ ବିଚାରପତିଙ୍କୁ ଛାଡ଼ି ବିଚାରପତିଙ୍କ ସଂଖ୍ୟା 33-37 ବୃଦ୍ଧି କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅଧ୍ୟାଦେଶ ଦ୍ୱାରା ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ଆଇନ 1956 ସଂଶୋଧନ କରାଯାଇଛି। ଏହାଫଳରେ ସର୍ବୋଚ୍ଚ ଅଦାଲତର ବିଚାରପତିଙ୍କ ସଂଖ୍ୟା 38 ପହଞ୍ଚିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହର୍ମୁଜ୍ ପ୍ରଣାଳୀ ଦେଇ ଶତ୍ରୁପକ୍ଷ ସାମରିକ ଉପକରଣ ପରିବହନକୁ ଏଣିକି ଆଉ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ଇରାନ୍ ଘୋଷଣା କରିଛି। ଦେଶର ପ୍ରଥମ ଉପରାଷ୍ଟ୍ରପତି ମହମ୍ମଦ ରେଜା ଆରେଫ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପୂର୍ବରୁ ଏହି ଜଳପଥ ଉପରେ ତେହେରାନ ନିଜର ପୂର୍ଣ୍ଣ ସାର୍ବଭୌମତ୍ୱ ପ୍ରୟୋଗ କରିବାରୁ ନିବୃତ୍ତ ରହିଥିଲା। ଏବେ ଏହି ନୀତିରେ ପରିବର୍ତ୍ତନ କରାଯିବ। ଇରାନ୍ ସଂସଦର ଜାତୀୟ ସୁରକ୍ଷା କମିଟିର ମୁଖ୍ୟ ଇବ୍ରାହିମ୍ ଅଜିଜି କହିଛନ୍ତି, ହର୍ମୁଜ୍ ପ୍ରଣାଳୀରେ ଏକ ନିର୍ଦ୍ଦିଷ୍ଟ ମାର୍ଗ ଦେଇ ସାମୁଦ୍ରିକ ଯାତାୟାତକୁ ନିୟନ୍ତ୍ରଣ କରିବା ପାଇଁ ଇରାନ୍ ଏକ ବୃତ୍ତିଗତ ବ୍ୟବସ୍ଥା ବିକଶିତ କରିଛି। ବାଣିଜ୍ୟିକ ଜାହାଜ ଏବଂ ଇରାନ୍କୁ ସହଯୋଗ ପ୍ରଦାନ କରୁଥିବା ଦେଶଗୁଡ଼ିକର ଗମନାଗମନକୁ ଏଣିକି ଅନୁମତି ପ୍ରଦାନ କରାଯିବ ନାହିଁ। ଆମେରିକାର ତଥାକଥିତ ସ୍ୱାଧୀନତା ପ୍ରକଳ୍ପ ସହିତ ଜଡ଼ିତ ଅଂଶୀଦାରଙ୍କୁ ପ୍ରସ୍ତାବିତ ମାର୍ଗରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଶ୍ରୀ ଅଜିଜି ସ୍ପଷ୍ଟ କରିଛନ୍ତି। ରୁଷ୍ର ମସ୍କୋ ଉପରେ ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣ ଫଳରେ 4 ପ୍ରାଣହାନି ଘଟିଛି। ମସ୍କୋ ନିକଟବର୍ତ୍ତୀ ପୋଗରେଲ୍କି ଗ୍ରାମରେ ଏକ ଘରେ ଡ୍ରୋନ୍ ଆକ୍ରମଣ ହେବାରୁ ଜଣେ ମହିଳାଙ୍କର ମୃତ୍ୟୁ ହେବା ସହ ଘରର ଭଙ୍ଗାରୁଜା ଅଂଶରେ ପୋତି ହୋଇ 2 ମୃତ୍ୟୁ ହୋଇଛି। ଡ୍ରୋନ୍ ଆକ୍ରମଣ ଫଳରେ ଅଧିକାଂଶ କୋଠା ଏବଂ ଭିତ୍ତିଭୂମି ନଷ୍ଟ ହୋଇଛି। ମସ୍କୋ ମେୟର ସର୍ଗେଇ ସୋବ୍ୟନିନ୍ କହିଛନ୍ତି, ଗତକାଲି ବିଳମ୍ବିତ ରାତିରେ ଏକ ତୈଳ ବିଶୋଧନାଗାର ନିକଟରେ ଆକ୍ରମଣ ଫଳରେ 12 ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ରୁଷ୍ର ପଦାଧିକାରୀମାନେ କହିଛନ୍ତି, ମସ୍କୋ ଅଭିମୁଖେ ଆସିଥିବା 81 ଡ୍ରୋନ୍କୁ ପ୍ରତିହତ କରାଯାଇଛି। ରୁଷ୍ର କିଭ୍ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣର ଦିନକ ପରେ ୟୁକ୍ରେନ୍ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ରୁଷ୍ର ଆକ୍ରମଣ ଫଳରେ ୟୁକ୍ରେନ୍ରେ 24 ବ୍ୟକ୍ତିଙ୍କର ପ୍ରାଣହାନି ଘଟିଥିଲା। କର୍ଣ୍ଣାଟକ ଓ ମହାରାଷ୍ଟ୍ର ମଧ୍ୟରେ ରେଳ ସଂଯୋଗର ଉନ୍ନତି କରିବା ଲକ୍ଷ୍ୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବେଙ୍ଗାଲୁରୁ ମୁମ୍ବାଇ ମଧ୍ୟରେ ନୂତନ ଏକ୍ସପ୍ରେସ୍ ଟ୍ରେନ୍ ସେବାର ଶୁଭାରମ୍ଭ କରିଛନ୍ତି। ଆୟୋଜିତ ସମାରୋହରେ ଶ୍ରୀ ବୈଷ୍ଣବ କହିଛନ୍ତି, ଦକ୍ଷିଣ ଏବଂ ଉତ୍ତର କର୍ଣ୍ଣାଟକରେ ବହୁଦିନ ଧରି ରହିଥିବା ଦାବି ପୂରଣ ହୋଇଛି। ମନ୍ତ୍ରୀ ଆହୁରି କହିଛନ୍ତି, ବେଙ୍ଗାଲୁରୁ ଓ ମୁମ୍ବାଇ ମଧ୍ୟରେ ଖୁବ୍ ଶୀଘ୍ର ବନ୍ଦେ ଭାରତ ସ୍ଲିପର୍ ରେଳ ସେବା ଆରମ୍ଭ କରାଯିବ। ରେଳ ଭିତ୍ତିଭୂମିର ପ୍ରସାର ସମ୍ପର୍କରେ ଶ୍ରୀ ବୈଷ୍ଣବ କହିଛନ୍ତି, କର୍ଣ୍ଣାଟକରେ ବର୍ତ୍ତମାନ 12 ବନ୍ଦେ ଭାରତ ଟ୍ରେନ୍ ସେବା ଜାରି ରହିଛି। ବେଙ୍ଗାଲୁରୁ ହାଇଦ୍ରାବାଦ ଚେନ୍ନାଇ ମଧ୍ୟରେ ବୁଲେଟ୍ ଟ୍ରେନ୍ କରିଡର ସଂଯୋଗୀକରଣକୁ ମଧ୍ୟ ଅନୁମୋଦନ କରାଯାଇଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଖୁବ୍ ଶୀଘ୍ର ମୁମ୍ବାଇ, ବେଙ୍ଗାଲୁରୁ ଏବଂ ଅନ୍ୟାନ୍ୟ ପ୍ରମୁଖ ସହରକୁ 7,000 ବ୍ୟାପୀ ରେଳପଥ ପ୍ରଶସ୍ତିକରଣ କରାଯିବାର ଯୋଜନା ରହିଛି। ବେଙ୍ଗାଲୁରୁ ସବ୍ ଅର୍ବାନ୍ ରେଲୱେ ପ୍ରକଳ୍ପ ମାଧ୍ୟମରେ 4 କରିଡରକୁ ସଂଯୋଗୀକରଣ କରିବା ପାଇଁ କାର୍ଯ୍ୟ ଜାରି ରହିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଦ୍ୱାରା ପରିଚାଳିତ 12 ଶ୍ରେଣୀ ପରୀକ୍ଷାରେ ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ମୂଲ୍ୟାଙ୍କନ ପ୍ରକ୍ରିୟା ସ୍ୱଚ୍ଛତା ଏବଂ ବିଶ୍ୱସନୀୟତା ବୃଦ୍ଧି କରିଛି ବୋଲି ସରକାର କହିଛନ୍ତି। ନୂଆଦିଲ୍ଲୀରେ ଆଜି 12 ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ଉପରେ ମତ ଦେଇ କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର କହିଛନ୍ତି, ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। କୌଣସି ପରୀକ୍ଷାର୍ଥୀ ଯୋଗ୍ୟତାଠାରୁ କମ୍ ମାର୍କ ପାଇଥିବା ଅନୁଭବ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଚଳିତ ଥର ମୂଲ୍ୟାଙ୍କନ ଏବଂ ପାସାର ନେଇ ଛାତ୍ରଛାତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। ଶ୍ରୀ କୁମାର କହିଛନ୍ତି, ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ଚଳିତ ବର୍ଷ ସିବିଏସ୍ଇ ଦ୍ୱାରା ପ୍ରଚଳନ କରାଯାଇଛି। 2014 ମସିହାରୁ ବହୁ ବିଶ୍ୱବିଦ୍ୟାଳୟ ଏବଂ ଅନ୍ତର୍ଜାତୀୟ ବୋର୍ଡ ଏହି ବ୍ୟବସ୍ଥାକୁ ବହୁଳ ଭାବରେ ବ୍ୟବହାର କରିଆସୁଛନ୍ତି। ପ୍ରାୟ 98 ଉତ୍ତର ଖାତା, ବିଭିନ୍ନ ସ୍ତର ସୁରକ୍ଷା ଏବଂ ଗୁଣବତ୍ତା ଯାଞ୍ଚ ପରେ ଡିଜିଟାଲ ଭାବରେ ସ୍କ୍ରିନିଂ କରାଯାଇ ମୂଲ୍ୟାଙ୍କନ କରାଯାଇଥିଲା। ସେ କହିଛନ୍ତି, ଏହାଦ୍ୱାରା ତ୍ରୁଟି ହ୍ରାସ ପାଇବା ସହ ସଠିକ୍ ମୂଲ୍ୟାଙ୍କନ ସୁନିଶ୍ଚିତ ହୋଇଛି। ଏପରିକି ଆବଶ୍ୟକସ୍ଥଳେ ଛାତ୍ରଛାତ୍ରୀଙ୍କୁ ଉତ୍ତର ଖାତା ପ୍ରଦାନ କରିବା ସହଜ ଏବଂ ସରଳ ହୋଇଛି। ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳ ଆରମ୍ଭ ହେବ। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ମ୍ୟାଚ୍ରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଆଜି ପ୍ରଥମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ପରାସ୍ତ ହୋଇଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗ୍ସକୁ 23 ପରାସ୍ତ କରିଛି। ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିର୍ଦ୍ଧାରିତ 20 ଓଭରରେ 4 ବିନିମୟରେ 212 ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରି ପଞ୍ଜାବ କିଙ୍ଗ୍ସ 20 ଓଭରରେ 8 ବିନିମୟରେ 199 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଚୀନରେ ଅନୁଷ୍ଠିତ ବାଓଜି ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସରେ ଭାରତର ଶ୍ରେୟାଂଶୀ ଭାଲିସେଟ୍ଟି ରୌପ୍ୟ ପଦକ ହାସଲ କରିଛନ୍ତି। ସେ ତାଙ୍କର ପ୍ରତିପକ୍ଷ ଆନ୍ କି ୱାନ୍ଙ୍କଠାରୁ ସିଧାସଳଖ 14-21 ଓ 6-21 ସେଟ୍ରେ ପରାସ୍ତ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ସ୍ୱିଡିଶ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଆସନ୍ତା 25 ତାରିଖରେ ରାଷ୍ଟ୍ରପତି ପ୍ରଦାନ କରିବେ ପଦ୍ମ ପୁରସ୍କାର। ଚଳିତ ବର୍ଷ ପାଇଁ ପୁରସ୍କାର ପାଇବେ 131 ଜଣ। କେରଳମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭିଡି ସତୀଶନ। ହର୍ମୁଜ୍ ପ୍ରଣାଳୀ ଦେଇ ଶତ୍ରୁପକ୍ଷ ସାମରିକ ଉପକରଣ ପରିବହନକୁ ଅନୁମତି ପ୍ରଦାନ କରାଯିବ ନାହିଁ, ଇରାନ୍ର ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ଦିଲ୍ଲୀ କ୍ୟାପିଟାଲ୍ସ। ସମ୍ବାଦ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସମ୍ବଲପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଛି। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକସ୍ଥିତ ମିନି ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 193 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପ୍ରକଳ୍ପଗୁଡ଼ିକ ମଧ୍ୟରେ ଭୀମମଣ୍ଡଳୀୟ ପୁନରୁଦ୍ଧାର ଓ ପର୍ଯ୍ୟଟନ ବିକାଶ ପାଇଁ 8,50,00,000 ଟଙ୍କାର ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ 18 କୋଟି ଓ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ 20 କୋଟି ଟଙ୍କାର ନୂତନ ମିନି ଷ୍ଟାଡିୟମ୍ ରହିଛି। କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ,
4: ଆଜି ମଧ୍ୟ ସୌଭାଗ୍ୟ ମିଳିଲା ନାକ୍ତି ଦେଉଳର ସିଏସ୍ସିକୁ ଏଇଠି ଶିଳାନ୍ୟାସ କରିବା ପାଇଁ। ତା ଅନ୍ତର୍ଗତ 40 PSC 40 ସବ୍ ସେଣ୍ଟର, ଏହାର ଉଦ୍ଦେଶ୍ୟ ନାକ୍ତି ଦେଉଳର 15,000 ପରିବାର, ପାଖାପାଖି 65-70,000 ନାଗରିକଙ୍କୁ ମୌଳିକ ସୁବିଧା ଉପଲବ୍ଧ କରିବାର ଦାୟିତ୍ୱ ଆଜି ଆମେ ନେବା ପାଇଁ ପ୍ରସ୍ତୁତ ଅଛୁ। ଆଜି ଅନେକ ପ୍ରକଳ୍ପ ଭିତରେ ଆମେ ଯେଉଁ ଜାଗାରେ ଉପସ୍ଥିତ ଅଛନ୍ତି, ଗୋଟିଏ ଖେଳୁଆଡ଼ିମାନଙ୍କର ଅଞ୍ଚଳ, ଏଇଠି ଗୋଟିଏ ନୂଆ ମିନି ଷ୍ଟାଡିୟମ ଆଜିର ଆମର ସରକାର ନିଷ୍ପତ୍ତି ନେଇଛନ୍ତି। ସମାଜରେ ସ୍ୱଚ୍ଛତା ସୁସ୍ଥତା ବଢ଼ାଇବା ପାଇଁ ନାକ୍ତି ଦେଉଳରେ ବି ପାଖାପାଖି 20 କୋଟି ଟଙ୍କା ବ୍ୟୟରେ ଗୋଟିଏ ଷ୍ଟାଡିୟମରେ ଏଇଠି ଆମେ ଶିଳାନ୍ୟାସ କଲେ ଆଗାମୀ ଦିନରେ ଆମେ ଷ୍ଟାଡିୟମକୁ ଉପଯୋଗ କରିବା। ପନିପରିବାର ଅଞ୍ଚଳ, ଆମ୍ବର ଅଞ୍ଚଳ, ଚାଷର ଅଞ୍ଚଳ, ଏ ଅଞ୍ଚଳ ଜୀବିକାକୁ ବଢ଼ାଇବା ପାଇଁ ଚାଷକୁ ବଢ଼ାଇବା ପାଇଁ ପଡ଼ିବ, ତା ପାଇଁ ପାଣି ଦରକାର। ନାକ୍ତି ଦେଉଳ ବ୍ଲକରେ, ରେଡ଼ାକୁଲରେ, ଜୁଜୁମରାରେ ପାଣିର ଅଭାବ ନାହିଁ, କିନ୍ତୁ ପାଣିକୁ ବାନ୍ଧି ରଖିବାର ସମସ୍ୟା ଅଛି। ବନ୍ଧ, କଟା, ନାଳ, ଛୋଟ ଛୋଟ ଜଳସେଚନ ପ୍ରକଳ୍ପ ମୁଁ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦେଇଛି। ରେଡ଼ାକୁଲ ସବ୍ଡିଭିଜନର ଜଳସେଚନ ସ୍ତରକୁ ବଢ଼ାଇବା ପାଇଁ ଆମକୁ ବିଶେଷ ଯୋଜନା କରିବା ପାଇଁ ପଡ଼ିବ।
3: ଏବେ କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କଠାରୁ।
5: ସମ୍ବଲପୁର ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ନୂତନ ସମ୍ବଲପୁର ଗଠନ ଓ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ସହରର ଭବିଷ୍ୟତ ଅଭିବୃଦ୍ଧି ଏବଂ ସ୍ଥାୟୀ ନଗର ଉନ୍ନୟନକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ନୂତନ ସମ୍ବଲପୁର ସମ୍ପର୍କିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକଟି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳରାମ ବନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ବୈଠକ ସମୃଦ୍ଧ ସହର ଯୋଜନା ଏବଂ ଟାଉନ୍ ପ୍ଲାନିଂ ସ୍କିମ୍ର କାର୍ଯ୍ୟକାରିତା, ଜମି ପୁନର୍ଗଠନ ଏବଂ ବ୍ଲକ୍ ବିଭାଜନ, ସହରସ୍ତରୀୟ ଭିତ୍ତିଭୂମି, ଜନସାଧାରଣଙ୍କର ସମ୍ପତ୍ତିର ବିକାଶ ଏବଂ ଡ୍ରେନେଜ୍ ବ୍ୟବସ୍ଥା, ସୁଦୃଢ଼ ରୋଡ୍ ନେଟୱାର୍କ ଏବଂ ୟୁଟିଲିଟି ପ୍ଲାନିଂ ପ୍ରମୁଖ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ରହିଥିଲା। ସମ୍ବଲପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ 10ମ ଜିଲ୍ଲା ପରିଷଦ ବୈଠକରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ଉପସ୍ଥିତ ଥିଲେ। ବୈଠକରେ କୃଷି ବିଭାଗର ବିଭିନ୍ନ ଯୋଜନାର ଅଗ୍ରଗତି ଆଦି ଉପରେ ଆଲୋଚନା ହୋଇଥିଲା। ଓଡ଼ିଶା ସରକାରଙ୍କର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ସମ୍ବଲପୁର ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସହାୟତା ବଣ୍ଟନ କରିଛନ୍ତି। ବୈଠକରେ ସମ୍ବଲପୁର ମହାନଗର ନିଗମ ଏବଂ ଅନ୍ୟ ପୌରାଞ୍ଚଳର ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା କରାଯାଇଛି। ସମ୍ବଲପୁର ଜିଲ୍ଲା ପ୍ରଶାସନ ତତ୍ତ୍ୱାବଧାନରେ ବିଶ୍ୱପ୍ରସିଦ୍ଧ ବକ୍ରମନ୍ଦିର ହୁମା ବିମଳେଶ୍ୱର ପୀଠଠାରେ ସୋମନାଥ ସହିମାନ ପର୍ବ ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଗୁଜରାଟର ସୋମନାଥ ମନ୍ଦିରରୁ ସିଧା ପ୍ରସାରଣ ମାଧ୍ୟମରେ ଭବ୍ୟ ଉତ୍ସବର ସ୍ଥାନୀୟ ଜନସାଧାରଣ ସାମିଲ ହୋଇ ଏହାର ଦିବ୍ୟ ଦର୍ଶନ କରିଛନ୍ତି। ସମ୍ବଲପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ପ୍ରଜ୍ଞା ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ବିକଳ୍ପ ସମାଧାନ କେନ୍ଦ୍ର ସମ୍ବଲପୁର ସିଭିଲ କୋର୍ଟଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ଶିଶିର ରଥ ଅଧ୍ୟକ୍ଷତା କରି ଜନସାଧାରଣଙ୍କର ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ସମ୍ବନ୍ଧରେ ବିସ୍ତୃତ ଆଲୋକପାତ କରିଥିଲେ।
3: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି।

0: ହଇ ହଇ
1: କ୍ଷେତଟା ପୁଡ଼ି ଯାଇଥିସି। ବୋଲେ ପୁଡ଼ି ଗଲେ ସେନ କାଁ ଚାଷଟା ଭଲ ହେବା? ସେମାନଙ୍କର ସେ ଚିନ୍ତାଧାରାଟା ଏବେ ଯାକର ସେଟା ଅଛି ଦେଲି ବୋଲେ ତାଙ୍କର ମନୁ ସେ କଥା ନି ବାହାରିବାର ଯେ ପୁଡ଼େଇ ଦେଲେ ମାଟ ନଷ୍ଟ ହେଇଯାଉଛି ବୋଲି।
0: ବିଲକୁଲ ବିଲକୁଲ ହେଲେ ନିଜର ଯେନ ଜମି ଯେନ୍ଠାନେ ଆମେ ଚାଷବାସ କରସୁଁ ସେ ଜମି କେ ନାଇଁ ଛାଡ଼ବାର
1: ହଇ
0: ବୋଲେ ଜଙ୍ଗଲଟାକେ ତ ଆଜିକାଲି ଲୋକମାନେ ଆମର ନୁହେଁ ବାଗେର ଭାବୁଛନ୍।
1: ହଁ ପରେ
0: ବେଲେ ଇ ଯେନ ଜଙ୍ଗଲ ପୋଡ଼ବାର କି ଜୁଇ ମାରିଦେବାର ଏଇଟା ଗୋଟେ ପ୍ରକାର ସାଧାରଣ କଥା ହେଇଗଲା।
1: ହଁ ଦାଦା,
0: ଆରୁ ଆଉ ଗୋଟେ କଥା ମୁଇଁ ଦେଖସି କି ଯେତେବେଳେ ଆମର ଇ ଯେନ ଜଙ୍ଗଲ ବିଭାଗର ଆଜ୍ଞା ମାନେ ବିଶେଷ କରି ଆକ୍ଟିଭ ହେଲେନ ଆମର ଏଇ ଏରିଆ ଥି ତ ସେମାନେ ସବୁ ଦେଖରେଖ କରସନ୍। ସେମାନେ ଦେଖରେଖ କରୁଛନ୍ ବୋଲିକିରି କାଣା କରସନ୍, କିଛିଟା ଲୋକମାନେ ଇଆଡ଼େ ଜୁଇ ମାରିଦେଲେ ଜଙ୍ଗଲ ପୁଡୁଛେ ହେଲେ ଫୋନ କରବେ କି ଇନେ ନିଆଁ ଲାଗିଯାଇଛେ ଆସ ଆରୁ ତମେ ତାକେ ଲିଭାଓ। ହେଲେ ସେମାନେ ତ ତାଙ୍କର ଡ୍ୟୁଟିଆ ସେମାନେ କରବେ, ଏଇଟା ଅଲଗା କଥା ହେ। କିନ୍ତୁ ଆମେ ମଜା ନେବାର ଲାଗି ବା ଜଙ୍ଗଲ ପୁଡୁଛେ ଆମର ଏରିଆର ଲୋକମାନେ ସେଟାକେ ପୁଡଉଛନ୍ ସେଟାକେ ଆମେ ଜାଣୁଛୁ ହେଲେ ସେମାନେ ମନା କରି ନେଇ ପାରବାର ସେଟା କାହାର ଅସୁବିଧା ହେବା? ଫାଷ୍ଟ ତ ଆମର ହିଁ ଅସୁବିଧା ହେବା, ଆମେ ସେ ଗାଁ ପାଖରେ ରହିସୁଁ, ଆମକେ ସେନ ପରିବେଶ ଥି ରହିବାର ଲାଗି ଅଣନିଶ୍ୱାସୀ ବାଗରେ ଲାଗବା। କାଁ କରିକି ଏତେ ଜଙ୍ଗଲ ଯେତେବେଳେ ପୁଡ଼ବା ସେନ ଯେନ୍ ପଥର ମାନେ ସେଠାନେ ଯେନ୍ ଜମା ହେଇଥିସି ସେଟା ପୁଡ଼ସି ବେଲେ ସେ ଆଖେପାଖେ ଇ ଯେନ୍ ନିଶ୍ୱାସ ପ୍ରଶ୍ୱାସ ନେବାର ଲାଗି ଫେର ମୁସ୍କିଲ ଲାଗ୍ସି। ଯେନ୍ତାକି ତମେ ଦୀପାବଳିର କଥା ତମେ ଅନୁଭବ କରବ କି ଲୋକମାନେ ଇ ଯେନ୍ ପରବ ମନାବର ଚକରରେ କାଣା ସେମାନଙ୍କର ଦିମାଗରେ ଜୁଟସି ଯେ ସେମାନେ ଗୋଟେ କରି ଗୋଟେ ସେ ଇଏ ବାଣ ଫୁଟାସନ୍, ଫଟକାଟା ଫୁଟାସନ୍, ତ ଇ ଆଖେପାଖେ ସେ ଦିନେ ହିଁ ବିଶେଷ କରି ଅଣନିଶ୍ୱାସୀ ବାଗରେ ଲାଗ୍ସି। ଆରୁ ଅନେକ ଲୋକମାନେ ଇ ଯେନ୍ ଶ୍ୱାସଜନିତ ରୋଗ ଥି ଯେନ୍ ମାନେ ଥିସନ୍ ସେମାନେ ସେ ଦିନେ ମରି ଫେରିଯିସନ୍।
1: ହଁ ଦାଦା, ଆର୍ ଯେନେ ମଲା ସେ ହସ୍ପିଟାଲ ଯିବା।
0: ହଇ,
1: ଆରୁ ଯେନ୍ ମାନଙ୍କର ହାର୍ଟ ପ୍ରୋବ୍ଲେମ ଅଛି ତେଜ ଆବାଜ ମାନକେ ତ ସେମାନଙ୍କେ ବି ଏନ୍ତା ଅସୁବିଧା ମାନେ ହେସି। ତ ଦାଦା ଦେଖ, ଛୁଆ ବେଲେ କାଣା ହେଟା ହଉଛେ ପାହାଡ ଉପରେ ବୋଲିକରି କି ଜଙ୍ଗଲ ଥି ବୋଲି ପଚାରିଲେ ମା ବୁଆ ହଉ କି ସେ ଅଜା ବଡୁ ମାନେ କହୁଛେ ମାଙ୍କଡ ବିହା ହଉଛେ ବୋଲି। ହେଲେ ସେମାନଙ୍କେ ଚିନ୍ତା କରବାର କଥା ଯେ ଆମର ଇ ଯେନ୍ ଜଙ୍ଗଲ ଥି ଜୀବଜନ୍ତୁ ମାନେ ଅଛନ୍ ସେମାନେ ତ ଜୁଏକେ ଦେଖିଲେ ଡରସନ୍।
0: ବିଲକୁଲ ହଁ,
1: ଆଉ ସେମାନେ କାଁ ହେଲେ ଯେ ମାଙ୍କଡ ବିହା ହେବା ଯେ ଜୁଏ ଜଲାବେ କହ, ସେମାନେ ତ ପୁଡି ମରବେ ସେଥିଲାଗି ଡରବେ। ତାର ବାଦେ ଆର ଗୋଟେ କଥା ଦେଖ ଦାଦା, ସେତକି ବେଲେ ସେଟା ଦେଖିକରି ଆମେ ତ ଏତେ ବୁଝି ନେଇ ପାରୁଥିଲା, ହେଲେ ଇହାଦେ ସେଟା କମ୍ପେୟାର କରମା ବେଲେ କେନ୍ତା ଲାଗୁଥିଲା କହ? ସେ ଯେନ୍ ଦ ଗ୍ରେଟ ୱାଲ୍ ଅଫ ଚାଇନା ଯେନ୍ତା ଲମିଛେ କି ନି, ଇ ଯେନ୍ ପୁଡେଇ ଦେଇଥିସନ୍ ଜଙ୍ଗଲ ସେଟା ଦେଖବ କେତେ କେତେ ଧୂର ତକ ଲମ୍ବା।
0: ବିଲକୁଲ
1: ହଁ, ବୋଲେ ତାର ବାଗିର ଗୋଟେ କେତେ ବଡ ଏରିଆ କେ ସେ ପୁଡାସି କହ, ସେଟା ଯେନ୍ତା କଭର କରିଛେ ପୁରା ସେ ଚାଇନା କେ।
0: ହଁ,
1: ଇ ଆମର ଜୁଏ ଯେନ୍ ଲଗାସନ୍ ଗୋଟେ ଜାଗା ଥି ସେଟା ପୁରା ଜଙ୍ଗଲ କେ ପୁଡେଇ ଦେସି, ଆର ଦୁରିଆ ନୁ ଦେଖବ ବେଲେ ସେଟା ବି ସେନ୍ତା ଲାଗ୍ସି। ମୋର ମାନେ ଚିନ୍ତାଧାରା ତ ହେଇଟା ହେ ଦାଦା କି ଇଟା ଇ ବାଗିର ହେଇଯାଏସି, ମାନେ ପୁରା ସେ ଜଙ୍ଗଲଟା ପୁଡ଼ବା।
0: ତ ତମେ ଇ ଯେନ୍ ଭିଡିଓ ମାନେ ଫେର ଦେଖିଥିବ ସୋସିଆଲ ମିଡିଆ ନେ କି କାହାରି ଗୋଟେ ଘରଟା ଜଲୁଛେ, ସେତକି ବେଲେ ସେ ଘରେ ଯଦି ସେ ପରିବାରର ଲୋକମାନେ ଥିସନ୍ ସେମାନେ କେତେ ହଇରାଣ ହେସନ୍। ସେମାନେ ଏଦି ସେଦି ହେଉଥିସନ୍, ଲୋକମାନଙ୍କେ ଚିଲ୍ଲାସନ୍ ଆମକେ ବଚାଅ ବୋଲିକି, କିନ୍ତୁ ଆମେ କେବେ ଭାବବାର କାଇଁ ଇ ଯେନ୍ ଜଙ୍ଗଲ ପାହାଡଟା ପୁଳଉଛୁ, ସେତକି ବେଲେ ସେମାନେ ଫେର କେନ୍ତା ହେଉଥିବେ, କେତେ ଜୋର ଜୋରରେ ଚିଲ୍ଲଉଥିବେ କି ଆମକେ ବଚାଅ ବୋଲିକି, ଆମେ କେହି ବଚାଇ ନେଇ ପାରବା। ତ ଆମେ ନିଜର ଜୀବନଟାକେ ବଚାବାର ଲାଗି ଯେତେବେଳେ ଆମର ଉପରେ ପଡ଼ସି ତ ଆମେ ବିଭିନ୍ନ ପ୍ରକାର ଉପାୟ ମାନେ କରସୁଁ, ଚିଲାସୁଁ ଆମକେ ବଚାଅ ବୋଲି କହିସୁଁ, ଆମକେ ବଚାଅ ବୋଲି କହିସୁଁ, ବା ଆମର କେହି ଚିହ୍ନା ପରିଚୟ ଲୋକ ଫସିଛେ ସେଠାନେ ତ ଆମେ ଫୋନ କରସୁଁ ଏ ଯେନ୍ ଦମକଳ ବିଭାଗକେ, ସେମାନେ ଆସନ୍ ବଚାସନ୍। କିନ୍ତୁ ସେନେ ଯେନ୍ ଅସୁବିଧା ଥି ପଡୁଛନ୍ ସେମାନଙ୍କର ଦୁଃଖ କିଏ ବୁଝବା?
1: ସେମାନଙ୍କର ଦୁଃଖ ଯଦି ବୁଝତା ବୋଲେ ଏନ୍ତା କାମ ନେଇ ହେତା। ଆର ଗୋଟେ କଥା ଦାଦା, ଯେନ୍ ମାନେ କହି ପାରସନ୍ ଯେନ୍ତାକି ଆମେ କହି ପାରୁଛୁ ମନୁ ସମାଜ, ତ ଆମର କଥାଟା କହିବାର ଯେହେତୁ ଆମକେ ସେ ଶକ୍ତିଟା ଅଛେ, ତ ଆମର ଦୁଃଖଟା ସବୁ ଦେଖିପାରବେ ଆର ସେଟା ନିଦାନ କରା ହେବା। ହେଲେ ଗଛ ମାନେ କହି ନେଇ ପାରନେ, ତାର ସାଙ୍ଗେ ସାଙ୍ଗେ ଯେନ୍ ଜୀବଜନ୍ତୁ ମାନେ ରହୁଛନ୍ ଜଙ୍ଗଲ ଥି ସେମାନେ ବି କହି ନେଇ ପାରନ୍, ତ ସେମାନଙ୍କର ଦୁଃଖ ଆମକେ ନେଇ ଦିଶିଏ। ତ ଦାଦା ସିଧା ସିଧି କଥା ହେ, ଜୁଏଟା ଆରୁ ଯିଏ ଜୀବିତ ଅଛି ଆମେ ଛିଲେ ଯଦି ସେଟା ଆମକେ ଚଟ କରୁଛେ ଆମର ହାତ ପୁଡୁଛେ ବୋଲେ ଯେନ୍ ଜୀବିତ ପ୍ରାଣୀ ଯଦି ଜୁଏ ସେତାକେ ଲାଗଲା ବୋଲେ ସେତାକେ ବି ଚିଆବା,
0: ସେତାକେ
1: ବି କଷ୍ଟ ହେବା। ଇ କଥାଟା ବହୁତ ସାମାନ୍ୟ କଥା ହେ, ଏତକି କଥା ଆମର ଯେନ୍ ଭାଇ ବହିନ ମାନେ ବି ମଜା ଦେଖବାର ଲାଗି ଖାଲି ଜୁଏ ମାରି ଦଉଛନ୍ ଜଙ୍ଗଲ ଥି, সেমানকর মুড় মানকে নিঢুকি পারবার।
0: হুম, তো আমকে নিহাতি ভাবরে এসব কথা মানকে অনুভব করবার আছে। আর এই যে আমি বেশি কিছু নাই করমা,
1: হ্যাঁ দাদা,
0: আমি ধ্যান দেমা যে কেনতা করি যে জঙ্গলকে নিয়া দাউনু বচা যাই পারবা। সেতকি যদি আমি ধ্যান দিলা বলে আমার সব কাম হয়ে গলা, সেমানকে আমি সাহায্য করলা আর সেমানে আমকে এই যে সাহায্য করলে, আর এই যে ছোট ঘাস নু নেই করি বড় গছ তক, আর যে বহুত প্রকার কীট পতঙ্গ মানে আছে সে মাটি ভিতরে, সে জঙ্গল রো মাটি ভিতরে হো বা সে যে পবন থি সেন ফের বহুত কিছু ব্যাকটেরিয়া মানে আছে, সেমানে উপকারী হো বা হানিকারক সবুর কিছু না কিছু কাম আছে, তো সেমানে আমার পরিবেশকে সন্তুলিত করুছন, তো আমি কাঁ যে সেমানকে অসুবিধা থি পকাবা, এই কথাকে আমকে অনুভব করবার আছে। আর এই যে জঙ্গল পড়িকে আমকে রোকবার আছে যেতে আমার দ্বারা হয়ে পারুছে।
1: হয় দাদা হয় বলে বনে কথাবার্তা মানে হেলান, আর আজের কথাবার্তা মানে মানে সে মনকে বিচলিত করবার বাগির কথা মানে
0: হই হই হই।
1: তো ইহা দে যাও আমার যেন মুখিয়া কথা চাষ উপরে অছি, সেটা মানকে শুনু যে যেন ভাই বোনে মানে সুন্দর সুন্দর চাষবাস মানে করুছন, আগিয়া মানে বি আসুছন, আর যেন চাষবাস মানকর কেনার ভল করে হেবা, সুবিধা অসুবিধা সমস্যা সমাধান সব উপরে যেন কথা মানে হউছে,
0: হই হই
1: সে কথা মানকে শুনু।
0: হই গা হই শুনি পকো।
1: বলে আজ যেন সরপঞ্চ নানীঙ্কর কথা শুনমা কিনি, সে হেলে আশাবতী বারা।
0: হই হই হই
1: হেলে ম্যাডাম জুহার।
2: মোর আডবি সবু চাষী মানকে মোর জুহার।
1: তো আপন সরপঞ্চ ভাবে নানাদি কাম হাতকে নেই সারলেন, কিছুটা কাম করা সরলান, কিছুটা কাম চালিছে আর কিছুটা যোজনা করা যাইছে, তো কায় কায় কাম করি সারলেন?
2: এমজি এনআরজিএস রে আমার রোড রাস্তা কাম, প্রধানমন্ত্রী আবাস যোজনার যে 95 ডেজ র লেবর পেমেন্ট সে সব মোর হয়ে গলান, আউ পয়সা বি লোক পাই সারিছনি, আউ আকে ফের কাম জোরসোর করি কি করম।
1: তো নিজর পঞ্চায়েত র কথা টিকে কহুন যে যেতেবেলে আপন নুয়া করি সরপঞ্চ হেলি সেতেবেলে আর ইহা দেখা কাঁ সব ফরক আছে, সেতেবেলে তো বহুত কিছু অসুবিধা বি থিবা, সুবিধা এতেটা নে হেইথিবা, আর ইহাদে আপন আসলা বাদে কাঁ কাঁ সব সুবিধা মানে কলেন, আর যেন দায়িত্বটা আপনকে লোক দেইছন কি আপন সেমানকর লাগি কাম করবে, তাঁকর যাহা বি দরকার হচ্ছে সেসব কথা মানে বুঝবে, তো সেসব কথা কহুন কাঁ সব ফরক হয়েছে?
2: যেতবে নুয়া করি আসলি সরপঞ্চ হয়েকি সেতবে বহুত কিছু অসুবিধা লা, লোক মানে যান্ত্রিক প্রবলেম যোগ আমার সেটি টাওয়ার প্রবলেম আছে কি মানে আমার যে কম্পুটর ভি চালি নি পারছে, হেতার লাগি বলি বহুত কিছু অসুবিধা লা, সে অসুবিধা এখন ধীরে ধীরে টিকে মানে দূর হওয়াকে যাচ্ছে, অসুবিধা লাগি বলি বহুত কিছু পেমেন্ট ডিলে হয়ে যাওয়া, এখন সে প্রবলেমটা এতে নেই হবার, আর আমার যে বাকি পেমেন্ট ভি লা সে পেমেন্টকে ভি আমি করে দিয়েছু।
1: তো সরপঞ্চ ভাবে বহুত তো কাম হাতকে নৌথিবে আর সেসব করুথিবে, সবকর কথা মানে বুঝবারকে পড়ুথিবা, অভাব অসুবিধা বি সে ভিতরে হউথিবা, বলে কেনতা করি সেসব যে দায়িত্বকে তুলাসন?
2: মুখ্য পাখে তো বহুত কিছু মানে অসুবিধা নেইকরি লোকে আসিথেসন, রোড রাস্তা কি পাইন র অভাব, পিবা পাইন চাষ করবার পাইন এসব অভাব নেইকরি সেনে মোর পাখে আসিথান, তাঁকে ফের মুই সেসব অভাবকে কেনা দূর হবার তা বিষয়টি বুঝাছি আর কইসি, আর বুঝেবার সঙ্গে সঙ্গে বি মুই তাঁকর অসুবিধাকে দূর করছে।
1: আচ্ছা, আমার গর্ভবতী মহিলা মানে অছন কেন সেমানে সব প্রকার সুবিধাটা পাই পারবে, তারপরে আমার ছুয়া মানকর লাগি স্কুল পতর এসবুর সুবিধা মানে কেনতা কানা করছন?
2: গর্ভবতী মা মানকর লাগি যাহার কি মানে দুই মাস রু তিন মাস হয়ে গলা হলে আমি জানলে কি তাঁকর বি যদি নি জানিথান হলে আমাকে পচারলে আমি বতাসু অঙ্গনবাড়ি দিদি পাখে যাব সেনে রেজিস্ট্রেশন করব, আর প্রতি মাসে যেন যেন টিকা মান আছে রোগ প্রতিরোধক শক্তি লাগি সে সে টিকা মান নেব বলে কোয়া হচ্ছে, আর সরকার যেন আমার জননী সুরক্ষার কিছু সুবিধা করছেন সে সুবিধা পাইবার লাগি হকদার হবে বলে রেজিস্ট্রেশন করিবার লাগি তাকে কোয়া যাইছে।
1: তার বাদে যাহা বি গাঁ থি পানি র অসুবিধা কহুতিলে, তো আগলি কেনতা কানা থিলা?
2: আগে পানি লাগি বহুত কিছু অসুবিধা থিলা, এখন পানি লাগি বহুত সুবিধা করলেন, এখন মোর পঞ্চায়েত টিউবওয়েল খুড়া হলানো, সোলার ট্যাঙ্ক বি সেগা বি করা হলানি, এখন পানির টিকে প্রবলেমটা সলভ হয়ে আসলান।
1: তো তার বাদে রহলা আমার গাঁ মানকে যেন ভাই বোন মানে অছন সেমানকর যেন তাকর স্বাস্থ্য সেটা কেনতা করে ভল করে রহবা, সেথির লাগি হসপিটাল পত্র র ব্যবস্থা কেনতা কানা আছে, বেশি দূরকে যিবারকে পড়ছি কি সরপঞ্চ হেলা বাদে কিছু সুবিধা হয়েছে সেন কি করেইছন সেন্তা কিছু হয়েছে?
2: মেডিকেল তো আমার পঞ্চায়েত অছি সিএসসি গুটে, সে সিএসসি তি লোকমানকে পঠাসুন যে ডক্টর চেকআপ হয়েকরি ভল উষ খাও আর ভল হো বলে কইসু, ଆଉ ବଡ଼ ବଡ଼ ବେମାରୀ ହେଲେ ତାଙ୍କେ ସଜେସନ୍ ଦେସୁ ଆଉ ବଡ଼ ହସ୍ପିଟାଲକେ ଯାଇକି ଟ୍ରିଟମେଣ୍ଟ ହେସନ୍। ଆଉ ଏଖେନ୍ ବି ଆମର ଯେନ୍ ହ୍ୟାଣ୍ଡିକେପ୍ ଗୁରା ଥିଲେ ଯେନ୍ଗା କି କାମ ଦାମ କିଛି କରିନି ପାରନ୍, ଭତ୍ତା ପାଇବାର ଯୋଗ୍ୟ, ସେମାନେ ଟେଷ୍ଟ କରେଇଛୁ, ସେ ସାର୍ଟିଫିକେଟ୍ ପାଇଲାରୁ ତାଙ୍କେ ଭତ୍ତା ଲାଗି ଫର୍ମ ଆପ୍ଲାଏ କରିକି ଆମେ ଦେବୁ।
1: ତ ମଝାରେ ଯେନ୍ ମଶାରୀ ବାଣ୍ଟୁଥିଲେ ସେ ବ୍ୟବସ୍ଥାଟା ବି ହେଇଥିଲା? ତ
2: ହଁ, ମଶାରୀ ଆମେ ମଶାରୀ ମୋର ପଞ୍ଚାୟତଟା ମ୍ୟାଲେରିଆ ପ୍ରବଣ ଏରିଆ, ଜଙ୍ଗଲ ଝାଳ ଅଛି, ମଶା ପଡ଼ା, ସେଥିଲାଗି ବୋଲି ମଶାରୀ ବଣ୍ଟନ ହେଇଥିଲା। ମଶାରୀ ବଣ୍ଟନ ହେବା ପରେ ଏଖେନ୍ ମଶାର ମାନେ ଏତେ ପ୍ରାଦୁର୍ଭାବଟା କମି ଯାଇଛେ, ଆଉ ମ୍ୟାଲେରିଆଟା ବି ଏଖେନ୍ କମି ଯାଇଛେ।
1: ଥିନୁ ଜଣା ପଡୁଛେ କି ସେମାନେ ଯେନ୍ ମଶାରୀଟା ଦିଆ ହେଇଛେ ତାର ଠିକ
2: ଉପଯୋଗ କରୁଛନ୍? ମାନେ ମ୍ୟାଲେରିଆ ହେବା ଦ୍ୱାରା ଆମର ମାନେ ବିଭିନ୍ନ ରୋଗ ହେଇଯାଏ, ମାନେ ଯେକୌଣସି ମାନେ ରୋଗ ଆଟାକ୍ କରିପାରେ ମ୍ୟାଲେରିଆ ହେଲେ, ହେତାର ଲାଗି ମଶାରୀ ଟାଙ୍ଗିକିରି ଆମେ ଶୁଇଲେ ଆମକେ ମ୍ୟାଲେରିଆ ନି ହେବା, ମଶା ନି କାମୁଡ଼ବା ବୋଲି ଆମେ ବୁଝାସୁଁ।
1: ଆଚ୍ଛା,
2: ମ୍ୟାଲେରିଆଟା ଏନ୍ତା ଗୋଟେ ଜିନିଷ ଆଏ ଯେ ପୁରା ରକତକେ ପାଏନ୍ କରିଦେସି, ପାଏନ୍ କରିଦେଲେ ଅଲଗା ବେମାର ଯେତେବେଳେ ଆଟକ୍ କରସି ସେତେବେଳେ ରୋକିନି ପାରୁ।
1: ତ ଆମର ଯେନ୍ ଛୁଆମାନେ ଅଛନ୍, ସ୍କୁଲିଆ ଛୁଆମାନେ, ସେମାନଙ୍କର ଲାଗି କେନ୍ତା କାଣା ବ୍ୟବସ୍ଥା ମାନେ କରିଛନ୍? ତାର ବାଦେ ଘରେ ରହିକରି ଯେନ୍ ମାନେ ନେଇ ବି ପଢି ପାରନ, ହଷ୍ଟେଲର ବ୍ୟବସ୍ଥା କେନ୍ତା କାଣା କରିଛନ୍?
2: ସ୍କୁଲ ଯିବା ଲାଗି ତ ଆମେ ସମସ୍ତଙ୍କର ମା ବାପା ମାନକେ ବି ସଚେତନ ଦେସୁ, ଆଉ ସ୍କୁଲ ଅଛେ, ସ୍କୁଲ ଯାଉଛନ୍, ହଷ୍ଟେଲ ବି ମୋର ପଞ୍ଚାୟତ ଅଛି 100 ଶଯ୍ୟା ବିଶିଷ୍ଟ ମାନେ ବାଳିକା ହଷ୍ଟେଲ ଅଛେ, ଆଉ ଆଗକେ ବି ଯୋଜନା ଚଲେଇଛୁ ଯେ ବାଳକ ହଷ୍ଟେଲ ବି 100 ଶଯ୍ୟା କରବା ଲାଗି, ଯେହେତୁ ମୋର ଇଣ୍ଟର ପଞ୍ଚାୟତଟା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଆଏ, ଗରିବ ଦୁଃଖୀ ଭରିଛନ୍, ହେଲେ ହଷ୍ଟେଲ ହେଲେ ହଷ୍ଟେଲ ଥି ଭଲ ପାଠ ପଢିକିରି ଛୁଆମାନେ ମାନେ ଚାକିରି ବାକିରି ବି କରିପାରିବେ।
1: ତ ଯେନ୍ ଛୁଆମାନେ ହଷ୍ଟେଲ ନେଇ ଯିବାର ତାଲି ଗାଁ ଥି ହିଁ ରହିଯାଇଛନ୍, ଆମର ଭାଇ ବହନ ମାନେ ଏତେ ସଚେତନ ନେଇ ହେସନ୍ ବେଲେ ବେଲେ, ଆର୍ ପାଠ ପଢାଥି ଏତେ ଧ୍ୟାନ ନେଇ ଦେସନ୍। ତ ପାଠ ପଢ଼ବାର ଲାଗି ସେ ଛୁଆ ମାନକେ ଛାଡ଼ବେ କେନ୍ତା କରି, ସେଟା କେନ୍ତା କରି ଆପଣ ବୁଝାସନ୍? କାଁ ଲୋକକୁ ବୁଝାବାର ମହା କଷ୍ଟ କାମ।
2: ଆମେ ଯଦି ପଲ୍ଲୀ ସଭାତି ବୁଝାମୁ, ୱାର୍ଡ ମେମ୍ବର ମାନେ ବି ତାଙ୍କର ନିଜ ନିଜର ୱାର୍ଡ ଥି ସେମାନେ ସଚେତନ କରେଇବେ, ଗ୍ରାମ ସଭାତି ବି, ଯେହେତୁ ଆମର ଯେକୌଣସି ମିଟିଂ ହେଲେ ଆମର 15-16 ଏଜେଣ୍ଡା ଅଛି, ସେ ଏଜେଣ୍ଡା ଭିତରେ ବି ଏଜୁକେସନ, ହେଲ୍ଥ, ସ୍ପୋର୍ଟ ସବୁ କିଛି ଆସିଛି, ହେଲେ ସବୁ ଜିନିଷଟା କହିବାକେ ପଡ଼ୁଛି, ସେ ସମୟ ଥି କହିସୁ, ସେ ହିସାବ ଥି ଲୋକ ସଚେତନ ହେଇଯିବା କଥା। ଆଉ ଆଜି ତ ଦୁନିଆ କେତେ ଆଗକେ ବଢ଼ିଗଲାନି, ଲୋକ ଶୁଣିକି ଯଦି ଆଗକେ ଯଦି ବଢ଼ବା ଲାଗି ଇଚ୍ଛା ନେଇ କରିବେ ହେଲେ ତ ସେଟା ଦୁର୍ଭାଗ୍ୟ କଥା, କିନ୍ତୁ ତଥାପି ଚେଷ୍ଟା କରିବୁ ଆମେ ଯେ କେମିତି ଭଲ ଛୁଆମାନଙ୍କୁ ପାଠ ପଢ଼େଇବେ। ସେତା ଲାଗି
1: ହେଲେ ଫେର ଗାଁ ମାନକେ ଏତିକି ସବୁ ସୁବିଧା ନେଇ ଥାଏ, ଆମର ସହର ମାନକେ ଯେନ୍ତା ଟ୍ୟୁସନ ମାନେ ଅଛେ, ମାଷ୍ଟର ମାନେ ଭଲ ଭଲ ଅଛନ୍, ସେ ସବୁ କଥା
2: ଆମେ ଚେଷ୍ଟା କରମୁ ଯେ ଗାଁ ମାନଙ୍କରେ ସନ୍ଧ୍ୟାରେ କିନ୍ତା ମାନେ ଶିକ୍ଷିତ ଯୁବକ ଯୁବତୀ ମାନକେ ଲଗେଇକି ତାଙ୍କେ ଟ୍ୟୁସନ ମାଧ୍ୟମରେ ପାଠ ପଢା ହେବା। ଏନ୍ତା ତ ଏକଲା ଏକଲା ପଢି ନି ଖୋଜସନ୍, ସାମୁହିକ ଗୁଟେ ଜାଗାତି ବସିକି ଆପଣା ଆପଣା ବେଚର ବସିକି ଯଦି ପାଠ ପଢ଼ବେ ଇଣ୍ଟରେଷ୍ଟଟା ବଢ଼ବା।
1: ହେଲେ ଖେଲକୁଦର ଲାଗି ଛୁଆମାନଙ୍କର ଲାଗି କାଁ ସବୁ ସୁବିଧା କରାଯାଇଛି? ଯେନ୍ତା ସ୍ପୋର୍ଟସ କିଟ୍ ମାନେ ଥିସି ସେ ସବୁର କିଛି ସୁବିଧା କରାଯାଇଛି କେ?
2: ପିଲାଙ୍କର ଯେତିକି ରହିବା କଥା ସେତିକିଟା ନିନ, ମୁଇଁ ବି ଜାଣୁ ପାରୁଛେ, ତାର ଲାଗି ବି ଚେଷ୍ଟା ମୁଇଁ କରିବି ଯେ ପିଲାମାନଙ୍କର ଲାଗି ମାନେ ବହୁତ କିଛି ତାଙ୍କର ଯେନ୍ ଅଭାବ ଅଛି ତାକେ ଫୁଲଫିଲ୍ ଅପ୍ କରିବା ଲାଗି ଚେଷ୍ଟା କରିବି। ଆଉ ଆମର ବି ପଞ୍ଚାୟତରୁ ଏଖେନ୍ ବ୍ଲକ ଲେବୁଲରୁ ଜିତିକିରି ସବ୍ ଡିଭିଜନାଲ ଲେବୁଲକେ ଯାଇଛୁ, ସବ୍ ଡିଭିଜନାଲ ଲେବୁଲରୁ ବି ଜିତିକିରି ଏଖେନ୍ ମାନେ ଯିବେ ଡିଷ୍ଟ୍ରିକ୍ଟ ଲେବୁଲ ଖେଳି।
1: ଆଜ୍ଞା, ତ କେନ୍ତା କାଣା ଚାଷ କରିବେ ସେ ସବୁ ଲାଗି କେନ୍ତା କହେସନ୍? କିଛି ଯଦି ରୋଗ ପୋକର ସମସ୍ୟା ହୁଏ ଖବର ଆସୁଥିବା ଆପଣଙ୍କର ପାଖକେ, ତ ସେ ସବୁ ଯେତେବେଳେ ହେସି କି କେନ୍ ଚାଷୀ କେ ବିହନ ସାର ଏସବୁ ନେଇ ମିଳୁଥାଏ, କେନ୍ତା କାଣା ଆପଣ ତାହାକେ ଟିକେ ମାନେ ବୁଦ୍ଧି ଦେଖାସନ୍ କାଁ କରବାର କଥା, କେନ୍ ଠାନକେ ଯିବାର କଥା?
2: ଏଖେନ୍ ତ ଧାନ ସିଜିନ୍ତି ଧାନ କଲେ, ଧାନ ସଲା ଯେତେବେଳେ ସେତେବେଳେ ବି ବିହନ ଦେଇଥିଲେ, ସାର ବି ଦେଇଥିଲେ ଏଗ୍ରିକଲଚର ଡିପାର୍ଟମେଣ୍ଟରୁ, ତାକେ ୟୁଜ୍ କରିଛନ୍ ଲୋକମାନେ। ଆଉ ଧାନ ତ ଅବଶ୍ୟ ଭଲ ହେଇଥିଲା ଆମର ଏରିଆ ଥି, ଯାହା ଟିକେ ଟିକେ ପୋକ ଲାଗିଥିଲା, ଆଉ ନିହେଲେ ଅଧିକାଂଶ ଭଲ ହେଇଥିଲା। ଆଉ ଧାନ ସଲାରୁ ଏଖେନ୍ ଆମକେ ଦେଇଛନ୍ ମାଣ୍ଡିଆ ବି ଦେଇଥିଲେ, ମାଣ୍ଡିଆକେ ବି ଦେଇଛୁ, ଭଲ ହେଇଥିଲା ମାଣ୍ଡିଆ। ତାର ପରେ ଆମର ହେଇଛେ ମୁଗ ଚାଷ ବି କରା ହଉଛେ, ତାର ସାଙ୍ଗେ ସାଙ୍ଗେ ଆମର ଗୋଟେ ଏସ୍ଏଚ୍ଜି ଗ୍ରୁପ ଅଛି, ସେ ଏସ୍ଏଚ୍ଜି ଗ୍ରୁପରେ ଆମେ ମକା ଚାଷ କରିଛୁ, ମକା ଚାଷ କରିକି ଆମେ ତାକେ ଗୋ ଖାଦ୍ୟ ହିସାବରେ ତାକେ ମକା ଚାଷ କରିଛୁ, ତାକେ ସାଇଲେଜ ତିଆରି କରାହବା, ସାଇଲେଜ ତିଆରି କରିକିରି ମାନେ ଗାଈକି ଦିଆହବା। ସାଇଲେଜ କଲେ କାହିଁକି ଖୁବ ଦିନ ରହିବା, ବର୍ଷେ କାଲ ରହି ପାରବା ସେ ସାଇଲେଜଟା ଆଚାର ବାଗିରଟା
1: ଆଚ୍ଛା ତ ତାର ବାଦେ ରହିଲା ଆମର ଗାଁ ଘର ମାନକେ ଇ ଗଛ ଆଜିକାଲ ନେଇ ଦିଶବାର କମିଗଲାନ ତ ଇ ଗଛ ଲଗାବାର ଲାଗି ଆପଣଙ୍କର ପଞ୍ଚାୟତରେ ବୃକ୍ଷରୋପଣ ହେଇଛି କେ
2: ହଉଛି ମ୍ୟାଡମ ଆମର ଯେନ୍ ଅଛି ୱାଟର ସେଡ୍ ଅଛି ୱାଟର ସେଡ୍ କାଜୁ ଗଛ ଲଗେଇଛି ଆଉ ଅନ୍ୟାନ୍ୟ ଗଛ ବି ରୋଡ୍ ରାସ୍ତା ଥି ଲଗେଇଛି ଫରେଷ୍ଟ ଡିପାର୍ଟମେଣ୍ଟ ଅଛି ଫରେଷ୍ଟ ଡିପାର୍ଟମେଣ୍ଟ ବି 3 କିଲୋମିଟର ମୋର ପଞ୍ଚାୟତ ପାଖରେ ଲଗେଇଛନ୍
1: ତ ଲଗଭଗ କେତେ ଗଛ ଏବେ ଯାକର ଲଗା ହେଇଯାଇଥିବା
2: 5000 ବାଗି ଲଗେଇଥିବେ
1: 5000 ବାଗି ତ ସେ ଗଛ ତ ଲଗେଇଦେଲେ ଖାଲି
2: ନାଇଁ ଯତ୍ନ ନେଉଛନ୍ ଫରେଷ୍ଟ ଡିପାର୍ଟମେଣ୍ଟ ଯତ୍ନ ନେଉଛନ୍ ତାଙ୍କ ଲାଗି ସେପାରେଟ ସେମାନେ ରଖିଛନ୍
1: ସେମାନେ ଯୋଗୁଛନ୍ ଗଛ
2: ଫରେଷ୍ଟ ଡିପାର୍ଟମେଣ୍ଟ ହେଲା କି ୱାଟର ସେଡ୍ ହେଲା ତାଙ୍କର ଅଛନ୍ ଲୋକ ଯୋଗୁଛନ୍
1: ତ ଆରୁ କେନ୍ତା କାଣା ମାନେ ଲକ୍ଷ୍ୟ ରଖିଛନ୍ କାଁ କାଁ ସବୁ କରିବେ
2: ଆଉ ଆମର ଲୋକ ବି ମାନେ ଯେନ୍ ଆମର ଚାଷୀ ଭାଇ ମାନେ ସେମାନେ ବି ଆମ ଗଛ ଲଗେଇଛନ୍ ଏକର ଏକର ତି ମାନେ ମୋର ବୋଧେ 12 ହେକ୍ଟର ଜମିତି ଜଣେ ଚାଷୀ ଲଗେଇଛି ଆଉ ଜଣେ ବି ଲଗେଇଛି 2.5 ହେକ୍ଟର ବାଗିର
1: ତ ଯାହା ବି ଚାଷ ବାଡି ହେଲା ଫଲ ଚାଷ ହେଲା କି ଆମର ଶାଗ ସବ୍ଜି ହେଲା କି ଧାନ ଚାଷ ହେଲା ସେ ସବୁ ର ବିକ୍ରି ବଟାର ଲାଗି କେନ୍ତା ଭଲ ଦାମ ପାଇ ପାରବେ ସେଥିଲାଗି କିଛି ବ୍ୟବସ୍ଥା ଅଛି କି ଆପଣଙ୍କର
2: ସେଥିଲାଗି ତ ବେଶୀ କିଛି ବ୍ୟବସ୍ଥା ନିନ ଫିର୍ ବି ଏ ବର୍ଷ ଟମାଟୋଟା ଠିକ ଭାବେ ମାନେ ଚାଷୀ ବିକି ପାରୁଛନ୍ ଏଖେନ୍ ଟିକେ ଉତରି ଯାଇଛେ ରେଟଟା 10 ଟଙ୍କା ହେଇଛେ ଅଲଗା ବର୍ଷ 5 ଟଙ୍କା 10 ଟଙ୍କା ଯେନ୍ ବିକ୍ସନ୍ ସେଟା ଏ ବର୍ଷ ଟିକେ ଚଢା ଦରଥି ବିକିଛନ୍ ଆଉ 2 ପଇସା ଚାଷୀ ବି ଲାଭ ହେଇପାରିଛେ
1: ଆଚ୍ଛା ଆର୍ କାଁ ସବୁ ଲକ୍ଷ୍ୟ ରଖିଛନ୍ କାଁ କାଁ ସବୁ କରିବେ ନିଜର ପଞ୍ଚାୟତର ଲାଗି
2: ନିଜର ପଞ୍ଚାୟତର ଲାଗି ବହୁତ କିଛି ଅସୁବିଧା ଆଉ ବାକି ବି ରହିଯାଇଛି ଆମର ଯେନ୍ ରୋଡ୍ ରାସ୍ତା ଥି କଲଭର୍ଟର ଅଭାବ ଅଛି MGNREGSରେ ଲକ୍ଷ ଟଙ୍କାର କାମ କରିଦେଇଛୁ
1: ତ ରହିଲା ଇନ କଥା ଯେ ଏତିକି ସବୁ କଥା ଭିତରେ କେନ୍ତା କାଣା ସବୁ କାମ କି ତୁଲାସନ୍
2: ସବୁ ଡିପାର୍ଟମେଣ୍ଟ ସଙ୍ଗେ ଯୋଗାଯୋଗ କରିକି ଯାଇ ଆସିକିରି ସେଟା କରାସି
1: ଆଜ୍ଞା ତ ମ୍ୟାଡମ ଆପଣ ଏତେ ସବୁ କଥା କହିଲେ ଯାହା ବି ଆପଣଙ୍କର ପଞ୍ଚାୟତ ଥି କାମ ମାନେ ହଉଛେ ଯେନ୍ ଯେନ୍ କାମ ମାନେ ଆପଣ କରିଛନ୍ ତ ସେଥିଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜୁହାର।

0: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଟ୍ୟୁନ୍ କରିଛନ୍ତି 102.6 FM ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡିଓ ଷ୍ଟେସନ୍। ଆସନ୍ତୁ ଶୁଣିବା ମନଛୁଆଁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପ୍ରଥମେ ଶୁଣିବା ଅନାମିକା କଥଚିତ୍ରର ଏହି ଗୀତଟିକୁ, କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର।
1: ଚଲେ

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଶ୍ରୋତାବନ୍ଧୁ, ଆପଣମାନେ ଏହି ଗୀତଟି ଶୁଣିଲେ। କିଶୋର କୁମାର ଏବଂ ଲତା ମଙ୍ଗେସ୍କରଙ୍କ କଣ୍ଠରେ ରାମ ପୁର୍କା ଲକ୍ଷ୍ମଣ କଥାଚିତ୍ରରୁ। ଏଥର ଶୁଣିବା ପରବର୍ତ୍ତୀ ଗୀତ କୁଦରତ କଥାଚିତ୍ରରୁ, ଗାଇଛନ୍ତି କିଶୋର କୁମାର।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ବର୍ତ୍ତମାନ ଆସନ୍ତୁ ଶୁଣିବା ଗୀତ ଓ ଗଜଲ। ଆଜିର କଣ୍ଠଶିଳ୍ପୀ ଗୁଲାମ ଅଲି। ପ୍ରଥମେ ଶିଳ୍ପୀଙ୍କ କଣ୍ଠରେ ମହସିନ ନକ୍‌ଭିଙ୍କ ରଚନାରୁ ଶୁଣିବା ଏହି ଗଜଲଟି।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି ଗୀତ ଓ ଗଜଲ କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ଗୁଲାମ ଅଲ୍ଲୀ। ବର୍ତ୍ତମାନ ଶୁଣିବା ଶିଳ୍ପୀଙ୍କ କଣ୍ଠରେ ନାଜିର କାସିରଙ୍କ ଲେଖାରୁ ଏହି ଗଜଲଟି।

ଶ୍ରୋତାବନ୍ଧୁ, ଏହି ଗଜଲଟି ଶୁଣିଲେ ଗୁଲାମ ଅଲ୍ଲୀଙ୍କ କଣ୍ଠରେ ଅମୀର ମିନାଇଙ୍କ ଲେଖାରୁ। ଏଥର ପରବର୍ତ୍ତୀ ଗଜଲ ଗାଇଛନ୍ତି ଗୁଲାମ ଅଲ୍ଲୀ, ଗୀତିକାର କାତିଲ ଶିଫାଈ।

ଶ୍ରୋତାବନ୍ଧୁ, ଏହି ଗଜଲଟି ଶୁଣିଲେ ଗୁଲାମ ଅଲ୍ଲୀଙ୍କ କଣ୍ଠରେ ସୈଫୁଦ୍ଦିନ ସୈଫ୍ଙ୍କ ଲେଖାରୁ। ଶେଷ ହେଲା ଗୀତ ଗଜଲ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ଆସନ୍ତୁ ଶୁଣିବା ଲୋକଗୀତରେ ପାଲା, ପରିବେଷଣ କରିଛନ୍ତି ଚନ୍ଦ୍ରଶେଖର ଦାସ ଏବଂ ସାଥୀମାନେ।

ତନ୍ତାବଳାର୍ତ୍ତ ସପୁରୁ ମ ସନ୍ତ ତୋ ସନ୍ତନ ତୋ ବାବୁ ଏବେ ଆମେ ରାମାୟଣ ପାଲାଟି ଗାଇବା ପାଇଁ ଯିବା। ବିଷୟଟି କଣ ଜାଣିଛୁ? ବିଷୟଟି ହେଉଛି ଅଶୋକାଭିଷେକ। ରାବଣଙ୍କର ଏକାଦଶୀ ବ୍ରତ ପୂର୍ଣ୍ଣ ହବ ନାଇଁ, ଏଣୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ର ପଞ୍ଚକରେ ଆରମ୍ଭ କରିବା ପାଇଁ ଗଲେ। ରସେ ରସିକ ରଚିତ ଶୁଣ ଦେଇ ଚିତ ଇଏ ସଂସାର।

ଯେଉଁ ଲଙ୍କାପୁରୀର ଚତୁଃପାର୍ଶ୍ୱରେ ହୀରା ନୀଳା ମୋତି ମାଣିକ୍ୟ ଖଚିତ ହୋଇଥିବାରୁ ସେ ରାଜ୍ୟରେ ପ୍ରୀତିବନ୍ତ ଆଭା ଆଲୋକିତ କରିଦେଉଛି। ସେଇଠିକାର ଲୋକେ କେଉଁଟା ଦିନ ଏବଂ କେଉଁଟା ରାତି ଏ ଜାଣିପାରୁନାହାନ୍ତି। ଜାଣିଲେ କେମିତି? ୟାକୁ କବି ଯିଏକି ଉପାଧି ପାଇଛନ୍ତି ମଞ୍ଜୁଳ କୃଷ୍ଣପ୍ରସାଦ ବସୁ ଗୋଟିଏ ପଦ ଲେଖିଲେ ଦିବସେ।

ଏହିପରି ଭାବରେ ଦିନ ରାତି ହେଉଛି ବୋଲି ଜାଣିପାରିଲେ। ଦିନ ସମୟରେ ପଦ୍ମ ଫୁଲ ପ୍ରସ୍ଫୁଟିତ ହୁଏ, ରାତ୍ରି ସମୟରେ ପଦ୍ମ କଇଁ ଫୁଲ ପ୍ରସ୍ଫୁଟିତ ହୁଏ। ଏଣୁ ମନ୍ଦୋଦରୀ ସହିତ ରାବଣ ଅନ୍ତପୁରକୁ ଚାଲିଗଲେ। ଅନ୍ତପୁରରେ ଯାଇ ଗଜଦନ୍ତ ପଣଙ୍କରେ ବସି କଥାବାର୍ତ୍ତା ହେଉଛନ୍ତି, କଥାବାର୍ତ୍ତା ହେଉଛନ୍ତି। ୟାକୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଗୋଟେ ପଦ ପୁଣି ଲେଖିଲେ, ବୋଇଲେ ବସି

ଆପଣ ଚାହିଁ କହିଲେ ଲୋ ମନ୍ଦୋଦରୀ, ତମେ ଗୋଟିଏ ବୀର ରମଣୀ ହୋଇ ଆଜି ସାମାନ୍ୟ ଜଟାଧାରୀ ମାନଙ୍କର କଥା କହି ମତେ ଭୟଭୀତି ଦେଖାଉଛ। ସେହି ରାମ ଲକ୍ଷ୍ମଣଙ୍କ ନିକଟକୁ ମୁଁ ଦୂତକୁ ପଠେଇଛି।

କାରଣ ମୋର ଯେଉଁ ଏକାଦଶୀ ବ୍ରତ ରହିଛି ଇଏ କାଲି ପୂର୍ଣ୍ଣ ହବ। ରାମ ଲକ୍ଷ୍ମଣ ନିଶ୍ଚୟ ଆସିବେ। ଅଶୋକ ବନରୁ ସୀତା ଆସି ସିଂହାସନରେ ବସାଇ ଆମେ ପୂଜା କରିବା। ତାପରେ ଆମର ସେଇ ଏକାଦଶୀ ବ୍ରତ ପୂର୍ଣ୍ଣ ହବ। ହରି ସୁନ୍ଦର ନନ୍ଦ କୁମାର ହରି ନାରାୟଣ ହରିଓ।

ଏଣୁ ଦୂତ ହେମନ୍ତ ସେଇ ପତ୍ର ଧରି ରାମ ଲକ୍ଷ୍ମଣଙ୍କ ପାଖକୁ ପହଞ୍ଚି ଗଲେ। ଯେତେବେଳେ ସୁବଳୟା ପର୍ବତରେ ଯାଇ ପହଞ୍ଚି ଯାଇଛନ୍ତି, ସେ ସୁବଳୟା ପର୍ବତକୁ ଆଜ୍ଞା ଆଗରୁ ବିଧାତା ତୟାର କରିଥିଲେ। ଆଜ୍ଞା କବି ଲେଖିଲେ ଆମର ପିତବାସ ଗୋଟିଏ ପଦ। ଧନ୍ୟ।

ଆଗରୁ ବିଧାତା ଜାଣିପାରୁଛନ୍ତି ରାମ ଲକ୍ଷ୍ମଣ ଆସିବେ, ଏଣୁ ତାହେଲେ ଏଇ ସୁବଳୟା ପର୍ବତକୁ ମୁଁ ତାହେଲେ ତିଆରି କରି ରଖିଥାଏ। ଏଣୁ ରାମ ଲକ୍ଷ୍ମଣ ତାଙ୍କର କକ୍ଷ ଦେଶରେ ରହିଛନ୍ତି। ଆଜ୍ଞା, ଜଙ୍ଗଲଟା ସେତେବେଳେ କେମିତି ଦେଖାଯାଉଛି? ୟାକୁ କାଳିଦାସ ଗୋଟେ ପଦ ପ୍ରମାଣ କଲେ, ଇଏ ନବ ପଳାଶ।

ଯୁବରାଜ ବସନ୍ତ ଯେତେବେଳେ ଆସି ପହଞ୍ଚି ଯାଇଛି, ସେତେବେଳେ ଲହଳ ଲିଆ ପତ୍ରମାନ କଅଁଳିଆ କଅଁଳିଆ ଇଏ ରକ୍ତବର୍ଣ୍ଣ ଲାଲ ଆକାର ଦେଖାଯାଉଛି, ଏତେ ଗୁଡ଼ାଏ ସୁନ୍ଦର ଦେଖାଯିବାରୁ ସେଇ ରାମ ଲକ୍ଷ୍ମଣ ସେଇ ଜଙ୍ଗଲ ଭିତରେ ଆଜ୍ଞା ରହିଛନ୍ତି। ଏଣୁ ଦୂତ ତାଳେ ପତ୍ର ଧରି ପହଞ୍ଚି ଗଲେ। ଦୂତଙ୍କୁ ଦେଖି ରାମ ଲକ୍ଷ୍ମଣ ଆଜ୍ଞା ସମ୍ମାନ କରି ନେଇ କୁଟିରା ଭିତରେ ବସ।

ଦୂତ ଯେତେବେଳେ ଲଙ୍କାପୁରକୁ ପହଞ୍ଚିଗଲେ, ଲଙ୍କାପୁରକୁ ଯେତେବେଳେ ଯାଇ ପହଞ୍ଚି ଯାଇଛନ୍ତି, ରାବଣଙ୍କୁ ସନ୍ଦେଶ ଦେଲେ ଆଜ୍ଞା କାଳି ସକାଳେ ଆସି ପହଞ୍ଚିଯିବେ, ସତରେ ରାମ ଲକ୍ଷ୍ମଣ ଆସି ପହଞ୍ଚିଯିବେ। ଏଣୁ ମନ୍ଦୋଦରୀ ଆଜ୍ଞା ମନରେ ଚିନ୍ତା କଲା, ଦାସୀ ପରିବାରୀ ମାନଙ୍କୁ ସାଙ୍ଗରେ ଧରି ଇଏ କହିଲେ ଚାଲ ଆଜି ଆମ ଉଦ୍ୟାନ ଭ୍ରମଣ କରିବା ପାଇଁ ଯିବା। ଏଣୁ ଆଜ୍ଞା ଦାସୀ ପରିବାରୀ ମାନଙ୍କୁ ସାଙ୍ଗରେ ଧରି ସେ ଉଦ୍ୟାନ ଭ୍ରମଣ କରିବା ପାଇଁ ଯାଉଛନ୍ତି। ସେ ଗଲେ କେମିତି ଭାବରେ ଚାଲିଥାନ୍ତା।

ସେଇ ସ୍ୱର୍ଣ୍ଣ ହାର ମଧ୍ୟରେ ଆଜ୍ଞା ଗୋଟିଏ ପଦକ ରହିଥାଏ। ଠିକ ସେମିତି ପଦକ ସ୍ୱରୂପ ସେଇ ମନ୍ଦୋଦରୀ ଦେଖାଯାଉଛନ୍ତି ହେ। ସେ ସଖୀମାନଙ୍କୁ ମନ୍ଦୋଦରୀ କହିଲେ ଆସ।

ଆଗରିଆ ଜ୍ଞା ତାହେଲେ ଆନନ୍ଦ ମନରେ ଜୁଇ ଯାଇ ମଳି ମାଧବୀ ମାଳତୀ ଗୋଳାପନି ଆଲି ଫୁଲ ମାନଙ୍କୁ ତୋଲି ଇଏ ସୁନ୍ଦର ଭାବରେ ଆଜ୍ଞା ଯାଇ ପହଞ୍ଚି ଗଲେ ଲଙ୍କା କଟକର ସିଂହଦ୍ୱାରକୁ। ସେ ସିଂହଦ୍ୱାରରେ ଆଜ୍ଞା ନଜର ପଡ଼ିଯିବାରୁ ଲେଖା ଯାଇଛି ସୀତା ହରଣ ରାବଣ ମରଣ। ସେତେବେଳକୁ ଆଜ୍ଞା ମନ୍ଦୋଦରୀଙ୍କ ହୃଦୟରେ ଜାଗ୍ରତ କଳା ବିଧବାର ଭାବ। ସେ ପ୍ରଭୁଙ୍କୁ ଡାକ ଦେଉଛନ୍ତି, ଭକ୍ତି ସହ ଜଣାଉଛନ୍ତି, ହେ ପ୍ରଭୁ ମୋ ସ୍ୱାମୀକୁ ଯେମିତି ନ ମାରନ୍ତୁ ମୋତେ ବିଧବା ନ କରନ୍ତୁ। ଏଣୁ ଆଜ୍ଞା ସେଇ ଭଗବାନଙ୍କ ପ୍ରତି ତାଙ୍କର ମନ ପ୍ରାଣ ଢାଳି ଦେଇ ପ୍ରଭୁଙ୍କୁ ଧ୍ୟାନ ରଖୁଛନ୍ତି। ବା

ଏହିପରି ଭାବରେ ମନ୍ଦୋଦରୀ ଯେତେବେଳେ ଭଗବାନଙ୍କୁ ଚିନ୍ତା କରୁଛନ୍ତି, ସେ ନିରବତାର ହୋଇ ତାଙ୍କର ଆଜ୍ଞା ଯେଉଁ ଚନ୍ଦ୍ରମୁଖଟା ଥିଲା ଇଏ ଶୁଖି ଯାଇଛି। ଏଣୁ ଆଜ୍ଞା ରାବଣ ଆସି ହଠାତ୍ ଯେତେବେଳେ ପହଞ୍ଚିଗଲେ ଦେଖିଲେ ମନ୍ଦୋଦରୀଙ୍କର ଆଜ୍ଞା ମୁଖ ଟିକେ ଶୁଖି ଯାଇଛି। ଏଣୁ ମନ୍ଦୋଦରୀଙ୍କୁ କହିଲେ, ହେ ମନ୍ଦୋଦରୀ, ଆଜି କାହିଁକି ତମର

ରାବଣ କହିଲେ ମନ୍ଦୋଦରୀ, ତମେ କାହିଁକି ଏତେ ଚିନ୍ତା କରୁଛ? ମନ୍ଦୋଦରୀ କହୁଛନ୍ତି, ସ୍ୱାମୀ ମୁଁ କେତେ ସମସ୍ତଙ୍କର ଆଜି ନିନ୍ଦା ଅପବାଦ ପାଇବି, ସମସ୍ତେ କହୁଛନ୍ତି ମୋତେ ଚୋରର ରମଣୀ ବୋଲି, ଏଣୁ ତମେ ପରା ଗୋଟିଏ ଚୋର। ରାବଣ କହିଲେ ମୁଁ ଚୋର ନୁହେଁ, ଯଦି ଚୋର ହୋଇଥାଏ, ଚୋର ମାନଙ୍କର ଭାରତରେ ଗୋଟିଏ ଆଇନ ଅଛି, ତାଙ୍କୁ ଜେଲ୍ ଜରିମାନା ହୁଏ, କିନ୍ତୁ ମୁଁ କଣ କରିଛି ଜାଣିଛୁ?

ତୁଳସୀ ନାରାୟଣଙ୍କ ମୁଣ୍ଡରେ କିମ୍ବା ପାଦରେ ଦିଆଯାଏ, କୁସୁମ ଠିକ୍ ସେହିପରି ନାରାୟଣଙ୍କୁ ଦିଆଯାଏ। ଏଣୁ ତାହେଲେ ମନ୍ଦୋଦରୀ ସେଇ ରାମ ଲକ୍ଷ୍ମଣ ଆସିବେ, ଆମେ ତାଙ୍କର ପୂଜା କରିବା। ଏଣୁ ଦୂତ କହିଥିବା କଥା ଆଜ୍ଞା ରାବଣ ଯେତେବେଳେ ମନେ ରଖିଛନ୍ତି, ସେଇ ଲଙ୍କାପୁର ଯିବା ପାଇଁ ରାମ ଲକ୍ଷ୍ମଣ ସଜବାଜ ହଉଥିବା ସମୟରେ ଠିକ ସେତେବେଳକୁ ଆଜ୍ଞା ବିଭୀଷଣ ଆସି ପହଞ୍ଚି ଗଲେ। ବିଭୀଷଣ କହୁଛନ୍ତି, ହେ ପ୍ରଭୁ ଜୀ ଆପଣ ଯିବେ କୋଉ ଆଡ଼କୁ? ରାମ କହିଲେ, ମୁଁ ଯିବି ଲଙ୍କା ଦ୍ୱାର। ତମେ ଲଙ୍କା ଦ୍ୱାର ଯିବ, ତାହେଲେ ମୋ କଥା ଟିକେ ଶୁଣ। ଯଦି ଲଙ୍କା ଦ୍ୱାର ଗଲେ ମୋ ପାଖରୁ ଖଣ୍ଡିଆ ଅସ୍ତ୍ର ଧରିଥିବ। ରାମ ବିଭୀଷଣଙ୍କୁ କହିଲେ, ନା ଭାଇ ମୁଁ ବିନା ଅସ୍ତ୍ରରେ ଯିବି, ମୁଁ ତ ମୈତ୍ର ଭାବରେ ଯିବି ବୋଲି ତାଙ୍କୁ କଥା ଦେଇଅଛି। ବିଭୀଷଣ ଚିନ୍ତା କରି କହିଲେ, ଭାଇ ଲକ୍ଷ୍ମଣ, ମୋ ଭାଇ ରାବଣ ଯୋଉ ଅଛନ୍ତି ଗୋଟିଏ ମାୟାବୀ ପୁରୁଷ, ତାଙ୍କରି କଥା ତମକୁ ଜଣା ନାହିଁ। ତମେ ଆସ ମୋ ପାଖକୁ, ତମକୁ ମୁଁ ଗୋଟିଏ କଥା କହିବି। ଏଇଆ କହି ଆଜ୍ଞା ଲକ୍ଷ୍ମଣଙ୍କୁ ଯେତେବେଳେ ବିଭୀଷଣ ଆଡ଼ କରି ନେଇଯାଇଛନ୍ତି, ଏ କହିଲେ, ବଡ଼ ଭାଇ ତ କଥା ବୁଝୁନାହାନ୍ତି, ମୁଁ ଖଣ୍ଡିଏ ତମକୁ ମୋହନା ଅସ୍ତ୍ର ଦଉଛି, ଏ ମୋହନା ଅସ୍ତ୍ରକୁ ତମେ ରଖିଥାଅ। ଲକ୍ଷ୍ମଣ କହିଲେ, ଭାଇରେ ମୁଁ କେମିତି ଭାବରେ ଧରିବି? ମୋ ଭାଇ ତ କହୁଛନ୍ତି ଯେ ଆମେ ବିନା ଅସ୍ତ୍ରରେ ଯିବା। ବିଭୀଷଣ କହିଲେ, ଭାଇ ମୁଁ ଯୋଉ ଜାଗାରେ ଏହାକୁ ଲୁଚେଇ ଦେବି, ବଡ଼ ଭାଇ ଦେଖିପାରିବେ ନାହିଁ। କୌଣସି ଜାଗାରେ ଦରକାର ହୁଏ ସେତେବେଳେ ମୋହନା ଅସ୍ତ୍ରଟି ତମେ ପ୍ରୟୋଗ କରିବ। ଏଣୁ କହିଲେ, କୋଉ ଜାଗାରେ ମୋର ରଖିବ? ଏଣୁ ତାହେଲେ ବିଭୀଷଣ କହୁଛନ୍ତି, ତାଙ୍କୁ ମୁଁ ତମ ଜଟା ଭାରରେ ଲୁଚାଇ ଦେବି, ୟାକୁ ବଡ଼ ଭାଇ ଦେଖିପାରିବେ ନାହିଁ। ବିପଦ ସମୟ ଯେତେବେଳେ ଗଡ଼େଇ ଆସିବ, ସେତେବେଳକୁ ଏଇ ଅସ୍ତ୍ରଟି ବାହାର କଲେ ତମେ ନିଶ୍ଚୟ ଏଥିରୁ ବର୍ତ୍ତି ପାଇପାରିବ। ଏଣୁ ଆଜ୍ଞା ମୋହନା ଅସ୍ତ୍ରକୁ ଜଟା ଭାରରେ ରଖିଦେଲେ। ରାମ କହିଲେ, ଭାଇ ଲକ୍ଷ୍ମଣ ତାହେଲେ ଚାଲ ଯିବା। ଏଣୁ ଆଜ୍ଞା ସେ ରାମ ଲକ୍ଷ୍ମଣ ଦକ୍ଷିଣ

ଗଲେ ରାବଣ କଥା ପାଇଲେ ଯେ ରାମ ଲକ୍ଷ୍ମଣ ଆସି ପହଞ୍ଚି ଗଲେ ସୀତା ସହିତରେ ଆଜ୍ଞା ସ୍ୱର୍ଣ୍ଣ ଥାଳ ଧରି ଏମନ୍ତ ଝରିଗଡ଼ୁରେ ପାଣି ଧରି ବାହାର ହେଲେ ରାମଙ୍କ ପାଖରେ ଯେତେବେଳେ ପହଞ୍ଚି ଯାଇଛନ୍ତି ରାମଙ୍କର ପାଦ ଆଜ୍ଞା ଧୌତ କରିବା ପାଇଁ ତିଆରି ହେଲେ ଏଣୁ କଥାଟି ଆଜ୍ଞା ତାହେଲେ ବୈଦେଶ ବିଳାସରୁ ଆସିଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଲେଖିଲେ।

ଏଣୁ ସୁନ୍ଦର ଭାବରେ ୟାଙ୍କର ପାଦକୁ ଧୌତ କରି ହସ୍ତ ଧରି ଯେତେବେଳେ ଭିତର ପରକୁ ଆଜ୍ଞା ନେଇ ଯାଇଛନ୍ତି, ସାଙ୍ଗରେ ମା ସୀତା ମଧ୍ୟ ବସି ଅଛନ୍ତି। ଏଠି ବସିଲେ ଆଜ୍ଞା କିଏ, ରାମ ଲକ୍ଷ୍ମଣ ସୀତା ତିନି ଜଣ ସେଇ ରତ୍ନ ସିଂହାସନ ଉପରେ ଯେତେବେଳେ ବସି ଅଛନ୍ତି, ଏଣୁ ଜଗନ୍ନାଥ ଦାସ ଆହୁରି ଗୋଟେ ପଦ ପ୍ରମାଣ କଲେ।

ସିଂହାସନ ଉପରେ ତାଙ୍କୁ ପବିତ୍ର ଜଳରେ ପାଦ ଧୌତ କରି ଆଜ୍ଞା ତିନି ଜଣଙ୍କୁ ସୁନ୍ଦର ଭାବରେ ବସାଇଲେ। ତେଣୁ ତାଙ୍କୁ ଆଜ୍ଞା ବିଭିନ୍ନ ପ୍ରକାର ଏମନ୍ତ ପୂଜା ଆରମ୍ଭ କରିବା ପାଇଁ ଯାଉଛନ୍ତି। ତେଣୁ ସେ ଧ୍ୟାନଟା ଦେଲେ କେମିତି ଭାବରେ।

ସେହି ରାମଙ୍କର ପାଦ ପଦ୍ମରେ ଷୋଡ଼ଶ ଉପାୟରେ ପୂଜା କରୁଛନ୍ତି କିଏ ନା ରାବଣ, ଏବଂ ତାଙ୍କ ସାଙ୍ଗରେ ରହିଛନ୍ତି ମନ୍ଦୋଦରୀ। ମନ୍ଦୋଦରୀ ରାବଣ ଯେତେବେଳେ ଆଜ୍ଞା ଶେଷ ସମାପନ କଲେ ପୂଜାଟି, ଏଣୁ ରାବଣ ଯେତେବେଳେ ରାମଙ୍କର ପାଦ ତଳେ ଆଜ୍ଞା ମୁଣ୍ଡିଆ ମାରିବା ପାଇଁ ଗଲେ, ଲକ୍ଷ୍ମଣ ମନରେ ଚିନ୍ତା କଲେ ଭାଇ ତ ଉଠେଇବା ପାଇଁ ଯିବେ, କିନ୍ତୁ ତାଙ୍କୁ ଉଠାଇବା ପାଇଁ ନ ଦେଇ ମୁଁ ତାଙ୍କୁ ଉଠେଇଲେ ଭଲ ହବ। ଏହା କହି ଆଜ୍ଞା ଯେତେବେଳେ ଲକ୍ଷ୍ମଣ ଏମନ୍ତ ମୁଣ୍ଡକୁ ତଳକୁ ନୁଆଇ ଦେଲେ, ଏ ଧରିଥିବା ମୋହନା ଅସ୍ତ୍ର ଖଣ୍ଡି ଆଜ୍ଞା ତଳେ ପଡ଼ିଗଲା ହେ। ଏଇ ମୋହନା ଅସ୍ତ୍ର ଦେଖି ରାବଣଙ୍କର ଆଜ୍ଞା ତାହେଲେ ଏମନ୍ତ ମୋହ ହୋଇଯାଇ ପଡ଼ିଯାଇଛନ୍ତି। ଏଣୁ ରାବଣ କିଛି କ୍ଷଣ ଗଲା ସମୟରେ ସେ ଚେଇଁ ଉଠି କହିଲେ ରାମ ଲକ୍ଷ୍ମଣଙ୍କୁ, ରାମ ଲକ୍ଷ୍ମଣ ମୁଁ ଆପଣଙ୍କୁ ମୈତ୍ର ଭାବରେ ଏଠି ନିମନ୍ତ୍ରଣ କରିଥିଲି, ବର୍ତ୍ତମାନ ତମେ ଶତ୍ରୁ ହିସାବରେ ମୋ ପୁରକୁ ଆଗମନ କଲ, ଯୋଉ ହସ୍ତରେ ତମେ ଅସ୍ତ୍ର ଧରିଅଛ, ଯୋଉ ପାଦରେ ତମେ ସୁବଳୟା ପର୍ବତରୁ ଆଜି ମୋ ପୁରକୁ ଚାଲି ଆସିଛ, ସେଇ ତମର ହାତ ଏବଂ ପାଦ ଛିଣ୍ଡି ଯାଉ। ମୁଁ ଯଦି ଏଇ ବ୍ରାହ୍ମଣ ଅଂଶରେ ଜନ୍ମ ନେଇଛି ତାହେଲେ ଦାରୁ ରୂପରେ ତମେ ଏ କଳିଯୁଗରେ ପୂଜା ପାଇବ। ତେଣୁ ସେଇ ରାବଣ ଅଭିଶାପ ଦେଇ ରାମ ଲକ୍ଷ୍ମଣଙ୍କୁ ଆଜ୍ଞା ଦାରୁ ରୂପ କରିଦେଇଛନ୍ତି। ତେଣୁ ତାଙ୍କର ସେଇ ରାମଙ୍କର ଚିନ୍ତା ଆଜ୍ଞା ନାମାମୃତ ଗାନ କରୁଛନ୍ତି।

ଲୋକଗୀତରେ ଶୁଣିଲେ ପାଲା, ପରିବେଷଣ କଲେ ଚନ୍ଦ୍ରଶେଖର ଦାସ ଏବଂ ସାଥୀମାନେ। ଆକାଶବାଣୀ ରାଉରକେଲା, ସମୟ ରାତି 11ଟା ହେବାକୁ ଯାଉଛି। ଶୁଣିବା ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।